ଆଜିର ଅନୁଚିନ୍ତା ନିଜ ଲକ୍ଷ୍ୟକୁ ସେହି ଲୋକମାନେ ହାସଲ କରନ୍ତି ଯେଉଁ ଲୋକମାନେ ପ୍ରତି ମୁହୂର୍ତ୍ତରେ ହେଉଥିବା ଭୁଲକୁ ସୁଧାରିବାକୁ ଚେଷ୍ଟା କରନ୍ତି। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ପ୍ରାତଃ 6 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ହିନ୍ଦୀରେ ସମ୍ବାଦ ପରିପରି ଇଂରାଜୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏତେ ସମୟ ଯାଏ ଶୁଣୁଥିଲେ ସମ୍ବାଦ ଆକାଶବାଣୀ ଭବାନୀ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା। ଏଥର ପ୍ରଚାର କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ଉପେନ୍ଦ୍ର କୁମାର ମିଶ୍ରଙ୍କ କଣ୍ଠରେ ସୁରେଶ ଦାସଙ୍କ ରଚନାରୁ।

ଶିବ ହିଁ ସତ୍ୟ, ସତ୍ୟ ହିଁ ସୁନ୍ଦର। ଶ୍ରୀ ଉମାଶଙ୍କର ଶଶାଙ୍କ ଶିଖର, ତାଙ୍କରି ପାଦରେ ପରବର୍ତ୍ତୀ ଭକ୍ତ ଅର୍ଘ୍ୟଟି ଶୁଣନ୍ତୁ ଦ୍ୱୈତ କଣ୍ଠରେ। ରମାରାଣୀ ବାରିକ ଏବଂ ସତ୍ୟ ଶିବ ସୁନ୍ଦର ଉପେନ୍ଦ୍ର କୁମାର ମିଶ୍ରଙ୍କ କଣ୍ଠରେ, ସୁରେଶ ଦାସଙ୍କ ରଚନାରୁ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକଙ୍କ କଣ୍ଠରେ ଲଳିତ ମୋହନଙ୍କ ରଚନାରୁ।

ଶୁଣୁଥିଲି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ସମୟ ବର୍ତ୍ତମାନ ପ୍ରାତଃ 6:30 ଏଥର ପ୍ରଚାର କରୁଛୁ ପରବର୍ତ୍ତୀ କାର୍ଯ୍ୟକ୍ରମ ଦିବ୍ୟ ଚେତନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚେତନା ଚିନ୍ତନ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଆମେ ସମସ୍ତେ ଜାଣୁ ଆମର ଶାନ୍ତି ସୁଖ ଆଉ ସମୃଦ୍ଧି କାମନା କରି ଆମେ ଅନେକ ମନ୍ତ୍ର ଆଉ ସ୍ତୁତି ଉଚ୍ଚାରଣ କରୁ, କିନ୍ତୁ ଅନେକ ସ୍ଥଳରେ ସେ ମନ୍ତ୍ର ଭିତରେ ଥିବା ଅସଲ ତତ୍ତ୍ୱଟିକୁ ଆମେ ବୁଝିନଥାଉ। କେବଳ ସେହି ମନ୍ତ୍ରଟି ଉଚ୍ଚାରଣ କଲେ ଭଲ ହେବ ବୋଲି କେହି ଜଣେ କହିଥିବାରୁ ସେହି ବିଶ୍ୱାସରେ ଆମେ ସେ ମନ୍ତ୍ରକୁ ଉଚ୍ଚାରଣ କରୁଥାଉ। ବିଶ୍ୱାସ ହେତୁ ଯଦି କିଛି ଫଳ ମିଳିବା କଥା ମିଳେ, କିନ୍ତୁ ଅସଲ ତତ୍ତ୍ୱଟିକୁ ବୁଝିବା ପରେ ଯେଉଁ ଆନନ୍ଦ, ସେହି ଆନନ୍ଦଟି ଆମକୁ ମିଳେ ନାହିଁ। ଗୋଟିଏ ଉଦାହରଣ ଦେଲେ କଥାଟା ଆଉ ଟିକିଏ ବୁଝିହେବ। ଜଣେ ଗୃହସ୍ଥଙ୍କ ଘରକୁ ଜଣେ ଧାର୍ମିକ ବ୍ୟକ୍ତି ଆସିଲେ। କଥାବାର୍ତ୍ତା ହେଲାବେଳେ କହିଲେ, ଗୋଟିଏ ମନ୍ତ୍ର ମନେ ରଖିବ, ମହାମୃତ୍ୟୁଞ୍ଜୟ ମନ୍ତ୍ର, ଘରେ ବୋଲିବ, ସବୁ ବିଘ୍ନ କଟିଯିବ। ମନ୍ତ୍ରଟି ହେଉଛି, ତ୍ରୟମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ ଉର୍ବାରୁକମିବ ବନ୍ଧନାତ୍ ମୃତ୍ୟୁର୍ମୁଖୀ ଅମାମୃତାତ୍। ଗୃହସ୍ଥ ପଚାରିଲେ, ମହାଶୟ, ଏ ମନ୍ତ୍ରଟିର ଅର୍ଥ ଟିକେ ବୁଝାଇ ଦିଅନ୍ତୁ। ଧାର୍ମିକ ବ୍ୟକ୍ତି ଜଣକ ମଧ୍ୟ ମନ୍ତ୍ରଟିର ଅର୍ଥ ଭଲ କରି ଜାଣିନଥିଲେ, ତେଣୁ ବୁଝାଇ ପାରିଲେ ନାହିଁ। କେବଳ କହିଲେ, ଏ ମନ୍ତ୍ରଟିରେ ବହୁତ ଶକ୍ତି ଅଛି, କେବଳ ଜପ କର, ପରେ ବୁଝିବ। ଗୃହସ୍ଥଙ୍କର ମନ ମାନିଲା ନାହିଁ। ସେ ବିଚାରିଲେ, ମନ୍ତ୍ରଟି ଜପ କରିବେ ଅଥଚ ତା'ର ଅର୍ଥଟି ବୁଝିବେ ନାହିଁ। ଅର୍ଥଟି ନ ବୁଝିଲେ ତତ୍ତ୍ୱଟି ତ ମୋତେ ବୁଝି ହେବ ନାହିଁ। ବୁଝିବାକୁ ଚେଷ୍ଟା କରାଯାଉ। ବୁଝୁ ବୁଝୁ ଅର୍ଥ ବାହାରିଲା, ଯେଉଁ ତ୍ରୟମ୍ବକ ବା ଶିବ ଜୀବନରେ ସମସ୍ତ ସୁଗନ୍ଧ ଏବଂ ପୁଷ୍ଟିର କାରଣ, ତାଙ୍କୁ ମୁଁ ବନ୍ଦନା କରୁଛି, ସ୍ମରଣ କରୁଛି। ଗୋଟିଏ ପାଚିଲା କାକୁଡ଼ି ଯେପରି ଆପେ ଆପେ ତା'ର ଡେମ୍ଫରୁ ଖସି ଅଲଗା ହୋଇଯାଏ, ମୁଁ ମଧ୍ୟ ସେହିଭଳି ମୃତ୍ୟୁରୂପକ ବନ୍ଧନରୁ ମୁକ୍ତ ହୋଇଯାଏ ଏବଂ ଅମୃତରୁ କେବେ ମଧ୍ୟ ଅଲଗା ନ ହୁଏ। କଲ୍ୟାଣକାରୀ ଶିବ ମୋ ପ୍ରତି ଏଭଳି କୃପା କରନ୍ତୁ। ହେଲେ ଏଠି ପ୍ରଶ୍ନ ଉଠିବ, ଏତେ ଦେବଦେବୀ ଥାଉ ଥାଉ ଶିବଙ୍କୁ କାହିଁକି ଏଥିପାଇଁ ପ୍ରାର୍ଥନା? ତା'ର କାରଣ ହେଉଛି ଯେ ଶିବ ହେଉଛନ୍ତି ପରମ କଲ୍ୟାଣକାରୀ। ଜୀବନରେ ସତ୍ୟ ହେଉଛି ମରଣ, ତେଣୁ କୁହାଯାଏ, ଜାତ୍ୟସ୍ୟ ହି ଧ୍ରୁବ ମୃତ୍ୟୁ। ଜୀବନର ଏହି ସତ୍ୟଟିକୁ ସୂଚାଇ ଦିଏ ଶ୍ମଶାନ, ତେଣୁ ଏହି ସତ୍ୟକୁ ଧାରଣ କରିଥିବାରୁ ଶିବ ରହନ୍ତି ଶ୍ମଶାନରେ। ଜୀବନରେ ଯିଏ ଏ ସତ୍ୟଟି ସମ୍ପର୍କରେ ସବୁବେଳେ ସଚେତନ, ତା'ର ମୃତ୍ୟୁ ପ୍ରତି ଆଦୌ ଭୟ ରହେ ନାହିଁ। ମଣିଷର ସବୁଠାରୁ ବଡ଼ ଭୟ ହେଉଛି ମରଣ ଭୟ। ଏ ଭୟଟି ହେତୁ ଆମ ଜୀବନର ସବୁ ସୁଗନ୍ଧ, ସବୁ ସଫଳତା ପାଣିଚିଆ ହୋଇଯାଏ, ଆମେ ତା'ର ଆନନ୍ଦ ନେଇପାରୁନା। ଫଳରେ ସବୁ ଥାଇ ଆମକୁ ଜୀବନ ଅସାର ଲାଗେ। ଶିବ ହେଉଛନ୍ତି ପରମ ଯୋଗୀ, ପରମ ଜ୍ଞାନୀ, ତାଙ୍କର ଜ୍ଞାନ ନେତ୍ର ଥାଏ, ତେଣୁ ଆମର ମଧ୍ୟ ଜ୍ଞାନ ନେତ୍ର ଖୋଲିଲେ ଆମେ ଜୀବନରେ ମୃତ୍ୟୁରୂପକ ସତ୍ୟକୁ ଜାଣିବା, ତା ଭୟରୁ ମୁକୁଳିଯିବା, ଆମର ମୃତ୍ୟୁ ଭୟ ରହିବ ନାହିଁ। ନିର୍ଭୟରେ ରହିଲେ ହିଁ ଜୀବନ ଭଲ ଲାଗେ, ସବୁବେଳେ ଡରି ଡରି ରହିଲେ କିଛି ସୁଖ ଲାଗିବ ନାହିଁ। ତେଣୁ ମୃତ୍ୟୁଞ୍ଜୟ ଶିବଙ୍କୁ ସ୍ମରଣ କଲେ ଆମ ଜୀବନରେ ସୁଗନ୍ଧ ଭରିବ ଏବଂ ସକଳ ପ୍ରକାର

ସୃଷ୍ଟି ହେବ। ଏପଟେ ମୃତ୍ୟୁ ଭୟ ନଥିବ, ସେପଟେ ଜୀବନର ସଂସାରର ସକଳ କର୍ମ ଆମେ କରିଯାଉଥିବା। ଅଭିଜ୍ଞତା ବୟସ ଯେତେ ପାକଳ ହେଉଥିବ, ସାଂସାରିକ କର୍ତ୍ତବ୍ୟ ଗୁଡ଼ିକ ଧୀରେ ଧୀରେ ସରି ସରି ଆସୁଥିବ। ପାଚିଲା ଫୁଟି କାକୁଡ଼ିଟିଏ ଯେମିତି ମନକୁ ମନ ତା ଡେମ୍ଫରୁ ଝଡ଼ି ପଡ଼େ, ମଣିଷ ମଧ୍ୟ ସେହିଭଳି ମରଣର ବନ୍ଧନରୁ ମୁକୁଳିଯାଏ। ଏଇଟାକୁ କୁହାଯାଏ ମୃତ୍ୟୁରୁ ମୁକ୍ତି, ମୃତ୍ୟୁ ଭୟରୁ ମୁକ୍ତି। ତାପରେ ଶିବଙ୍କୁ ଆହୁରି ପ୍ରାର୍ଥନା କରାଯାଉଛି ଯେ ମୁଁ ଅମୃତର ସନ୍ତାନ ହୋଇଥିବାରୁ ମୋତେ ଏହି ଅମୃତ ଅନୁଭବରୁ ତିଳେ ମାତ୍ର ବିଚ୍ୟୁତ କର ନାହିଁ, ମୋ ପ୍ରତି ଏଭଳି କୃପାକର ହେ ଶିବ ଯେଭଳି ମୁଁ ସବୁବେଳେ ଅନୁଭବ କରୁଥିବି ଯେ ମୁଁ ଅମୃତ, ମୁଁ ଅମୃତ। ଏଭଳି ଅମୃତତ୍ୱର ଅନୁଭବ ଆସିଲେ ଆମର ଜୀବନ ମଧୁମୟ ଲାଗିବ। ଏଥର ସାରସାର କଥାଗୁଡ଼ିକୁ ଚିନ୍ତା କରନ୍ତୁ, ଜ୍ଞାନଚକ୍ଷୁ ଖୋଲିଯିବ, ଜୀବନରୁ ମୃତ୍ୟୁ ଭୟ କଟିଯିବ ଏବଂ ଅମୃତର ଅନୁଭବ ଆମ ଭିତରେ ଆସିଯିବ। ଏତକ ହେଲେ ଯେକୌଣସି ଲୋକର ଜୀବନରେ ସୁଗନ୍ଧ ଭରିବ ଏବଂ ତା'ର ସକଳ ପୁଷ୍ଟି ହେବ। ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ଏଇଥିପାଇଁ କରାଯାଏ।

ଶୁଣୁଥିଲେ କାର୍ଯ୍ୟକ୍ରମ ଚେତନ ଚିନ୍ତନ, ଉପସ୍ଥାପନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦରେ ସମ୍ପୂର୍ଣ୍ଣ ଆତ୍ମଜ୍ଞାନ ଓ ଭାଗବତ ଧର୍ମ ନିରୂପଣ କରାଯାଇଛି ଏବଂ ଶେଷରେ ଯଦୁବଂଶ ଧ୍ୱଂସ ପରେ କିପରି ଶ୍ରୀକୃଷ୍ଣ ଆତ୍ମଯୋଗ ପ୍ରଭାବରେ ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କଲେ ତାହା ବର୍ଣ୍ଣନା କରାଯାଇଛି। ଦ୍ୱାଦଶ ସ୍କନ୍ଧରେ ରହିଛି ଭବିଷ୍ୟତ ରାଜବଂଶ ବର୍ଣ୍ଣନ, କଳିଧର୍ମ କଥା, ଯୁଗଧର୍ମ ବର୍ଣ୍ଣନ, ପରମାର୍ଥ ନିର୍ଣ୍ଣୟ, ବେଦ ଶାଖା ପ୍ରଣୟନ, ପୁରାଣ ଲକ୍ଷଣ ବର୍ଣ୍ଣନ ଇତ୍ୟାଦି। ଏହାପରେ ସୁତ କହିଛନ୍ତି, ଯେଉଁମାନେ ଭଗବାନଙ୍କ ମହିମା ଶ୍ରବଣ କରନ୍ତି ଓ ନାମ କୀର୍ତ୍ତନ କରନ୍ତି, ଭଗବାନ ସେମାନଙ୍କ ଦୁଃଖ ଦୂର କରିଥାନ୍ତି।

ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବାଦ ସମ୍ବଲପୁରୀରେ ପରେ ପରେ ସମ୍ବାଦ ସଂସ୍କୃତରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁରରୁ, ପରେ ପରେ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଇଜେ ସୁଶାସନ ଯୋଜନାବଦ୍ଧ ବିକାଶ ଆଉ ଉନ୍ନତ ନାଗରିକ ସେବାକେ ଗତିଶୀଲ କରବାର ଲକ୍ଷ୍ୟଥି ଭୁବନେଶ୍ୱର ଲୋକସେବା ଭବନ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ 2026 ଗଲାକାଲି ହୋଇଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ତରଫ ହୋଇଥିବା ଏହି ସମୀକ୍ଷା ଓ ଦିଗ୍ଦର୍ଶନ କାର୍ଯ୍ୟକ୍ରମଟି ସବୁ ପୌର ସଂସ୍ଥାର କାର୍ଯ୍ୟଧାରାର ସମୀକ୍ଷା ସହିତ ଆଇବା ଦିନର ପ୍ରାଥମିକତାକେ ନେଇକରି ଆଲୋଚନା କରାଯାଇଛି। ସହରାଞ୍ଚଳ ଜଲବନ୍ଦୀ ସମସ୍ୟା ଦୂର କରବାର ଲାଗି ବିଶେଷଜ୍ଞମାନଙ୍କ ସହିତ ମିଶିକରି ଡ୍ରେନେଜ୍ ସିଷ୍ଟମର ସୁଧାର ଆଉ ପାନୀର ଫେରଘା ବ୍ୟବହାର ଉପରେ କାମ କରାଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଆଉ ପିଏମ୍ଏୱାଇ 2 ଖେପ୍ ଅଧୀନତି ଗରିବ ଆଉ ଭୂମିହୀନମାନଙ୍କ ଲାଗି ଘର ତିଆରି ଟାଉନ୍ ପ୍ଲାନିଂ ସ୍କିମ୍ ଆଉ ଅଠିପହର ସଫା ପିଇବାର ପାଇଁ ଯୋଗାବାରକେ ତୁର୍ତ୍ତି କରାଯାଉଛି ବୋଲି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ସକାଳ 8 ୟୁନିଟ୍ 2 ଅଶୋକନଗର ଭୁବନେଶ୍ୱର ଥିବା ଆଗର ସରକାରୀ ପ୍ରାଥମିକ ବିଦ୍ୟାଳୟ ସାଧାରଣ ଲୋକଙ୍କ ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ଏଥିଲାଗି ପଞ୍ଜିକରଣ କରିଥିବା ଆଗ୍ରହୀ ଲୋକେ ପଞ୍ଜିକୃତ ପ୍ରାପ୍ତି ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ଆଉ ନିଜର ଅଭିଯୋଗ ପତ୍ର ସାଙ୍ଗେ ଉପସ୍ଥିତ ରହିକରି ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଜଣାଇପାରିବେ। ଓଡ଼ିଶାର କଳା ପରମ୍ପରା ଓ ଐତିହ୍ୟକେ ବାରଣାସୀନ ଓଡ଼ିଶା ପରବ ପ୍ରଦର୍ଶିତ କରୁଛି। ତିନିଦିନିଆ ଓଡ଼ିଶା ପରବ ଆଜି ଉଦ୍ଯାପିତ ହେବା। ଗଲାକାଲି 2 ଦିନେ ଟୁରିଜମ୍ ଇନ୍ଭେଷ୍ଟର B2G ଆଲୋଚନାଚକ୍ର ସହିତ ଗୋଟିଏ ଖାସ୍ ଟୁରିଜମ୍ ରୋଡ୍ ଶୋ ବିଲ୍ କରାଯାଇଥିଲା, ଯେନ୍ଥି ପୁରୀ, କୋଣାର୍କ, ରତ୍ନଗିରି, ଚିଲିକା, ଭିତରକନିକା, ସିମିଲିପାଲ ସହିତ 15 ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଆଉ ଇକୋ ଟୁରିଜମ୍ ବାବଦେ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଓଡ଼ିଆ ପ୍ରବାସୀ ମିଲନ ବିଲ୍ ଆୟୋଜିତ କରାଯାଇଥିଲା। ରକ୍ତତୀର୍ଥ ପାପଡ଼ାହାଣ୍ଡିର ଶହୀଦମାନଙ୍କ ସ୍କୃତିଥି ଆଜି ଭୁବନେଶ୍ୱର ଜୟଦେବ ଭବନଠାରେ

0: ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ସମାରୋହ ପାଳିତ ହେବ। କାର୍ଯ୍ୟକ୍ରମଟି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ କୋରାପୁଟ ଜିଲ୍ଲାର ସାଂସଦ ଓ ବିଧାୟକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଦେଶ ସ୍ୱାଧୀନତା ଲାଗି ଇ ଅଞ୍ଚଳର ଅବଦାନ ଆତ୍ମବଳିଦାନ ଓ ତ୍ୟାଗକେ ଶ୍ରୋତା କରିବା ଲାଗି ଇ ସମାରୋହର ଆୟୋଜନ କରାଯାଇଛି। ସୁଭଦ୍ରା ଯୋଜନାର 5 ନମ୍ବର କିସ୍ତି 700 ଟଙ୍କା ଆଇବା 28 ତାରିଖ ଶୁକ୍ରବାର ଦିନ ରାକ୍ଷୀପୁନି ଅବସରରେ ଦିଆଯିବା। ନୟାଗଡ଼ ଜିଲ୍ଲାନ ହେବାରକେ ଥିବା ଖାସ୍ ରାଜ୍ୟସ୍ତରୀୟ ସମାରୋହଟି ସୁଭଦ୍ରା କିସ୍ତି ଦିଆଯିବା। ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଏକାସାଙ୍ଗେ 5ଟା କିସ୍ତି ଦିଆଯିବା। ଏ ମାସ 28 ତାରିଖ ତକ ଆବେଦନ କରିଥିବା 1 କୋଟିରୁ ଅଧିକା ହିତାଧିକାରୀଙ୍କୁ 700 ଟଙ୍କା ବ୍ୟାଙ୍କ ଖାତାକେ ଦିଆଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 30 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800117800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଆରେ ଆଇବା 28 ତାରିଖ ତକ ନିଜର ମତାମତ ଦେଇପାରିବେ। ଆଜି ଶ୍ରାବଣ ମାସର ଶେଷ ସୋମବାର। ଏ ଅବସରରେ ପଶ୍ଚିମ ଓଡ଼ିଶାର ଶିବ ମନ୍ଦିରମାନଙ୍କେ ଶ୍ରଦ୍ଧାଳୁମାନଙ୍କର ଜବର ଭିଡ଼ ହୋଇଛି। ଅଧାରାତିନୁ ଶ୍ରଦ୍ଧାଳୁମାନେ ପାଏନ୍ ଧରିକରି ମହାଦେବ ଗୁଡ଼ିମାନଙ୍କେ ଲାଇନ୍ ଲାଗିଛନ୍। ଏ ଅବସରରେ ସମ୍ବଲପୁର ଜିଲ୍ଲାର ହୁମା, ମାନେଶ୍ୱର, ମୁକ୍ତେଶ୍ୱର, କଳ୍ପେଶ୍ୱର ଶିବ ମନ୍ଦିରକେ ବାହାରୁ ବହୁଟେ ଭକ୍ତ ପାଏନ୍ ନେଇକରି ଆସିକରି ଶିବଙ୍କୁ ପାଏନ୍ ଚଢ଼ଉଛନ୍। ଇତାର ଛଡ଼ା ସମ୍ବଲପୁର ସହରର ବାଲିବନ୍ଧା, ବୁଢ଼ାରଜା, ଦୁର୍ଗାପାଲି, ଝାଡ଼ୁଆପଡ଼ା, ନନ୍ଦପଡ଼ା, ମୁଦିପଡ଼ା ସହିତ ସବୁ ଶିବ ମନ୍ଦିରମାନଙ୍କେ ଦର୍ଶନ ଆର୍ ପାଏନ୍ ଚଢ଼ାବାରକେ ଭକ୍ତ ଓ କଅଁଡ଼ିଆମାନଙ୍କର ଜବର ଭିଡ଼ ଲାଗିଛି। ଏଥିଲାଗି ପୁଲିସ୍ ପ୍ରଶାସନ ତରଫ ସବୁ ଜାଗାନ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶ୍ରୀକ୍ଷେତ୍ର ପୁରୀନ ଗଲାକାଲିଠାନୁ ମହାପୁରୁମାନଙ୍କର ଝୁଲନ୍ ଯାତ୍ରା ମୂଲ ହୋଇଛି। ମହାପୁରୁମାନଙ୍କର ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ନେଇକରି ଝୁଲନ୍ ମଣ୍ଡପନ 7 ଦିନ ଧରିକରି ଏହି ଯାତ୍ରା ହେଉଛି। ବଙ୍ଗୋପସାଗର ଆଉ ତାର ପାଖର ଇଲାକାନ ଗୋଟେ ଘୂର୍ଣ୍ଣିବଲୟ ଲଘୁଚାପ କ୍ଷେତ୍ରଟି ବଦଳିଛି। ତାର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ଜବର ବର୍ଷା ହେବାର ସମ୍ଭାବନା ରହିଛି। ଏବେ 24 ଘଣ୍ଟା ଭିତରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର ଆର୍ ବୌଦ୍ଧ ଜିଲ୍ଲାନ ଜବର ଅତିଜବର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏବେ 7 ଦିନ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ବର୍ଷା ବାବଦେ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି
1: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରଟି ରହିଛି। ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବ। ତା ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା କିଛି କିଛି ସ୍ଥାନରେ ଏବଂ ଅତ୍ୟନ୍ତ ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି। ଯେମିତିକି କଟକ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ଅଲଗା ଜିଲ୍ଲାଗୁଡ଼ିକରେ ମଧ୍ୟ ଗୋଟେ କିମ୍ବା ଦୁଇଟା ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
0: ସେଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଗଲା ରାତି 3 ବଜେ ତକ 622.89 ଫୁଟ ରହିଥିଲା। ଏହାଦେ 5ଟା ଗେଟ୍ ଦେଇକରି ପାଏନ୍ ଛଡ଼ାଯାଉଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:05।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡିଜିଟାଲ ପ୍ରେସ୍କ୍ରିପ୍ସନ୍ ବ୍ୟବହାର ଉପରେ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ରାଜ୍ୟରେ ଖୁବ୍ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗକୁ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ସେ କହିଛନ୍ତି। ଡାକ୍ତରଙ୍କ ଦ୍ୱାରା ଲିଖିତ ପ୍ରେସ୍କ୍ରିପ୍ସନ୍ ସ୍କାନ୍ ଆଣ୍ଡ ସେୟାର ଜରିଆରେ ଡିଜି ଲକର୍ରେ ସୁରକ୍ଷିତ ରଖାଯିବ, ଫଳରେ ହସ୍କିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ସମୟରେ ରୋଗୀଙ୍କର ସମ୍ପୂର୍ଣ୍ଣ ବିବରଣୀ ସେଥିରୁ ମିଳିପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ସଂଯୋଗୀକରଣ ବ୍ୟବସ୍ଥାର ସମୟସୀମା ବୃଦ୍ଧି କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା 2029-30 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରାଯିବ। 1,547,55,00,000 ଟଙ୍କା ବ୍ୟୟ ଅଟକଳରେ ପ୍ରାୟ 3,214 କିଲୋମିଟର ଉର୍ଦ୍ଧ୍ୱ ସଡ଼କ ପଥ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀଙ୍କ ମାଧ୍ୟମରେ ନିର୍ଦ୍ଧାରିତ ନୀତିନିୟମ ଅନୁଯାୟୀ କାର୍ଯ୍ୟକାରୀ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କଟକ, ଢେଙ୍କାନାଳ, ଅନୁଗୁଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରଠାରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 345 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସକାଳ 6 ସୁଦ୍ଧା 622.95 ଫୁଟ ରହିଥିଲା। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,47,601 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ଏହି ସମୟ ମଧ୍ୟରେ 1,14,463 ଘନଫୁଟ ଜଳ ନିଷ୍କାସିତ ହେଉଛି। ଭଦ୍ରକ ଜିଲ୍ଲାରେ ସ୍ଥାୟୀ ବନ୍ୟା ନିୟନ୍ତ୍ରଣ ପଦକ୍ଷେପ ଉପରେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବନ୍ୟାଞ୍ଚଳ ଗସ୍ତ ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗତ ସନ୍ଧ୍ୟାରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ନାୟକ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଏବଂ ତ୍ୱରିତ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ, ତିହିଡ଼ି ଏବଂ ଚାନ୍ଦବାଲି ବ୍ଲକର 99 ସ୍କୁଲକୁ ଆଜି ବନ୍ଦ ରଖାଯାଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଭେଣ୍ଡିଆ ଗ୍ରାମର ଜଣେ ଚାଷୀ ପ୍ରବଳ ବର୍ଷାଜନିତ ବନ୍ୟାରେ ଭାସିଯାଇଥିଲେ। ବରହି ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ପାପଡ଼ାହାଣ୍ଡି ବ୍ଲକର ମୋକିଆ, ନବରଙ୍ଗପୁର ବ୍ଲକର ଦେଓଳା ଏବଂ ଭତ୍ରାସି ୟୁନିଟ୍ଠାରେ 168 ଜଣଙ୍କୁ ସୁରକ୍ଷିତ ଭାବେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟର 3 ଉତ୍ପାଦ ଉପରେ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରାଯାଇଛି। ଏହାର ଅନୁମୋଦନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ସୂଚନା ଦେଇଛନ୍ତି। ଓୟୁଏଟି ଆଜି 65ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହାର ଅବ୍ୟବହିତ ପୂର୍ବରୁ ଗତକାଲି ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ରାଉଳ କହିଛନ୍ତି, ସମ୍ବଲପୁରର ସରସ୍ୱତିଆ, ମାଣିକପାଟଣା ଦହି ଏବଂ ଢେଙ୍କାନାଳ ପାଳ ବାଇଗଣ ପାଇଁ ଜିଆଇ ଟ୍ୟାଗ୍ ଆବେଦନ କରାଯାଇଛି। ଏଥିସହ କେନ୍ଦୁଝର ପେଜୁଆ ବିରିକୁ ମଧ୍ୟ ମାନ୍ୟତା ପ୍ରଦାନ ପାଇଁ ଆବେଦନ କରାଯାଇଥିବା ସେ କହିଛନ୍ତି। ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ଓୟୁଏଟି ଏପର୍ଯ୍ୟନ୍ତ 270ରୁ ଅଧିକ ବିଭିନ୍ନ ଫସଲର ଅମଳକ୍ଷମ କିସମ ବିକଶିତ କରାଯାଇଛି ବୋଲି ପ୍ରଫେସର ରାଉଳ ସୂଚନା ଦେଇଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ଗତକାଲିଠାରୁ ମହାପ୍ରଭୁଙ୍କ ଝୁଲଣ ଯାତ୍ରା ଆରମ୍ଭ ହୋଇଛି। ବିଭିନ୍ନ ମଠ ମନ୍ଦିରରେ ମଧ୍ୟ ଏହି ମହୋତ୍ସବକୁ ଉତ୍ସାହ ଉଦ୍ଦୀପନାର ସହ ପାଳନ କରାଯାଉଛି। ଶ୍ରୀମନ୍ଦିର ଏବଂ ମଠଗୁଡ଼ିକରେ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ସପ୍ତାହେ ବ୍ୟାପୀ ଏହି ଯାତ୍ରାରେ ରାଧାକୃଷ୍ଣଙ୍କ ରାହସଲୀଳା ପରିପ୍ରକାଶ ହୋଇଥାଏ। ଶ୍ରାବଣ ମାସର 4ର୍ଥ ତଥା ଶେଷ ସୋମବାରରେ ଆଜି ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳ ଲାଗି ପାଇଁ କାଉଡ଼ିଆଙ୍କର ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି

0: ରହିଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ଭଦ୍ରକର ଆଖଣ୍ଡଳମଣି, ନୟାଗଡ଼ର ଲଡ଼ୁବାବା ପୀଠ, ଢେଙ୍କାନାଳର କପିଳାସ ପୀଠ, କଟକର ବାବା ଧବଳେଶ୍ୱରଙ୍କ ପୀଠ, ପୁରୀ ଲୋକନାଥ ମନ୍ଦିର, ବାଲେଶ୍ୱରର ବାବା ପଞ୍ଚମହାଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର ଆଦି ପୀଠଗୁଡ଼ିକରେ ଶ୍ରଦ୍ଧାଳୁ ଜଳାଭିଷେକ କରୁଛନ୍ତି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ଜନ୍ମୋତ୍ସବ ଆସନ୍ତା 27 ତାରିଖ ଗୁରୁବାର ଦିନ ପାଳନ କରାଯିବ। ପାଳିଆ ନିଯୋଗଙ୍କ ପକ୍ଷରୁ ଗତକାଲି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଠାକୁରଙ୍କ ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ଶେଷ କରିବା ତଥା ଅନ୍ୟାନ୍ୟ ସ୍ୱତନ୍ତ୍ର ନୀତି ନେଇ ବିସ୍ତୃତ ଆଲୋଚନା ହୋଇଛି। ସେହିଦିନ ସନ୍ଧ୍ୟାରେ 108 ସେବାୟତଙ୍କ ପକ୍ଷରୁ ସାମୂହିକ ବଳଭଦ୍ର ସହସ୍ରନାମ ପାଠ କରାଯିବାକୁ ନିଷ୍ପତ୍ତି ହୋଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ, ଆଜି ଏଥିରେ ଶୁଣନ୍ତୁ ସର୍ଭାଇକାଲ ସ୍ପଣ୍ଡିଲୋସିସ୍। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରସନ୍ନ କୁମାର ରାଠୋର।
2: ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ବେକର ମେରୁହାଡ଼ ଓ କାଟିଲେଜ୍ର ଅସ୍ୱାଭାବିକ କ୍ଷୟ ଯୋଗୁଁ ହୋଇଥାଏ। ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ବେକରେ ଦୀର୍ଘକାଳୀନ ଅସହ୍ୟ ଯନ୍ତ୍ରଣା, କରାଉଥିବା ରୋଗ ବା ଅବ୍ୟବସ୍ଥାର ଏକ ପ୍ରମୁଖ କାରଣ। ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ବେକର ମେରୁହାଡ଼ର ସ୍ପାଇନ୍ର ଦୀର୍ଘକାଳୀନ ଅବକ୍ଷୟ ଯୋଗୁଁ ହୋଇଥାଏ। ବେକର ମେରୁହାଡ଼ ବା କଶେରୁକା ମଧ୍ୟରେ ଥିବା ଗଦି ପରି ପତଳା ଚଟକାକାର ବସ୍ତୁ, ଯାହାକୁ ଡିସ୍କ କହନ୍ତି, ତାହା ଉପରେ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ରେ ହେଉଥିବା ଅଷ୍ଟିଓଫାଇଟ୍ସଗୁଡ଼ିକ ପ୍ରଭାବ ପକାଇଥାଏ। ଏହାଦ୍ୱାରା ଡିସ୍କ ସ୍ପେସ୍ କମିଯାଇଥାଏ ଓ ମେରୁହାଡ଼ ପାଖରେ ବାହାରୁଥିବା ସ୍ନାୟୁଗୁଡ଼ିକର ମୂଳ ବା ନର୍ଭ ରୁଟ୍ ଚାପି ହୋଇ ବେକରେ ଭୀଷଣ ବିନ୍ଧା ହୁଏ। ବେକ ବୁଲାଇ ହୁଏ ନାହିଁ। ସାଧାରଣତଃ ବ୍ୟାୟାମ କରୁନଥିବା ଅଧିକ ଓଜନର ବ୍ୟକ୍ତିମାନଙ୍କୁ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ହୋଇଥାଏ। ଯେଉଁ ବୃତ୍ତିରେ ଅଧିକ ଥର ନଇଁବାକୁ ବା ବେକ ଭାଙ୍ଗି ବା ବେକ ବୁଲାଇ କାମ କରିବାକୁ ହୁଏ, ସେହି ଲୋକମାନଙ୍କୁ ମଧ୍ୟ ସ୍ପଣ୍ଡିଲୋସିସ୍ ହେବାର ସମ୍ଭାବନା ଅଧିକ। ଦୀର୍ଘ ବର୍ଷ ପୂର୍ବରୁ ଯଦି ଆପଣଙ୍କ ବେକରେ ଆଘାତ ଲାଗିଥାଏ, ତେବେ ହୁଏତ 10-20 ବର୍ଷ ପରେ ଆପଣ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ଭୋଗିପାରନ୍ତି। ଅତୀତରେ ବେକର ମେରୁହାଡ଼ରେ ସ୍ପାଇନ୍ରେ ଯଦି ଅପରେସନ୍ ହୋଇଥାଏ, ତାହେଲେ ତା'ର 5-10 ବର୍ଷ ପରେ ଆପଣ ସ୍ପଣ୍ଡିଲୋସିସ୍ ଭୋଗିପାରନ୍ତି। ବେକର ମେରୁହାଡ଼ ସଂଲଗ୍ନ ମାଂସପେଶୀଗୁଡ଼ିକର ନିୟମିତ ବ୍ୟାୟାମ ପ୍ରାୟ ହୁଏ ନାହିଁ। ତେଣୁ ଯେଉଁମାନେ ନେକ୍ ଏକ୍ସରସାଇଜ୍ କରନ୍ତିନି ବା ବେକ ଚରିପଟେ ଥିବା ମାଂସପେଶୀର ଗୋଟେ ବ୍ୟାୟାମ କରନ୍ତିନି, ସେମାନଙ୍କୁ ମଧ୍ୟ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ହେବାର ସମ୍ଭାବନା ଥାଏ। ଗାଡ଼ି ଚଲାଉଥିବା ବେଳେ ଭୁଲ ଡଙ୍ଗରେ ବସିବା ହେତୁ ଡ୍ରାଇଭିଂ କରୁଥିବା ବହୁ ଲୋକଙ୍କୁ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ରୋଗ ହୋଇଥାଏ। ଖଟ ଉପରେ ଶୋଇ, ବିଛଣା ବା ତକିଆ ଉପରେ ବେକକୁ ଅଡ଼ୁଆ ବାଗରେ ରଖି ଟିଭି ଦେଖିଲେ କ୍ରମଶଃ ସେହି ଲୋକ ଦୀର୍ଘଦିନ ପରେ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ଭୋଗ କରିଥାନ୍ତି। ଧୂମପାନ କରୁଥିବା ବ୍ୟକ୍ତିଙ୍କର ଡିସ୍କର ଗଠନ ପ୍ରଭାବିତ ହୋଇ ସ୍ପଣ୍ଡାଇଲୋସିସ୍ ହୋଇଥାଏ। ସ୍ପଣ୍ଡାଇଲୋସିସ୍ରେ କ'ଣ ଲକ୍ଷଣ ଦେଖାଯାଏ? ସର୍ଭାଇକାଲ ସ୍ପଣ୍ଡାଇଲୋସିସ୍ରେ ବେକରେ ବଥା ହୁଏ, ବେକ ବୁଲାଇବାକୁ କଷ୍ଟ ହୁଏ, ବେକ ମୂଳରୁ ଡାହାଣ ବା ବାମ ହାତର ଆଙ୍ଗୁଠି ପର୍ଯ୍ୟନ୍ତ ଭୀଷଣ ବିନ୍ଧା ଯନ୍ତ୍ରଣା ହୁଏ, ପିଠିରେ ଖୁଆହାଡ଼ ଓ ମେରୁଦଣ୍ଡ ମଝିରେ ଭୀଷଣ ବ୍ୟଥା ହୁଏ, ପୁରା ବାହୁ, ଅଗ୍ରବାହୁ ଓ ହାତ ଝିମା ବା ବଧିରା ହୁଏ। ରୋଗୀ କିଛି ବାଟ ଚାଲିବା ପରେ ଟଳଟଳ ହୋଇ ଭାରସାମ୍ୟ ହରାଏ ଏବଂ କିଛି ସମୟ ଠିଆ ହେଲେ ବା ବସିପଡ଼ିଲେ ତାହାର ବେକରେ ଭୀଷଣ ବିନ୍ଧା ହୁଏ ଏବଂ ସେ ବିନ୍ଧା ଅଣ୍ଟା ପର୍ଯ୍ୟନ୍ତ ମଧ୍ୟ ଚାଲିଯାଇଥାଏ। ବେକ ଆଗକୁ ବଙ୍କାଇଲେ ବା କେତେ ପାହୁଣ୍ଡ ଆଗକୁ ଚାଲିଲେ ଆହୁରି ଯନ୍ତ୍ରଣା ବଢ଼େ। ବେଳେବେଳେ କେତେକ ମାଂସପେଶୀରେ ଦୁର୍ବଳତା ଦେଖାଦେଇ ପାରାଲିସିସ୍ ହେଲା ପରି ଲାଗେ। ପରୀକ୍ଷା କଲେ ମୁଣ୍ଡ କାନ୍ଧ ଆଡ଼କୁ ବୁଲାଇ ହୁଏ ନାହିଁ ବା ମୁଣ୍ଡ ଘୂରେଇ ହୁଏ ନାହିଁ। ବେକ ଏକ୍ସରେ କଲେ ରୋଗ ଚିହ୍ନା ପଡ଼େ। ପ୍ରାୟତଃ 60 ବର୍ଷରୁ ଅଧିକ ଅଧିକାଂଶ ରୋଗୀଙ୍କ ବେକ ହାଡ଼ରେ ସ୍ପଣ୍ଡାଲୋସିସ୍ର ଚିହ୍ନ ଥାଏ, ହୁଏତ ସେମାନେ ଯନ୍ତ୍ରଣା ଭୋଗିପାରୁନଥାନ୍ତି। ସାଧାରଣତଃ ଫିଜିଓଥେରାପିର ବ୍ୟାୟାମ ବା ଟ୍ରାକ୍ସନ୍ ଦ୍ୱାରା ଅଧିକାଂଶ କ୍ଷେତ୍ରରେ ବେକ ଯନ୍ତ୍ରଣା କମିଥାଏ। ଦରକାରୀ ବ୍ୟଥା ନିବାରକ ଔଷଧ ଡାକ୍ତରଙ୍କୁ ପଚାରି ବ୍ୟବହାର କରିବେ, କାରଣ ପାକସ୍ଥଳୀର ଅଲ୍ସର ଓ ରକ୍ତସ୍ରାବ, ଯକୃତ ଓ କିଡ଼ନୀର କ୍ଷତି ବ୍ୟଥା ନିବାରକ ଔଷଧମାନେ ପ୍ରାୟତଃ କରିଥାନ୍ତି। ବେକ ବ୍ୟଥା ନ କମିଲେ ବା ହାତ ଅବସ ହେଲେ MRI କରାଇ ଅସ୍ଥିଶଲ୍ୟ ଚିକିତ୍ସା ଓ ସ୍ନାୟୁଶଲ୍ୟ ଚିକିତ୍ସା ବିଶେଷଜ୍ଞଙ୍କ ଦ୍ୱାରା ଏହାର ଚିକିତ୍ସା କରାଇବେ। ତାହାଦ୍ୱାରା ଚାପ ପଡ଼ୁଥିବା ସ୍ନାୟୁ ଓ ସ୍ପାଇନାଲ କର୍ଡ ଉପରୁ ଚାପକୁ ଆମେ ଅପସାରଣ କରିପାରିବା। ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ନ ହେବା ପାଇଁ ଆମେ କ'ଣ କରିବା? ବେକର ମାଂସପେଶୀର ନିୟମିତ ବ୍ୟାୟାମ କରିବା। କମ୍ପ୍ୟୁଟର କାମ ଯଦି ଆପଣ କରୁଥାନ୍ତି, ତାହେଲେ ମଝିରେ ମଝିରେ ବିଶ୍ରାମ ନେଇ ବୁଲାବୁଲି କରିବେ। ଗୋଟିଏ ଚେୟାର ଯାହାକି ବେକ ଓ ମୁଣ୍ଡକୁ ସପୋର୍ଟ ଦେଉଥିବ, ସେପରି ଚେୟାରରେ ପ୍ରତି ଘଣ୍ଟାରେ ଥରେ 10 ମିନିଟ୍ ପାଇଁ ବିଶ୍ରାମ ନେବେ। କଠିନ ଗଦି ଓ ବେକକୁ ସପୋର୍ଟ ଦେଉଥିବା ପତଳା ତକିଆ ବ୍ୟବହାର କରିବେ। ଡାଇବେଟିସ୍ ଥିଲେ ଏହାକୁ ନିୟନ୍ତ୍ରଣରେ ରଖିବେ। ବ୍ଲଡ୍ ସୁଗାର ଅଧିକ ରହିଲେ

0: ଡାଇଲିସିସ ବ୍ୟଥା ଅଧିକ ବଢ଼ିଯାଏ।
1: ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ସମ୍ପର୍କରେ କହିଲେ ଡାକ୍ତର ପ୍ରସନ୍ନ କୁମାର ରାଠୋର। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି ନବମ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି ଉଦ୍ଦେଶ୍ୟରେ ଚାରିଦିନିଆ ଜାପାନ ଗସ୍ତରେ ଯିବେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ମୈଶୂରରେ ଆଜି ଆରମ୍ଭ ହେବ ତିନିଦିନିଆ ଅନୁସୂଚିତ ଜନଜାତି ଭାଷା ଓ ସଂଗ୍ରହାଳୟ ଜାତୀୟ ସମ୍ମିଳନୀ। ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ପଞ୍ଜିକୃତ ଦେଶଗୁଡ଼ିକର ଜାହାଜରୁ ସେବା ଶୁଳ୍କ ଆଦାୟ କରିବାକୁ ଇରାନ୍ର ଘୋଷଣା ଏବଂ କଲମ୍ବୋ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଶ୍ରୀଲଙ୍କା ବିପକ୍ଷରେ 5 ୱିକେଟ୍ରେ 300 ରନ୍ ପ୍ରଥମ ଇନିଂସ ଜାରି ରଖିବ ଭାରତ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନବମ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ସମ୍ମିଳନୀରେ ଯୋଗଦେବେ। ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀ ହାଇବ୍ରିଡ୍ ଫର୍ମାଟ୍ରେ ଅନୁଷ୍ଠିତ ହେବ। ଦେଶର ବିଭିନ୍ନ ସୁରକ୍ଷା ବଳ ଏବଂ ପୁଲିସ୍ ବଳର 850ରୁ ଅଧିକ ଅଧିକାରୀ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରୀୟ ସୁରକ୍ଷା ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଏବଂ ଆହ୍ୱାନଗୁଡ଼ିକ ଉପରେ ବିଚାର ଆଲୋଚନା କରିବେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜିଠାରୁ ଚାରିଦିନିଆ ଜାପାନ ଗସ୍ତରେ ଯିବେ। ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇ ଶ୍ରୀ ଗୋଏଲ ଜାପାନର ଟୋକିଓ, ନାଗୋୟା ଏବଂ ଓସାକା ଗସ୍ତ କରିବେ। ଏହି ପ୍ରତିନିଧି ମଣ୍ଡଳୀରେ 200ରୁ ଅଧିକ ବ୍ୟବସାୟିକ ପ୍ରତିନିଧି ଅଛନ୍ତି। ବିନିର୍ମାଣ, ସେମିକଣ୍ଡକ୍ଟର, ସ୍ୱଚ୍ଛ ଶକ୍ତି ଏବଂ ଇସ୍ପାତଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଭାରତ ଓ ଜାପାନ ନିଜର ବାଣିଜ୍ୟ ଏବଂ ନିବେଶ ସମ୍ପର୍କକୁ ଦୃଢ଼ୀଭୂତ କରିବାକୁ ଆଗ୍ରହୀ। ଟୋକିଓରେ ଶ୍ରୀ ଗୋଏଲ ଜାପାନର ପ୍ରମୁଖ ଶିଳ୍ପପତି ଏବଂ ବୃହତ୍ କମ୍ପାନୀଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ସହ ବୈଠକ କରିବେ। ଏଥିସହ 1500ରୁ ଅଧିକ ଅଗ୍ରଣୀ ଜାପାନୀ କମ୍ପାନୀଗୁଡ଼ିକର ପ୍ରତିନିଧିତ୍ୱ କରୁଥିବା ପ୍ରମୁଖ ସଂସ୍ଥା କେଇ ଦାନ୍ ରେନ୍ ସହ ଏକ ଗୋଲଟେବୁଲ୍ ବୈଠକରେ ମଧ୍ୟ ସେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଗସ୍ତକାଳରେ ମନ୍ତ୍ରୀ ଶ୍ରୀ ଗୋଏଲ ବିଭିନ୍ନ କ୍ଷେତ୍ରର ବିକାଶ ଏବଂ ସହଭାଗିତା ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲ୍ଲା ଅନ୍ତର୍ଗତ ମୁସୁନୁରୁ ଗ୍ରାମ ପରିଦର୍ଶନ କରିବେ। ଗସ୍ତକାଳରେ ମୁସୁନୁରୁଠାରେ ଉପରାଷ୍ଟ୍ରପତି ଭାରତର ପ୍ରଥମ ଉତ୍ତମ ଗୁଣବତ୍ତା ସମ୍ପନ୍ନ ମକା ବିହନର ଶୁଭାରମ୍ଭ କରିବେ। ଏହି ଅବସରରେ ଉପରାଷ୍ଟ୍ରପତି କୃଷକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅଂଶୀଦାରଙ୍କୁ ଉଦ୍ବୋଧନ ଦେବେ। କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଭାରତର ସାଂସ୍କୃତିକ ପରିଚୟକୁ ସୁଦୃଢ଼ କରିବା ଏବଂ ବିଶ୍ୱ ସମ୍ମୁଖରେ ଦେଶର ସମୃଦ୍ଧ ଐତିହ୍ୟକୁ ଉପସ୍ଥାପନ କରିବା ଲାଗି କଳା ଏବଂ ସଂସ୍କୃତିର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇଛନ୍ତି। ଦିଲ୍ଲୀ କଳା ପର୍ବ 2026ରେ ଉଦ୍ବୋଧନ ଦେଇ ଶ୍ରୀ ସୋନୋୱାଲ କହିଛନ୍ତି ଦେଶର କୋଣ ଅନୁକୋଣରୁ କଳାକାରମାନେ ଅତ୍ୟନ୍ତ ଆଗ୍ରହର ସହ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ ଲାଗି ଏକତ୍ର ହୋଇଥିଲେ। ସମସ୍ତ କଳାକାରମାନଙ୍କୁ ଶୁଭେଚ୍ଛା ଜଣାଇ ମନ୍ତ୍ରୀ ଶ୍ରୀ ସୋନୋୱାଲ କହିଛନ୍ତି ଶ୍ରୀମନ୍ତ ଶଙ୍କର ଦେବ କଳା, ସଂସ୍କୃତି, ନୃତ୍ୟ ଏବଂ ସଙ୍ଗୀତ ମାଧ୍ୟମରେ ସମାଜରେ ସାଂସ୍କୃତିକ ମୂଲ୍ୟବୋଧର ବିକାଶ କରିଛନ୍ତି। ସେ କହିଛନ୍ତି ଭାରତର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଦେଶକୁ ଏକବିଂଶ ଶତାବ୍ଦୀରେ ଦୃଢ଼ତାର ସହ ଉପସ୍ଥାପନ କରିବା ଲାଗି ସାମର୍ଥ୍ୟ ପ୍ରଦାନ କରିଛି। ଏକ ଭାରତ ଶ୍ରେଷ୍ଠ ଭାରତ ମନ୍ତ୍ରକୁ ପାଥେୟ କରି ବିଶ୍ୱରେ ଭାରତର ଭୂମିକା ସୁଦୃଢ଼ କରିବା ଦିଗରେ କଳା ଏବଂ ସଂସ୍କୃତି ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ମରିସସ୍ ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମ ଗୁଲାମଙ୍କ ସହ ଉଭୟ ଦେଶ ମଧ୍ୟରେ ଶକ୍ତି କ୍ଷେତ୍ରର ସହଯୋଗ ବୃଦ୍ଧି ନେଇ ଆଲୋଚନା କରିଛନ୍ତି। ମରିସସ୍ରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି ଆଲୋଚନା ପରେ ଉଭୟ ଦେଶ ମଧ୍ୟରେ ଇନ୍ଧନ ଏବଂ ଗ୍ୟାସ୍ କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭାରତୀୟ ତୈଳ ନିଗମ ଲିମିଟେଡ୍ ଏବଂ ମରିସସ୍ର ଷ୍ଟେଟ୍ ଟ୍ରେଡିଂ କର୍ପୋରେସନ୍ ମଧ୍ୟରେ ଚୁକ୍ତିପତ୍ର ଆଦାନ ପ୍ରଦାନ ହୋଇଥିବା ଜଣାପଡ଼ିଛି। ମନ୍ତ୍ରୀ ଶ୍ରୀ ପୁରୀ ଦୁଇଦିନିଆ ମରିସସ୍ ଯାତ୍ରାରେ ଯାଇଥିବା ସମୟରେ ଉଭୟ ନେତାଙ୍କ ମଧ୍ୟରେ ତୈଳ କ୍ଷେତ୍ର ସମ୍ବନ୍ଧୀୟ ଆଲୋଚନା ହୋଇଥିଲା।

ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଜିଠାରୁ କର୍ଣ୍ଣାଟକର ମୈସୁରଠାରେ ଅନୁସୂଚିତ ଜନଜାତି ଭାଷା ଏବଂ ସଂଗ୍ରହାଳୟ ସମ୍ପର୍କିତ ତିନିଦିନିଆ ଜାତୀୟ ସମ୍ମିଳନୀ ଆରମ୍ଭ ହେବ। ଆଦିବାସୀ ଜନଜାତି ଭାଷା ଉପରେ ବୃତ୍ତଚିତ୍ର ସଂରକ୍ଷଣ ଏବଂ ପୁନର୍ଜାଗରଣ ନେଇ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସମଗ୍ର ଦେଶରେ ଅନୁସୂଚିତ ଜନଜାତି ସଂଗ୍ରହାଳୟ ଏବଂ ଜନଜାତି ସମ୍ପ୍ରଦାୟର ସ୍ୱାଧୀନତା ସଂଗ୍ରାମୀମାନଙ୍କ ସଂଗ୍ରହାଳୟକୁ ମଧ୍ୟ ସୁଦୃଢ଼ କରିବାରେ ସହାୟକ ହେବ। 2047 ସୁଦ୍ଧା ବିକଶିତ ଭାରତ ଗଠନକୁ ଦୃଷ୍ଟିରେ ରଖି ଏହି ଜାତୀୟ ସମ୍ମିଳନୀର ଆୟୋଜନ କରାଯାଉଛି। ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। ସମ୍ମିଳନୀରେ ଚାଟ୍ବୋଟ୍ ଉଦ୍ଘାଟନ ହେବା ସହ ଆଦିବାଣୀ ପ୍ଲାଟଫର୍ମର ପୁନଃ ବିକଶିତ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ପଞ୍ଜିକୃତ ଦେଶଗୁଡ଼ିକର ଜାହାଜଗୁଡ଼ିକୁ ସେବା ଶୁଳ୍କ ପ୍ରଦାନ କରିବାକୁ ହେବ। ଇରାନ୍ର ଜାତୀୟ ସୁରକ୍ଷା ଆୟୋଗର ମୁଖପାତ୍ର ଇବ୍ରାହିମ୍ ରେଜାଇ କହିଛନ୍ତି, ଏହି ଶୁଳ୍କ ସାମୁଦ୍ରିକ ପରିବେଶ ତଥା ଅନ୍ୟ କେତେକ ସେବା ପ୍ରଦାନ ଲାଗି ଆଦାୟ କରାଯିବ। ଏହାଦ୍ୱାରା ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷା ତଥା ବିକାଶ କାର୍ଯ୍ୟ କରାଯିବ ବୋଲି ସେଠାକାର ଗଣମାଧ୍ୟମ ସୂଚନା ଦେଇଛି। ତେବେ ଏହି ଘୋଷଣା ପୂର୍ବରୁ ଇରାନ୍ର ଜାତୀୟ ସୁରକ୍ଷା ଆୟୋଗର ପ୍ରବକ୍ତା କହିଥିଲେ, ଆମେରିକା ତା'ର ପ୍ରତିଶ୍ରୁତି ପୂରଣ ନ କରିବା ପର୍ଯ୍ୟନ୍ତ ଏବଂ ଉଭୟ ଦେଶ ମଧ୍ୟରେ ସଂଘର୍ଷପୂର୍ଣ୍ଣ ସ୍ଥିତି ଶେଷ ନ ହେବା ଯାଏଁ ହର୍ମୁଜ୍ ପ୍ରଣାଳୀ ବନ୍ଦ ରହିବ। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀକୁ ଆମେରିକାର ନୂଆ ଅଞ୍ଚଳ ଭାବେ ଦର୍ଶାଉଥିବା ଏକ ଚିତ୍ର ମାଧ୍ୟମରେ ସେହି ଜଳମାର୍ଗ ଉପରେ କେବଳ ଆମେରିକାର ନିୟନ୍ତ୍ରଣ ଥିବା କହିଛନ୍ତି। ଇରାନ୍ର ତୈଳମନ୍ତ୍ରୀ ମୋହସେନ୍ ପାକ୍ନେଜାଦ କହିଛନ୍ତି, ଇରାନ୍ର ଦକ୍ଷିଣ ପ୍ରାନ୍ତରେ ଏକ ନୂଆ ଗ୍ୟାସ୍ କ୍ଷେତ୍ର ଚିହ୍ନଟ ହୋଇଛି। ସମ୍ପୃକ୍ତ ଗ୍ୟାସ୍ କ୍ଷେତ୍ରରେ 7,500 ବିଲିୟନ୍ ଘନଫୁଟ ଗ୍ୟାସ୍ ରହିଥିବା ଅନୁମାନ କରାଯାଉଛି। ସେ କହିଛନ୍ତି, ଏହି ଗ୍ୟାସ୍ ଭଣ୍ଡାରର 73% ବାହାର କରାଗଲେ ପ୍ରାୟ 5,700 ବିଲିୟନ୍ ଘନଫୁଟ ଗ୍ୟାସ୍ ନିଷ୍କାସନ ସମ୍ଭବ ହୋଇପାରିବ। ଇରାନ୍ ତୈଳମନ୍ତ୍ରୀ କହିଛନ୍ତି, ଏହି ଗ୍ୟାସ୍ ଭଣ୍ଡାର 15 ବର୍ଷ ପର୍ଯ୍ୟନ୍ତ ଗ୍ୟାସ୍ ଆବଶ୍ୟକତା ପୂରଣ କରିବା ଲାଗି ସକ୍ଷମ। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଏବଂ ପ୍ରତିରକ୍ଷା ମନ୍ତ୍ରୀ ସ୍ଥିତି ଆକଳନ କରିବା ପରେ ହମାସକୁ ସତର୍କ କରାଇଛନ୍ତି। ଗାଜା ଷ୍ଟ୍ରିପ୍ରୁ ଯଦି ବେଲୁନ୍ ଏବଂ ଗୁଡ଼ି ଛାଡ଼ିବା ବନ୍ଦ କରାନଯାଏ ତେବେ ହମାସ ଉପରେ ଅଧିକ ଆକ୍ରମଣ ହେବ ବୋଲି ଇସ୍ରାଏଲ୍ ସତର୍କ କରାଇଛି। ସୂଚନା ଅନୁଯାୟୀ, ଗାଜା ଷ୍ଟ୍ରିପ୍ରୁ ଡ୍ରୋନ୍, ବେଲୁନ୍ ଏବଂ ଗୁଡ଼ି ଛଡ଼ାଯିବା ପ୍ରସଙ୍ଗ ନେଇ ଇସ୍ରାଏଲ୍ ସ୍ଥିତି ସମୀକ୍ଷା କରିଥିଲା। ଜାପାନରେ ଗତକାଲି 5.9 ତୀବ୍ରତା ବିଶିଷ୍ଟ ଭୂକମ୍ପ ଯୋଗୁଁ 40ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଟୋକିଓର ଉତ୍ତର ପୂର୍ବାଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ପ୍ରଭାବରେ କେତେକ ଅଞ୍ଚଳରେ ପାଣି ପାଇପ୍ଗୁଡ଼ିକ ଫାଟିଯିବା ସହ ପରିବହନ ସେବା ବ୍ୟାହତ ହୋଇଥିଲା। ଜାପାନର ଭୂକମ୍ପ ଅନୁସନ୍ଧାନ ସଂସ୍ଥା ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଭୂଗର୍ଭର 70 କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ ଥିଲା। ଗତକାଲି ମଧ୍ୟ ସନ୍ଧ୍ୟାରେ 6 ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଗତ ମାସରେ ଜାପାନରେ ଭୂକମ୍ପ ଯୋଗୁଁ 38 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 20,000ରୁ ଅଧିକ ବାସଗୃହ କ୍ଷତିଗ୍ରସ୍ତ ହୋଇଥିଲା। ସିକ୍କିମ୍ର ନାଥୁଲା ମାର୍ଗ ଦେଇ ଅନୁଷ୍ଠିତ କୈଳାସ ମାନସରୋବର ଯାତ୍ରା ଗତକାଲି ଶେଷ ହୋଇଛି। ଗତ ଜୁନ୍ 20 ଆରମ୍ଭ ହୋଇଥିବା ଏହି ଯାତ୍ରାରେ ସିକ୍କିମ୍ର ନାଥୁଲା ମାର୍ଗ ଦେଇ 10ଟି ବ୍ୟାଚ୍ରେ 464 ଜଣ ଶ୍ରଦ୍ଧାଳୁ କୈଳାସ ମାନସରୋବର ଯାତ୍ରା କରିଥିଲେ। 10ମ ବ୍ୟାଚ୍ ଗ୍ୟାଙ୍ଗଟକ୍କୁ ସୁରକ୍ଷିତ ଫେରିଆସିଥିବା ସୂଚନା ଦିଆଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀରେ ଭାରତୀୟ ଦିବ୍ୟାଙ୍ଗ ପୁରୁଷ କ୍ରିକେଟ୍ ଦଳର ସଦସ୍ୟମାନଙ୍କୁ ଭେଟିଛନ୍ତି। ଭାରତ ଇଂଲଣ୍ଡ ପୁରୁଷ ଦିବ୍ୟାଙ୍ଗ T20 ସିରିଜ୍ ଖେଳିବା ପରେ ଏହି ଦଳ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି। ଏହି ଅବସରରେ ଶ୍ରୀ ଶାହା କହିଛନ୍ତି, ଦଳର ପ୍ରଚେଷ୍ଟା ଏବଂ ଲକ୍ଷ୍ୟ ସଫଳତା ଦେଇଛି ଓ ଏହା ଭାରତର ଯୁବପିଢ଼ିକୁ ଆହୁରି ପ୍ରେରଣା ଯୋଗାଇବ। କଲମ୍ବୋରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ଭାରତ ପୂର୍ବଦିନର ସ୍କୋର 5 300 ରନ୍ରୁ ଶ୍ରୀଲଙ୍କା ବିପକ୍ଷରେ ବ୍ୟାଟିଂ ଜାରି ରଖିବ। ଗତକାଲି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତର ଧ୍ରୁବ ଜୁରେଲ ଏବଂ ସାରାଂଶ ଜୈନ ଅପରାଜିତ ଅଛନ୍ତି। ଦେବଦତ୍ତ ପାଡିକଲ 193 ବଲ୍ରୁ 117 ରନ୍ ସଂଗ୍ରହ କରି ଦ୍ୱିତୀୟ ଟେଷ୍ଟ ଶତକ ହାସଲ କରିଛନ୍ତି। ପ୍ରଥମେ ଭାରତ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ 165 ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଭାରତୀୟ ମହିଳା ହକି ଦଳ FIH ହକି ବିଶ୍ୱକପ୍ର ସେମିଫାଇନାଲ୍ରେ ପହଞ୍ଚିବାରେ ବିଫଳ ହୋଇଛି। ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ରେ ଗତକାଲି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି, ଫଳରେ ଅଧିକ ଗୋଲ୍ ଆଧାରରେ

0: ଅଷ୍ଟ୍ରେଲିଆ ସେମିଫାଇନାଲକୁ ଉନ୍ନୀତ ହୋଇଛି। ପରାସ୍ତ ହେବା ପରେ ଭାରତ ପୁଲ୍ ଇର ତୃତୀୟ ସ୍ଥାନରେ ରହିଛି। ଆସନ୍ତା ଗୁରୁବାର ଦିନ ଭାରତୀୟ ଦଳ ପଞ୍ଚମ ସ୍ଥାନ ଲାଗି ପ୍ଲେ ଅଫ୍ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦ ପୁଣିଥରେ, ନୂଆଦିଲ୍ଲୀରେ ଆଜି ନବମ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ବାଣିଜ୍ୟ ପୁଞ୍ଜିନିବେଶ ବୃଦ୍ଧି ଉଦ୍ଦେଶ୍ୟରେ ଚାରିଦିନିଆ ଜାପାନ ଗସ୍ତରେ ଯିବେ କେନ୍ଦ୍ର ବାଣିଜ୍ୟ ଶିଳ୍ପମନ୍ତ୍ରୀ। ମୈସୁରରେ ଆଜି ଆରମ୍ଭ ହେବ ତିନିଦିନିଆ ଅନୁସୂଚିତ ଜନଜାତି ଭାଷା ଓ ସଂଗ୍ରହାଳୟ ଜାତୀୟ ସମ୍ମିଳନୀ। ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ପଞ୍ଜିକୃତ ଦେଶଗୁଡ଼ିକର ଜାହାଜରୁ ସେବା ଶୁଳ୍କ ଆଦାୟ କରିବାକୁ ଇରାନ୍ର ଘୋଷଣା। ଏବଂ କଲମ୍ବୋ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଶ୍ରୀଲଙ୍କା ବିପକ୍ଷରେ 5 ୱିକେଟ୍ରେ 300 ରନ୍ରୁ ପ୍ରଥମ ଇନିଂସ ଜାରି ରଖିବ ଭାରତ। ସମ୍ବାଦ ଶେଷ ହେଲା।
1: ଏତେ ସମୟ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 7:25:41। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ନିର୍ମଳ ଓ ସ୍ୱଚ୍ଛ ଜୀବନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ଗ୍ରାମାଞ୍ଚଳରେ ସ୍ୱଚ୍ଛ ଜୀବନ ଜିଇଁବାରେ ଅନେକ ପ୍ରତିବନ୍ଧକ ରହିଛି। ଲୋକଙ୍କ ସଚେତନତାର ଅଭାବ ଏଥିପାଇଁ ମୁଖ୍ୟତଃ ଦାୟୀ। ପ୍ରଥମେ ଦେଖିବା ଖାଦ୍ୟପେୟ କଥା। ସାଧାରଣତଃ ଧାରଣା ରହିଛି ପେଟ ପୁରା ଖାଇଦେଲେ ହେଲା। ଆମ ଏ ଅଞ୍ଚଳରେ ଭାତ ହେଉଛି ମୁଖ୍ୟ ଖାଦ୍ୟ, କିନ୍ତୁ ଏହାର ଅର୍ଥ ନୁହେଁ ଯେ କେବଳ ଭାତ କିମ୍ବା ପଖାଳ ଖାଇଲେ କାମ ଚଳିଯିବ, ନୁହେଁ। ଶରୀର ପାଇଁ ସୁଷମ ଖାଦ୍ୟର ଏକାନ୍ତ ଆବଶ୍ୟକତା ରହିଛି। ହୁଏତ ଗରିବ ଶ୍ରେଣୀର ଲୋକେ ସବୁବେଳେ ସୁଷମ ଖାଦ୍ୟ ପାଇପାରିବେ ନାହିଁ, କିମ୍ବା ଖାଦ୍ୟପେୟରେ ବେଶୀ ଅର୍ଥ ଖର୍ଚ୍ଚ କରିପାରିବେ ନାହିଁ, କିନ୍ତୁ ସହଜରେ ଏବଂ ଶସ୍ତାରେ ଭଲ ଜିନିଷ ପାଇପାରିବେ ଏବଂ ଖାଇପାରିବେ। ପନିପରିବା ଖାଇପାରିବେ, ଶାଗ ଖାଇପାରିବେ, ସଜନା ବା ମୁନୁଗା ଖାଇପାରିବେ ଏବଂ ଗ୍ରାମାଞ୍ଚଳରେ ମିଳୁଥିବା ଫଳମୂଳ ମଧ୍ୟ ଖାଇପାରିବେ। ଯେହେତୁ ଗ୍ରାମାଞ୍ଚଳରେ ଲୋକ ଶାରୀରିକ ପରିଶ୍ରମ କରନ୍ତି, କେବଳ ଭାତ କିମ୍ବା ପଖାଳ ଖାଇଲେ ଉପଯୁକ୍ତ ଶକ୍ତି ମିଳିପାରିବ ନାହିଁ। ବରଂ ଏ ସମ୍ପର୍କରେ ଯଦି ସେମାନଙ୍କ କିଛି ସନ୍ଦେହ ଅଛି, ଡାକ୍ତରମାନଙ୍କ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ ନେବା ବିଧେୟ। କିନ୍ତୁ ଏହି ଭୁଲ ଧାରଣା ରହିବା ଉଚିତ ନୁହେଁ କି ଶରୀର ପାଇଁ କେବଳ ପେଟ ପୁରା ଖାଦ୍ୟ ଦରକାର ଏବଂ ଭାତ ସହିତ ଡାଲି, ପନିପରିବା, ଶାଗ ଏବଂ ଅନ୍ୟାନ୍ୟ ଜିନିଷର ଆଦୌ ଆବଶ୍ୟକତା ନାହିଁ। ଏ ତ ଗଲା ଖାଦ୍ୟପେୟର କଥା। ଏଥର ଦେଖିବା ପିଇବା ପାଣି ଏବଂ ସାଧାରଣ ଜଳର ବ୍ୟବହାର ସମ୍ପର୍କରେ। ଖାଦ୍ୟ ଭଳି ଲୋକ ପାଣି ମଧ୍ୟ ଢକ୍ ଢକ୍ ପିଇ ଯାଆନ୍ତି ତୃଷା ମେଣ୍ଟେଇବା ପାଇଁ, କିଛି ଦେଖନ୍ତି ନାହିଁ। ଏହା ମଧ୍ୟ ଠିକ୍ କଥା ନୁହେଁ। ପାଣି ନିର୍ମଳ ଏବଂ ସ୍ୱଚ୍ଛ ହେବା ଦରକାର। କୂଅ କିମ୍ବା ପୋଖରୀରୁ ପାଣି ଆଣି ତାକୁ ନ ଫୁଟାଇ ନ ଛାଣି ପିଇ ଯାଆନ୍ତି, ଯାହାକି ଶରୀର ପାଇଁ ଆଦୌ ହିତକର ନୁହେଁ। ଯଦି କୂଅର ପାଣି ବ୍ୟବହାର କରୁଛନ୍ତି, ଏହାକୁ ସଫାସୁତୁରା ରଖିବା ସହିତ ବ୍ଲିଚିଂ ପାଉଡର ବ୍ୟବହାର କରିବା ଉଚିତ। ତାପରେ ପାଣିକୁ ଫୁଟେଇ ଛାଣି ପିଇବା ଦରକାର। ଆଜିକାଲି ତ ସରକାର ନଳକୂଅର ବ୍ୟବସ୍ଥା କରୁଛନ୍ତି ଏବଂ ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ ରହିଛି। ଯଦି କେଉଁଠି କିଛି ଅସୁବିଧା ରହିଛି, ତାର ସୁବିଧା କରାଯାଇପାରେ। ପୋଖରୀ ପାଣି ବ୍ୟବହାର ନ କରିବା ଭଲ। ଯଦି ବି ଦରକାର ପଡ଼ୁଛି, ପାଣିକୁ ଫୁଟେଇ ଛାଣି ପିଇବା ଉଚିତ। ଗ୍ରାମାଞ୍ଚଳରେ ଦେଖାଯାଏ ପାଣି ନେବା ଘାଟ, ଗାଧୋଇବା ଘାଟ, ପଶୁପକ୍ଷୀଙ୍କ ଘାଟ, ଧୋବା ଘାଟ, ଶୌଚ ଘାଟ ଆଦି ପୋଖରୀରେ ଅଲଗା ଅଲଗା ରହିଥାଏ। କିନ୍ତୁ ଘାଟ ଅଲଗା କରିଦେଲେ ପାଣି ଦୂଷିତ ହେବାରୁ ବଞ୍ଚିତ ହୁଏ ନାହିଁ। ବରଂ ଗାଁରେ ପୋଖରୀ ସଂଖ୍ୟା ଯଦି ବେଶୀ ଅଛି, ଗୋଟିଏକୁ କେବଳ ପିଇବା ପାଣି ପାଇଁ ବ୍ୟବହାର କରାଯାଇପାରେ। କିନ୍ତୁ ପୋଖରୀକୁ ସଫା ରଖିବା ସହିତ ପଙ୍କୋଦ୍ଧାର ମଧ୍ୟ କରିବାକୁ ହେବ। ତେଣୁ ଆସ

ଶୁଣୁଥିଲେ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ, ଉପସ୍ଥାପନା କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ସଙ୍ଗୀତାତ୍ମକ ଧାରାବାହିକ ଶ୍ରୀ ରାମଚରିତ ମାନସ।

0: ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀ ରାମଚରିତ ମାନସ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 7:40 ଏଥର ପ୍ରଚାର କରୁଛୁ ପରବର୍ତ୍ତୀ କାର୍ଯ୍ୟକ୍ରମ ଚାଷୀ ଭାଇ ଓ ଭଉଣୀଙ୍କ ସକାଶେ କାର୍ଯ୍ୟକ୍ରମ ଚାଷର କଥା। ଉପସ୍ଥାପନା କରିଛନ୍ତି ଯଯାତି କେଶରୀ ନାୟକ।
1: ଫଲେ ଯେନ୍ଟାକି ଆମେ କଦଲି ଗୁଟେ ଏନ୍ତା ଫଲେ ଯେନ୍ଟାକି ଆମେ କଞ୍ଚା ବି ଖାଇସୁଁ ଆର୍ ପାଚ୍ଲା ବି ଖାଇସୁଁ। କଦଲି ଆମ୍କେ ସବୁବେଲେ ଦରକାର ପଡ଼ିଥିସି, ସେଟା ପିଠାପଣାରେ ହଉ, ପୂଜାପାଠରେ ହଉ, ତରକାରୀ ରାନ୍ଧିକରି ଖାଇବାରେ ହଉ, ସବୁ ଜାଗାରେ ଆମର୍ କଦଲିର ଆବଶ୍ୟକତା ଅଛେ। ତ ଆମର୍ ଦୁଇ ପ୍ରକାର କଦଲି ଅଛେ, ଗୁଟେ ହେଲା ପାଚ୍ଲା କଦଲି ଆର୍ ଗୁଟେ ହେଲା କଞ୍ଚା କଦଲି। ତ ଆମେ କେନ୍ତା କରି କଦଲି ଚାଷ୍ କର୍ମା ସେ ବିଷୟରେ ଆମର୍ ଚାଷୀ ଭାଇମାନେ ଜାଣିବା ଦରକାର। କଦଲି ଲାଗି ଢେପ ଜମି ଦରକାର, ସେଟା ଉର୍ବର ହେଇଥିବାର ଅଛେ, ଟିକେ ବାଲିଆ ମ୍ୟାଟ୍ ହେଇଥିବାର ଅଛେ, ଯେନ୍ ମ୍ୟାଟ୍ଟି ପାନ୍ ନିଗିଡ଼ି ଯାଉଥିବାର କଥା। ତ କଦଲି ଚାଷ କର୍ବାର ସମୟ ହେଲା ଆମର୍ ଖରାଦିନେ। ଖରାଦିନେ ଆମେ ଜମିକେ ଭଲ୍ କରି ତଷି କରି ତାକେ କପର ମାରିକରି ଆମେ ଯଦି ସବୁ ଝାଡ଼ ଝୁଡ଼ୁକେ ଆମେ ଯଦି ନିର୍ମୂଲ କରିଦେମୁ ତେବେ କଦଲି ଚାଷ ଲାଗି ସେଟା ଉପଯୁକ୍ତ ହେବା। କଥା ନେ ଅଛେ, ଜ୍ୟେଷ୍ଠେ କଦଲି ଆଷାଢ଼େ କିଆ ପୋତ ନ ପୋତ ହୋଇବ ଠିଆ। ଯଦି ଆମେ ଜେଠ ମାସେ କଦଲି ଲଗାମା ବେଲେ ସେ କଦଲି ଗଛ ନିଶ୍ଚିତ ଭାବରେ ଭଲ୍ ହେବା। ଆମେ କଦଲି ଗଛକେ ଲଗାଇବାର ଆଗରୁ ଗୋଟେ ଜିନିଷ୍କେ ଆମେ ଧ୍ୟାନ ଦେବା କଥା, ଯେତେବେଲେ ଆମର୍ ଜେଠ ମାସେ ଆମେ କଦଲି ଗଛ ଲଗାମା, ଗୋଟେ ଗୋଟେ ଖାଲ 2 ଫୁଟ ଗଭୀର ଆରୁ ଗୋଟେ ଖାଲରୁ ଆର୍ ଗୋଟେ ଖାଲର ଚଉଡ଼ା 2-2 ଫୁଟ ହେବାର ଦରକାର। ତାପରେ ଆମେ କାଣା କରବା ଦରକାର, ଯେତେବେଲେ ଆମେ କଦଲି ଗଛ ଲଗାମା, ଗୋଟେ ଛେଟନା ସଡ଼ା ଗୋବର ଖତ ନହେଲେ କମ୍ପୋଷ୍ଟ, ଅଧା କିଲୋଗ୍ରାମ ହାଡ଼ଗୁଣ୍ଡ ମିଶାଇକରି ଆମେ ଯଦି ଗୋଟେ ଖାଲେ ଦେମା ବେଲେ ନିଶ୍ଚିତ ଭାବରେ କଦଲି ଭଲ ହିସାବରେ ବଢ଼ିପାର୍ବା। ଯେତେବେଲେ ଆମେ କଦଲି ଗଛ ଲଗାସୁଁ, କଦଲି ଗଛର ଚାର ବେରାତିକେ ଛୋଟ ଛୋଟ କଦଲି ଗଛମାନେ ଉଠିଥିସି, ତାକେ ଆମେ ପୁଆ ବୋଲି କହିସୁଁ। କଦଲି ପୁଆ ବଂଶ ବିସ୍ତାର କରିଥିସି, 2-3 ଫୁଟ ଯଦି ହେଇଗଲା ବେଲେ ସେ ପୁଆକେ ଆଣିକରି ଅଲଗା ଜାଗାରେ ଲଗାଇବାର ଦରକାର। ଆମେ ଯେତେବେଲେ କଦଲି ପୁଆକେ ଲଗାମା, ଗୋଟେ ଜିନିଷ୍କେ ନିଶ୍ଚିତ ଭାବରେ ଆମେ ଧ୍ୟାନ ଦେମା ଯେ ସେ ଜାଗାତି ପାନ୍ ଯେନ୍ତା ଜମିକରି ନେଇ ରହେବା, ଯଦି ଜମୁଛେ ତେବେ ତାକେ ଢେପ କରିକରି ଆମେ ମ୍ୟାଟ୍ ଦେଇଦେବାର ଦରକାର। ଆରୁ ବର୍ଷା ଦିନେ ଅନାବନା ଘାସ୍କେ ଆମେ ଘିଚିଦେମା, ଆରୁ ଘାସ୍ ଘିଚି ସାରିଲା ପରେ ଆମେ ଧନୀ ନହେଲେ ଛଣିକେ ବୁଣି ଦେଇକରି ଯେତେବେଲେ ଫୁଲ୍ ଧରବା ସେତେବେଲେ ତଷି ଦେଇକରି ମାଟିରେ ମିଶାଇ ଦେମା। ଇଟା ତ ଗଲା ଆମେ କେନ୍ତା କରି ଲଗାମା। ତ ସବୁ ଚାଷ୍ ଭଳିଆ ଆମର୍ କଦଲି ଚାଷ୍ ତି ବି ଗୋଟେ ସାରର ଆବଶ୍ୟକତା ଅଛେ। ତ ବର୍ଷା ଆରମ୍ଭ ହେଇଗଲେ ପ୍ରତି ବୁଦାନେ ଆମେ 2 ଛେଟନା କମ୍ପୋଷ୍ଟ ନହେଲେ ଖତ କିଛି ପାଉଁସ ବ୍ୟବହାର କରବାର ଦରକାର। ଗୋଟେ ଥର କଦଲି ଚାଷ କଲେ ଆମେ 3 ବର୍ଷ ପର୍ଯ୍ୟନ୍ତ ଆମେ ଚାଷ ପାଇପାର୍ମା। 3 ବର୍ଷ ପୁରିଗଲେ ସବୁ କଦଲି ଗଛକେ କାଟି ଦେଇକରି ଜମିକେ ସଫା କରିକରି ଆର୍ ଥରେ ଅଲଗା ଜାଗାରେ ଲଗାଇବାର ଦରକାର। ଯେନ୍ ଚାଷୀ ଭାଇମାନେ କଦଲି ଚାଷ କରୁଛନ୍ ସେମାନେ କଦଲି ବଗିଚା ଭିତରେ ସପୁରି ପଣସ ନହେଲେ ଅମୃତଭଣ୍ଡା ଗଛ ବି ଲଗାଇ ପାରିବେ। ସପୁରି ପଣସର ବି ଆମର୍ ବଜାରରେ ଚାହିଦା ଅଛେ, ଅମୃତଭଣ୍ଡାର ବି ଚାହିଦା ଅଛେ। ତ ଯଦି ଚାଷୀ ଭାଇମାନେ କଦଲି ବଗିଚାନେ ଇସବୁ ଜିନିଷ୍ ଲଗାବେ ନିଶ୍ଚିତ ଭାବରେ ସେମାନେ ପଇସା ଦୁରା ପାଇପାରିବେ। ଇ ହିସାବରେ ଯଦି ଆମର୍ ଚାଷୀ ଭାଇମାନେ ଚାଷ୍ କରବେ, କଦଲି ଗଛ ଲଗାନୁ ଆରମ୍ଭ କରି କେନ୍ତା କରି ପାନ୍ ଦେବେ, କେନ୍ତା କରି କୁଡ଼ାକୁଷା କରବେ, ଇ ବିଷୟରେ ଯଦି ଆମର୍ ଚାଷୀ ଭାଇମାନେ ଧ୍ୟାନ ଦେବେ ନିଶ୍ଚିତ ଭାବରେ କଦଲି ଚାଷ୍ଟା ଠିକ୍ ହିସାବରେ ହେଇପାର୍ବା ଆରୁ କଦଲି ବିକି କରି ଆମର୍ ଚାଷୀ ଭାଇମାନେ ଲାଭବାନ ହେଇପାର୍ବେ।
0: ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର କଥା। ଉପସ୍ଥାପନା କରିଥିଲେ ଯଯାତି କେଶରୀ ନାୟକ। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 7:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ପୁରାତନୀ କ୍ରମରେ ଓଡ଼ିଶୀ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ନାରାୟଣ ବେହେରାଙ୍କ କଣ୍ଠରେ ଗୋପାଳକୃଷ୍ଣଙ୍କ ରଚନାରୁ ପ୍ରଥମ ଓଡ଼ିଶୀ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଓଡ଼ିଶୀ ଗୀତଟି ପ୍ରଚାର କରୁଛୁ ବନମାଳୀଙ୍କ ରଚନାରୁ ରାଜଶ୍ରୀ ପଟ୍ଟନାୟକଙ୍କ କଣ୍ଠରେ।

ଏତେ ସମୟ ଯାଏଁ ଶୁଣୁଥିଲେ ପୁରାତନୀ କ୍ରମରେ ଓଡ଼ିଶୀ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ସମାଚାର ପ୍ରଭାତ ପରେ ପରେ ଇଂରାଜୀରେ ସମ୍ବାଦ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଜୀବିକା ମିଶନ ଉପରେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
1: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
0: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ,
1: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
0: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
1: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
0: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
1: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
0: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀ ପରେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 8:35 ହେବାକୁ ଯାଉଛି। ଏଥର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଭକ୍ତି ସଙ୍ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଆଜିର ଶିଳ୍ପୀ ନରେନ୍ଦ୍ର କୁମାର। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ଶିଳ୍ପୀ ନରେନ୍ଦ୍ର କୁମାରଙ୍କ କଣ୍ଠରେ ଅଳେଖ ବିଶ୍ୱାଳଙ୍କ ରଚନାରୁ ସଞ୍ଜୟଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରଥମ ଭକ୍ତି ଅର୍ଘ୍ୟଟି।

ଅଲେଖ ବେସନ୍ଙ୍କ ଆଉ ଏକ ରଚନାରୁ ସଞ୍ଜୟଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଶୁଣନ୍ତୁ, ଶିଳ୍ପୀ ନରେନ୍ଦ୍ର କୁମାରଙ୍କ କଣ୍ଠରେ ପରବର୍ତ୍ତୀ ଭକ୍ତି ଅର୍ଘଟି।

ଏତେ ସମୟ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। କଣ୍ଠଦାନ କରିଥିଲେ ନରେନ୍ଦ୍ର କୁମାର। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହେଶ ବିଳାସ।

ସେଇ ଫୁଲ ପଦ୍ମ ବା ପ୍ରସ୍ଫୁଟିତ ପଦ୍ମ ଭଳି ଦୁଇ ରକ୍ତଲଗା ମୁଖକୁ ଚାହିଁଲେ ସୀତା। ସୀତା କୁନ୍ଦ ବା ଲତା ଓ ଦନ୍ତୀ ବା ବୃକ୍ଷରୂପୀ ହୋଇ ବି ବା ପକ୍ଷୀମାନଙ୍କର ଶୋଭିତ ହେଲାବେଳେ ଏ ଦୃଶ୍ୟ ହେମନ୍ତ ଋତୁ ଭଳି ସବୁ ସିରି ନାଶ କରିଦେଲା। ବକ୍ଷଦେଶ ପର୍ଯ୍ୟନ୍ତ ଲୁହ ବହିଗଲା। ଏତିକି ବେଳେ ବାନରଙ୍କ ବିରଡ଼ାକ ଶୁଣାଯିବାରୁ ସୀତା ଭାବିଲେ ଏ କ'ଣ। ରାମଙ୍କ ଆଦେଶରେ ହନୁ ସୁଗ୍ରୀବ ଓ ଅଙ୍ଗଦ କଥାରେ ବାନରମାନେ କବାଟ ଆଣ୍ଟ ବା ମଜବୁତ ହୋଇଥିବାରୁ ବାଟ ପାଇଲେ ନାହିଁ। ସେମାନେ ପାଚେରି ଉପରେ ଉଠିଲେ। ଚାର ବିଂଶଭାଉକୁ ଏ ସମ୍ବାଦ ସତ୍ୱର ବା ଶୀଘ୍ର ଜଣାଇଲା। ମାୟାମୁଣ୍ଡକୁ ବସିବା ବାଟରେ ପକାଇ ଦେଇ ଲଜ୍ଜାରେ ବାହୁଡ଼ିଲା ରାବଣ। ବିଭାବସୁ ବା ସୂର୍ଯ୍ୟଙ୍କ ପ୍ରକାଶକୁ କୁହୁଡ଼ି ଆଚ୍ଛେଦି ପାରେ କି। ହେମନ୍ତ ଋତୁ ଗଲା ସୀତାଙ୍କଠାରୁ। ବସନ୍ତ ଆସି ହର୍ଷଙ୍କର ସଦ୍ମ ବା ସ୍ଥାନ ସ୍ୱରୂପ ବଦନ ପଦ୍ମ ବିକଶିଲା। ଅଶ୍ରୁରୂପୀ ତୁଷାର ନାଶ ଯାଇ କୁକିଳବାଣୀ ଶୁଭିଲା। ତ୍ରିଜଟାକୁ ସୀତା କହିଲେ, ଏ ରାତ୍ରି ମଠ ବା ରାକ୍ଷସମାନେ ଏଡ଼େ କପଟ ଜାଣନ୍ତି, ମୋର ଚିତ୍ତକୁ ବିହୁଳିତ କରିଦେଲେ। ଏମାନଙ୍କୁ ବିଶ୍ୱଜୟ କେତେ ମାତ୍ର। ବୀର ମହାବୀର ସବୁ ରଣରଙ୍ଗରେ ବାହାରିଲେ। ରାବଣ ସୀତାଙ୍କ ବନକୁ ଜଗାଇଲା। ଦୁଇପକ୍ଷର ମଲ୍ଲ ପରସ୍ପର ଯୁଦ୍ଧ କରି ମଲ୍ଲରେ ବୋଲି ବୁଲାବୁଲି ହେଲେ। ବରସାର ଜଳଧାରା ପରି ଉଭୟ ପକ୍ଷ ସୈନିକଙ୍କ ରକ୍ତ ବହିଲା। କନ୍ଦର୍ପଙ୍କ ଅନ୍ୟ ନାମ ମାର ବୋଲି ସମସ୍ତଙ୍କ ସ୍ୱର ଶୁଭିଲା। ଅଙ୍ଗଛେଦ ହୋଇ ଅଙ୍ଗହୀନ ହେବାରୁ ଅନଙ୍ଗ ବୋଲି କାମଦେବଙ୍କ ଅନ୍ୟ ନାମ ବହିଲେ। ସୈନ୍ୟମାନେ ଦର୍ପ କରିବାରୁ କାମଦେବଙ୍କ ଦର୍ପକ ନାମ ବହିଲେ। ସକଳ ମତରେ ମକର କେତନ ବା ସମୁଦ୍ର ରୂପେ ଦିଶୁଥିବା ସୈନ୍ୟମାନଙ୍କର କିଛି ବିଘ୍ନ ଘଟିଲା ନାହିଁ। ମକର କେତନ ମଧ୍ୟ କାମଦେବଙ୍କ ନାମ। ଏହି ସୈନ୍ୟମାନେ ଭବଜୟ କରିବାକୁ ବ୍ୟକ୍ତ କାମ ବା ଇଚ୍ଛା ପ୍ରକାଶ କରିଛନ୍ତି। ସ୍ମର ବା କାମଦେବ ଅର୍ଥ ବୁଝାଉଥିବା ଶବ୍ଦମାନ ପ୍ରୟୋଗ କରି ଯୁଦ୍ଧର ବର୍ଣ୍ଣନାରେ ଚମତ୍କାରିତା ସୃଷ୍ଟି କରିଛନ୍ତି କବି। ବ୍ୟାଘ୍ର ଭଳି ବଜ୍ରଦଂଷ୍ଟ ଓ ପ୍ରଶସ୍ତ ରାକ୍ଷସକୁ ବୃକ ବା ବଳିଆ କୁକୁର ଭଳି ସେନାପତିମାନେ ବେଢ଼ି ବ୍ରୋକଦରପୁର ବା ଯମପୁର ପଠାଇଲେ। ଆଉ ଯେତେ ରଖିଥିଲେ କୁରଙ୍ଗ ବା ମୃଗ ପରି ପଳାଇଲେ। ବେଳା ଅସ୍ତ ଦେଖି ରାମ ଦ୍ୱିବିଦକୁ ପେଶି ବା ପଠାଇ ସୈନ୍ୟ ବାହୁଡ଼ାଇ ନେଲେ। ଏଇଠି ଶେଷ ହୋଇଛି କାବ୍ୟର 41 ଛନ୍ଦ।

ଏତେ ସମୟ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ବୈଦେହୀ ଶୁଭିଳାସ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ହିନ୍ଦୀ କଥା ଚିତ୍ର ଚିତ୍ତଚୋରର ଗୀତଟି। କଣ୍ଠଦାନ କରିଛନ୍ତି ୟେସୁ ଦାସ, ସଙ୍ଗୀତ ରଚନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ରବୀନ୍ଦ୍ର ଜୈନ। ହିନ୍ଦୀ କଥାଚିତ୍ର ଚିତ୍ତଚୋର।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଉଦିତ ନାରାୟଣଙ୍କ କଣ୍ଠରେ, ଆନନ୍ଦ ମିଲିନ୍ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ମଝୁର ସୁଲତାନପୁରୀଙ୍କ ରଚନାରୁ, ହିନ୍ଦୀ କଥାଚିତ୍ର କ୍ୟାମତ୍ ସେ କ୍ୟାମତ୍ ତକ୍।

କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ଆନନ୍ଦ ମିଲିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ସମୀରଙ୍କ ରଚନାରୁ ଅମିତ କୁମାର ଏବଂ ଅନୁରାଧା ପଡ଼ୱାଲଙ୍କ ଦ୍ୱୈତକଣ୍ଠରେ ହିନ୍ଦୀ କଥାଚିତ୍ର ବାଗିର ଗୀତଟି।

ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ଲତା ମଙ୍ଗେସ୍କର। ଗୀତଟିକୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଉତ୍ତମ ସିଂ, ରଚନା କରିଛନ୍ତି ଆନନ୍ଦ ବକ୍ସି।

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ଅନ୍ନ ମଲ୍ଲିକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକଙ୍କ କଣ୍ଠରେ ଜାୱେଦ ଅଖ୍ତରଙ୍କ ରଚନାରୁ। ହିନ୍ଦୀ କଥାଚିତ୍ର ଡୁପ୍ଲିକେଟ୍।

ଏତେ ସମୟ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ କେତୋଟି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ସମୟ ବର୍ତ୍ତମାନ ପ୍ରାତଃ 9:30। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ନାୟକ ନୁହେଁ ଖଳନାୟକର ଗୀତଟି। ଗୀତଟିରେ କଣ୍ଠଦାନ କରିଛନ୍ତି ମହମ୍ମଦ ନାସିର ଦୀପମାଲା। ଗୀତଟିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତରେ ସଜେଇଛନ୍ତି ଅନୁପମ ଦତ୍ତ। ଓଡ଼ିଆ କଥାଚିତ୍ର

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ମହମ୍ମଦ ଅଜିଜ ଓ ନିବେଦିତାଙ୍କ ଦ୍ୱୈତ କଣ୍ଠରେ ଡକ୍ଟର ନିର୍ମଳ ନାୟକଙ୍କ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତିରାଜ ଖୋସଲା। ଓଡ଼ିଆ କଥାଚିତ୍ର ଧନରେ ରଖିବୁ ଶପଥ ମୋର।

ଗୀତଟିରେ କଣ୍ଠଦାନ କରିଛନ୍ତି ତପ ମିଶ୍ର ଏବଂ କୁମାର ପାପି। ଗୀତଟିକୁ ରଚନା କରିଛନ୍ତି ସ୍ୱରୂପ ନାୟକ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବାବୁଲ ବୋଷ। ଓଡ଼ିଆ କଥାଚିତ୍ର ସୂରିଆ।

ଗୀତଟିରେ କଣ୍ଠଦାନ କରିଛନ୍ତି ମାନସ ପ୍ରୀତମ ଏବଂ ତପ ମିଶ୍ର। ଗୀତଟିକୁ ରଚନା କରିଛନ୍ତି ବାପୁ ଗୋସ୍ୱାମୀ। ସଙ୍ଗୀତରେ ସଜେଇଛନ୍ତି ଗୁଡ଼ଲି ରଥ। ଓଡ଼ିଆ କଥାଚିତ୍ର ଫ୍ୟାମିଲି ନମ୍ବର 1।

ଶୁଣୁଥିଲେ କେତୋଟି ଓଡ଼ିଆ କଥା ଚିତ୍ରଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବାଦ ହିନ୍ଦୀରେ ପରେ ପରେ ଇଂରାଜୀରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଶ୍ରାବଣ ମାସ ଆସିଲେ ପ୍ରକୃତି ଯେପରି ସବୁଜିମାରେ ସଜେ, ସେହିପରି ଭକ୍ତି ଓ ଆଧ୍ୟାତ୍ମିକତାରେ ମଧ୍ୟ ଭରିଯାଏ ମନୁଷ୍ୟର ମନ। ବିଶେଷ କରି ଶ୍ରାବଣ ମାସର ସୋମବାର ଦିନଟି ଭଗବାନ ଶିବଙ୍କ ଆରାଧନା ପାଇଁ ଅତ୍ୟନ୍ତ ପବିତ୍ର ବୋଲି ହିନ୍ଦୁ ପରମ୍ପରାରେ ବିଶ୍ୱାସ କରାଯାଏ। ଶ୍ରାବଣ ମାସ ହେଉଛି ମହାଦେବଙ୍କ ମାସ। ସୋମ ଶବ୍ଦର ଅର୍ଥ ଚନ୍ଦ୍ର ମଧ୍ୟ ହୋଇଥାଏ ଏବଂ ପୁରାଣ ପରମ୍ପରାରେ ଚନ୍ଦ୍ରଦେବଙ୍କ ସହିତ ଶିବଙ୍କର ଗଭୀର ସମ୍ପର୍କ ରହିଛି। ମହାଦେବ ନିଜ ଜଟାରେ ଚନ୍ଦ୍ରକୁ ଧାରଣ କରିଥିବାରୁ ସୋମବାର ଶିବ ଉପାସନାର ଏକ ବିଶେଷ ଦିନ ଭାବେ

ପରିଗଣିତ ହୋଇଛି। ଶ୍ରାବଣ ସୋମବାର ଦିନ ଭକ୍ତମାନେ ପ୍ରଭାତରୁ ସ୍ନାନ କରି ଶୁଦ୍ଧ ବସ୍ତ୍ର ପରିଧାନ କରନ୍ତି। ଶିବ ମନ୍ଦିରକୁ ଯାଇ ଶିବଲିଙ୍ଗରେ ଜଳ, କ୍ଷୀର, ବେଳପତ୍ର, ଧତୁରା ଓ ବିଭିନ୍ନ ପୁଷ୍ପ ଅର୍ପଣ କରନ୍ତି। ଭକ୍ତିର ସହିତ ଓଁ ନମ ଶିବାୟ ମନ୍ତ୍ର ଜପ କରନ୍ତି। କେହି କେହି ଉପବାସ ରହି ଦିନଟିକୁ ଶିବଚିନ୍ତନ ଓ ପୂଜାରେ ବିତାଇଥାନ୍ତି। ଶିବଙ୍କ ପୂଜାରେ ବେଳପତ୍ରର ବିଶେଷ ମହତ୍ତ୍ୱ ରହିଛି। ତିନିଟି ପତ୍ର ଏକାଠି ଥିବା ବେଳପତ୍ରକୁ ତ୍ରିଦେବ, ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ପ୍ରତୀକ ବୋଲି ମଧ୍ୟ ପରମ୍ପରାରେ କୁହାଯାଏ। ଶ୍ରଦ୍ଧାର ସହିତ ଅର୍ପଣ କରାଯାଇଥିବା ଏକ ବେଳପତ୍ର ମଧ୍ୟ ମହାଦେବଙ୍କ ପ୍ରତି ଭକ୍ତିର ପ୍ରତୀକ। ଶ୍ରାବଣ ସୋମବାରର ଆଉ ଏକ ମୁଖ୍ୟ ପରମ୍ପରା ହେଉଛି କାଉଡ଼ିଆ ଯାତ୍ରା। ଅନେକ ଶୈବଭକ୍ତ ଦୂରଦୂରାନ୍ତରୁ ପବିତ୍ର ନଦୀ କିମ୍ବା ଜଳାଶୟରୁ ଜଳ ସଂଗ୍ରହ କରି କାଉଡ଼ିଆରେ ବୋହି ଶିବ ମନ୍ଦିରରେ ଅର୍ପଣ କରନ୍ତି। ଏହି ଯାତ୍ରା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ଏହା ଭକ୍ତି, ନିଷ୍ଠା, ସଂଯମ ଓ ତ୍ୟାଗର ଏକ ଅନନ୍ୟ ପ୍ରତୀକ। ଶ୍ରାବଣ ସୋମବାରର ମହତ୍ତ୍ୱ କେବଳ ପୂଜା, ଉପବାସ ଓ ଆଚାର ବିଧିରେ ସୀମିତ ନୁହେଁ, ଏହା ଆମକୁ ଜୀବନରେ ସଂଯମ, ଧୈର୍ଯ୍ୟ, ସତ୍ୟ, ତ୍ୟାଗ ଓ ଆତ୍ମଶୁଦ୍ଧିର ବାର୍ତ୍ତା ଦିଏ। ଭଗବାନ ଶିବଙ୍କ ଚରିତ୍ର ହିଁ ଏହି ଶିକ୍ଷାର ଏକ ବଡ଼ ଉଦାହରଣ। ସମୁଦ୍ର ମନ୍ଥନ ସମୟରେ ଉତ୍ପନ୍ନ ହୋଇଥିବା ହଳାହଳ ବିଷକୁ ମହାଦେବ ନିଜ କଣ୍ଠରେ ଧାରଣ କରି ନୀଳକଣ୍ଠ ହୋଇଥିଲେ। ଅନ୍ୟମାନଙ୍କ ମଙ୍ଗଳ ପାଇଁ ନିଜେ କଷ୍ଟ ସହିବାର ଏହି ମହାନ ଆଦର୍ଶ ଆମକୁ ନିଃସ୍ୱାର୍ଥ ସେବାର ପ୍ରେରଣା ଦିଏ। ଶିବ ହେଉଛନ୍ତି ସରଳତାର ଦେବତା। ତାଙ୍କୁ ପ୍ରସନ୍ନ କରିବା ପାଇଁ ଆଡ଼ମ୍ବର ନୁହେଁ, ନିର୍ମଳ ମନ ଓ ଶ୍ରଦ୍ଧା ଦରକାର। ତେଣୁ ଶ୍ରାବଣ ସୋମବାର ଆମକୁ ଏହି ସନ୍ଦେଶ ଦିଏ ଯେ ଭଗବାନଙ୍କ ନିକଟରେ ବାହ୍ୟ ଦେଖାଦେଖିଠାରୁ ଅଧିକ ମୂଲ୍ୟବାନ ହେଉଛି ମନର ପବିତ୍ରତା। ଓଡ଼ିଶାରେ ମଧ୍ୟ ଶ୍ରାବଣ ମାସରେ ଶୈବ ପରମ୍ପରାର ଏକ ସୁନ୍ଦର ପରିବେଶ ଦେଖିବାକୁ ମିଳେ। ଗାଁଠାରୁ ସହର ପର୍ଯ୍ୟନ୍ତ ଶିବ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ସମାଗମ ହୁଏ। ମନ୍ଦିର ପରିସରରେ ଘଣ୍ଟେ ଧ୍ୱନି, ଶିବନାମ ସଂକୀର୍ତ୍ତନ ଓ ହର ହର ମହାଦେବ ଧ୍ୱନିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୁଏ। ଶ୍ରାବଣର ବର୍ଷା, ସବୁଜ ପ୍ରକୃତି ଓ ଶିବ ଆରାଧନା ମଧ୍ୟରେ ଏକ ଗଭୀର ସାମଞ୍ଜସ୍ୟ ରହିଛି। ପ୍ରକୃତି ଆମକୁ ଜୀବନ ଦିଏ, ଜଳ ଆମର ଜୀବନଧାରାର ମୂଳ ଆଧାର। ତେଣୁ ଶିବଙ୍କୁ ଜଳାଭିଷେକ କରିବା ସହିତ ଆମେ ଜଳ ଓ ପ୍ରକୃତିର ସୁରକ୍ଷା ପ୍ରତି ମଧ୍ୟ ସଚେତନ ହେବା ଆବଶ୍ୟକ। ଆଜିର ଦିନରେ ଶ୍ରାବଣ ସୋମବାରର ଆଧ୍ୟାତ୍ମିକ ବାର୍ତ୍ତାକୁ ଆମ ଜୀବନରେ ଅନୁସରଣ କରିବା ହିଁ ଏହି ପର୍ବର ପ୍ରକୃତ ସାର୍ଥକତା। ମନରୁ ହିଂସା, ଈର୍ଷା, ଅହଂକାର ଓ ଲୋଭକୁ ଦୂର କରି ପ୍ରେମ, ଦୟା, କ୍ଷମା ଓ ସେବାରେ ଭାବନାକୁ ଜାଗ୍ରତ କରିବା, ଏହା ହିଁ ଶିବଙ୍କ ପ୍ରତି ପ୍ରକୃତ ଭକ୍ତି। ଏହି ପବିତ୍ର ଶ୍ରାବଣ ସୋମବାରରେ ଆମେ ସମସ୍ତେ ମହାଦେବଙ୍କ ନିକଟରେ ପ୍ରାର୍ଥନା କରିବା, ଆମ ମନରେ ଶାନ୍ତି ଭରି ଦିଅନ୍ତୁ, ପରିବାରରେ ସୁଖ ଓ ସମୃଦ୍ଧି ଦିଅନ୍ତୁ, ସମାଜରେ ଭାଇଚାରା ଓ ସଦ୍ଭାବ ବଢ଼ାନ୍ତୁ ଏବଂ ସମସ୍ତ ଜୀବଜଗତର ମଙ୍ଗଳ ହେଉ।

ଶ୍ରୋତାବନ୍ଧୁ, ଆଜି ହେଉଛି ଆନ୍ତର୍ଜାତିକ ବିଚିତ୍ର ସଙ୍ଗୀତ ଦିବସ। ଆଜିର ଦିନର ମୂଳ ଉଦ୍ଦେଶ୍ୟ ହେଉଛି ଆମକୁ ପରିଚିତ ଓ ପାରମ୍ପରିକ ସଙ୍ଗୀତର ବାହାରକୁ ନେଇ ନୂଆ ଅଜଣା ଅସାଧ

ସାଧାରଣ ଓ ପରୀକ୍ଷାମୂଳକ ସଙ୍ଗୀତ ସହ ପରିଚିତ କରାଇବା। ସଙ୍ଗୀତକୁ ନେଇ ନୂଆ ପରୀକ୍ଷା କରିବା, ଭିନ୍ନ ଧ୍ୱନିକୁ ଗ୍ରହଣ କରିବା ଏବଂ ନିଜ ସୃଜନଶୀଳତାକୁ ସୁର ଦେବା ଏହି ଦିନର ମୁଖ୍ୟ ବାର୍ତ୍ତା। ବିଚିତ୍ର ସଙ୍ଗୀତ କହିଲେ ଏହାର ଅର୍ଥ କେବଳ ଅଜବ ଶବ୍ଦ ନୁହେଁ। ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ପ୍ରକୃତିର ଶବ୍ଦ, ପଶୁପକ୍ଷୀଙ୍କ ଧ୍ୱନି, ଦୈନନ୍ଦିନ ଜୀବନର ଶବ୍ଦ, ଯନ୍ତ୍ରପାତିର ଧ୍ୱନି ଏବଂ ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ରକୁ ସଙ୍ଗୀତର ଅଂଶ କରିଛନ୍ତି। କେଉଁଠି ପଥରର ଧ୍ୱନି, କେଉଁଠି କାଠର ଠକ୍ ଠକ୍, ଆଉ କେଉଁଠି ପାଣିର ଛଳଛଳ ଶବ୍ଦ ମଧ୍ୟ ସଙ୍ଗୀତର ରୂପ ନେଇଥାଏ। ଆମ ଓଡ଼ିଶାର ଲୋକସଙ୍ଗୀତରେ ମଧ୍ୟ ଏଭଳି ଅନେକ ବିଶିଷ୍ଟ ଧ୍ୱନିର ବ୍ୟବହାର ଦେଖିବାକୁ ମିଳେ। ଢୋଳ, ମହୁରୀ, ନିଶାଣ, ଘୁମୁରା, ଖଞ୍ଜଣି, ମର୍ଦ୍ଦଳ ଭଳି ବାଦ୍ୟର ଧ୍ୱନି ଆମ ଲୋକଜୀବନକୁ ସଙ୍ଗୀତମୟ କରିଛି। ବିଶେଷ କରି ଘୁମୁରାର ଗମ୍ଭୀର ଓ ଉତ୍ସାହଭର ଧ୍ୱନି ଆମ ସାଂସ୍କୃତିକ ପରିଚୟର ଏକ ଅନନ୍ୟ ଅଂଶ। ତେଣୁ ବିଚିତ୍ରମାନେ ଅସୁନ୍ଦର ନୁହେଁ, ଯାହା ଆମ ପାଇଁ ଅପରିଚିତ, ନୂଆ କିମ୍ବା ପାରମ୍ପରିକ ଧାରାଠାରୁ ଭିନ୍ନ, ତାହାକୁ ମଧ୍ୟ ସଙ୍ଗୀତର ଏକ ସମ୍ଭାବନା ଭାବେ ଦେଖିବା ହେଉଛି ଏହି ଦିବସର ମୁଖ୍ୟ ଚିନ୍ତାଧାରା। ସଙ୍ଗୀତ ମଣିଷର ସୃଜନଶୀଳତାର ଏକ ଅସୀମ କ୍ଷେତ୍ର। ଏକେ ସୁରକୁ ଶହେ ଜଣ ଶହେ ପ୍ରକାରରେ ପରିବେଷଣ କରିପାରନ୍ତି। ଆଜିର ଡିଜିଟାଲ ଯୁଗରେ ତ ନୂଆ ନୂଆ ଧ୍ୱନିକୁ ମିଶାଇ ସଙ୍ଗୀତ ସୃଷ୍ଟି କରିବା ଆହୁରି ସହଜ ହୋଇଛି। ଇଲେକ୍ଟ୍ରୋନିକ୍ ସାଉଣ୍ଡ, ଡିଜିଟାଲ ବିଟ୍, ପ୍ରକୃତିର ଧ୍ୱନି ଏବଂ ପାରମ୍ପରିକ ବାଦ୍ୟର ସମନ୍ୱୟରେ ନୂଆ ଧାରାର ସଙ୍ଗୀତ ଜନ୍ମ ନେଇଛି। ଆନ୍ତର୍ଜାତୀୟ ବିଚିତ୍ର ସଙ୍ଗୀତ ଦିବସ ଆମକୁ ଏକ ସୁନ୍ଦର ବାର୍ତ୍ତା ଦିଏ। ସୃଜନଶୀଳତାର କୌଣସି ସୀମା ନାହିଁ। ସବୁକିଛିକୁ ପୁରୁଣା ମାପକାଠିରେ ମାପିବା ଦରକାର ନାହିଁ। ନୂଆ କିଛି ଶୁଣିବା, ନୂଆ କିଛି ଶିଖିବା ଓ ନିଜେ କିଛି ନୂଆ ସୃଷ୍ଟି କରିବାର ଆନନ୍ଦ ମଧ୍ୟ ଜୀବନର ଏକ ବଡ଼ ଅନୁଭୂତି। ଆଜି ଏହି ବିଚିତ୍ର ସଙ୍ଗୀତ ଦିବସରେ ଆସନ୍ତୁ ଆମେ ସଙ୍ଗୀତକୁ କେବଳ ଶୁଣିବା ନୁହେଁ, ଅନୁଭବ କରିବା। ଚାରିପାଖର ପ୍ରକୃତିର ଶବ୍ଦକୁ ଶୁଣନ୍ତୁ। ବର୍ଷାର ଟପ୍ ଟପ୍, ପବନର ସୋଁ ସୋଁ, ପକ୍ଷୀର କିଚିରି ମିଚିରି, ନଦୀର କୁଳୁକୁଳୁ। ହୁଏତ ଆପଣ ଅନୁଭବ କରିବେ ପ୍ରକୃତି ନିଜେ ଜଣେ ମହାନ ସଙ୍ଗୀତକାର। ପାରମ୍ପରିକତାକୁ ସମ୍ମାନ ଦେବା ସହ ନୂଆ ସ୍ୱରକୁ ମଧ୍ୟ ସ୍ୱାଗତ କରିବା, କାରଣ ସଙ୍ଗୀତର ସୌନ୍ଦର୍ଯ୍ୟ କେବଳ ତାହାର ମାଧୁର୍ଯ୍ୟରେ ନୁହେଁ, ତାହାର ବିବିଧତା ଓ ସୃଜନଶୀଳତାରେ ମଧ୍ୟ ରହିଛି।

ଶ୍ରୋତା ବନ୍ଧୁ, ଛୁରୀ ଆମ ଦୈନନ୍ଦିନ ଜୀବନରେ ଏକ ପରିଚିତ ଉପକରଣ। ରୋଷେଇ ଘରରେ ପନିପରିବା, ଫଳ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ କାଟିବାଠାରୁ ଆରମ୍ଭ କରି କାରିଗରୀ କାମ ଓ ବିଭିନ୍ନ ପାରମ୍ପରିକ କାମରେ ମଧ୍ୟ ଛୁରୀର ବ୍ୟବହାର ଦେଖିବାକୁ ମିଳେ। ମାନବ ସଭ୍ୟତାର ଇତିହାସରେ ମଧ୍ୟ ଏହାର ଏକ ଦୀର୍ଘ ଯାତ୍ରା ରହିଛି। ପ୍ରାଚୀନ କାଳରେ ମଣିଷ ପଥର, ହାଡ଼ ଓ ପରି ଧାତୁ ବ୍ୟବହାର କରି କାଟିବା ଉପକରଣ ତିଆରି କରୁଥିଲା। କ୍ରମେ ଧାତୁ ବିଜ୍ଞାନର ବିକାଶ ସହିତ ଛୁରୀ ଅଧିକ ଦୃଢ଼, ଧାରାଳ ଓ ଉପଯୋଗୀ ହେଲା। ଆଜି ଛୁରୀ କେବଳ ଏକ ସାଧାରଣ ରୋଷେଇ ଉପକରଣ ନୁହେଁ, ଏହା କାରିଗରୀ ଦକ୍ଷତା, ଧାତୁ ନିର୍ମାଣ କଳା ଓ ମାନବୀୟ ଉଦ୍ଭାବନର ଏକ ଉଦାହରଣ ମଧ୍ୟ। ଜାତୀୟ ଛୁରୀ ଦିବସ ପ୍ରତିବର୍ଷ 22 ଅଗଷ୍ଟରେ ପାଳନ କରାଯାଏ। ଏହି ଦିନଟି ଛୁରୀ

ର ଇତିହାସ ନିର୍ମାଣ କଳା ବିଭିନ୍ନ ପ୍ରକାର ଓ ବ୍ୟବହାର ସମ୍ପର୍କରେ ଜାଣିବାର ଏକ ଅବସର ଦେଇଥାଏ। ଆମ ଭାରତୀୟ ପରମ୍ପରାରେ ମଧ୍ୟ ଧାତୁ ଓ ଧାତୁ ନିର୍ମାଣ କଳାର ଏକ ସମୃଦ୍ଧ ଇତିହାସ ରହିଛି। ଭାରତର ବିଭିନ୍ନ ଅଞ୍ଚଳରେ କାରିଗରମାନେ ପିଢ଼ି ପରେ ପିଢ଼ି ଲୁହା ଓ ଅନ୍ୟ ଧାତୁରୁ ବିଭିନ୍ନ ଉପକରଣ ତିଆରି କରି ଆସିଛନ୍ତି। ଓଡ଼ିଶାର ଗ୍ରାମୀଣ ଜୀବନରେ ମଧ୍ୟ କମାର ଓ ଅନ୍ୟାନ୍ୟ ପାରମ୍ପରିକ କାରିଗରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଛୁରୀ ଏକ ଉପକରଣ ନୁହେଁ, ଏହା ଖେଳନା ନୁହେଁ। ଏହାର ବ୍ୟବହାର ସର୍ବଦା ସତର୍କତା, ଦାୟିତ୍ୱ ଓ ସୁରକ୍ଷା ସହିତ କରିବା ଆବଶ୍ୟକ। ଶିଶୁମାନଙ୍କ ହାତରେ ଏଭଳି ଧାରାଳ ଉପକରଣ ଦେବା ଉଚିତ ନୁହେଁ ଏବଂ ଏହାକୁ ନିରାପଦ ସ୍ଥାନରେ ରଖିବା ଦରକାର। ଆଜିର ଏହି ଦିନଟି ମଣିଷ ନିଜର ବୁଦ୍ଧି, କୌଶଳ ଓ ଉଦ୍ଭାବନୀ ଶକ୍ତି ଦ୍ୱାରା ସାଧାରଣ ଉପକରଣକୁ ମଧ୍ୟ କିପରି ଉପଯୋଗ କରିପାରେ। ଏକ ସରଳ ଛୁରୀ ପଛରେ ରହିଛି ହଜାର ହଜାର ବର୍ଷର ମାନବ ସଭ୍ୟତା, କାରିଗରୀ ଜ୍ଞାନ ଓ ପ୍ରଯୁକ୍ତିର ବିକାଶ।

କରିଛି। ମୋବାଇଲ, ଇଣ୍ଟରନେଟ୍ ଓ ସାମାଜିକ ଗଣମାଧ୍ୟମ ଆମ ଜୀବନର ଅବିଚ୍ଛେଦ୍ୟ ଅଂଶ ହୋଇପଡ଼ିଛି। ସୂଚନା ଆଜି ମାତ୍ର କିଛି ସେକେଣ୍ଡରେ ସାରା ବିଶ୍ୱରେ ପହଞ୍ଚିଯାଉଛି, କିନ୍ତୁ ଏହି ଦ୍ରୁତ ପରିବର୍ତ୍ତନ ସହିତ ଆମ ସମାଜରେ ଅନେକ ନୂଆ ସମସ୍ୟା ମଧ୍ୟ ଦେଖାଦେଇଛି। ଏକାକୀପଣ, ମାନସିକ ଚାପ, ସମ୍ପର୍କରେ ଦୂରତା, ମୂଲ୍ୟବୋଧର ପରିବର୍ତ୍ତନ, ପରିବେଶ ସଙ୍କଟ, ବେକାରୀ, ନାରୀ ସୁରକ୍ଷା, ସାମାଜିକ ଅସମାନତା, ଗ୍ରାମରୁ ସହରକୁ ପ୍ରବାସ ଏବଂ ଡିଜିଟାଲ ଜୀବନର ପ୍ରଭାବ, ଏସବୁ ଆଜିର ସାହିତ୍ୟର ବିଷୟ ହୋଇଛି। ପୂର୍ବେ ସାହିତ୍ୟରେ ଯେଉଁଠାରେ ପ୍ରକୃତି, ପ୍ରେମ, ପୁରାଣ, ଇତିହାସ ଓ ଆଧ୍ୟାତ୍ମିକତାର ପ୍ରାଧାନ୍ୟ ଥିଲା, ଆଜିର ସାହିତ୍ୟରେ ସାଧାରଣ ମଣିଷର ଜୀବନ ଓ ତାହାର ସଂଘର୍ଷ ଅଧିକ ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଛି। ଚାଷୀ, ଶ୍ରମିକ, ମହିଳା, ଶିଶୁ, ବୃଦ୍ଧ, ଆଦିବାସୀ, ପ୍ରବାସୀ, ଶ୍ରମିକ ଏବଂ ସମାଜର ଅବହେଳିତ ବର୍ଗର ଜୀବନ ଆଜି ସାହିତ୍ୟର କେନ୍ଦ୍ରବିନ୍ଦୁଙ୍କୁ ଆସିଛି। ସାହିତ୍ୟ ସମାଜର କେବଳ ଦର୍ପଣ ନୁହେଁ, ଏହା ସମାଜକୁ ପ୍ରଶ୍ନ କରିବାର ଏକ ଶକ୍ତିଶାଳୀ ମାଧ୍ୟମ। ଯେଉଁଠାରେ ଅନ୍ୟାୟ ଦେଖାଯାଏ, ସାହିତ୍ୟ ସେଠାରେ ପ୍ରଶ୍ନ ଉଠାଏ। ଯେଉଁଠାରେ ମଣିଷର ଅଧିକାର ଉଲ୍ଲଂଘନ ହୁଏ, ସାହିତ୍ୟ ତାହାର ସ୍ୱର ଉଠି ହୋଇଥାଏ। ସେଥିପାଇଁ ଜଣେ ସାହିତ୍ୟିକ କେବଳ ଘଟଣାର ବର୍ଣ୍ଣନାକାର ନୁହନ୍ତି, ସେ ନିଜ ସମୟର ଜଣେ ସଚେତନ ପର୍ଯ୍ୟବେକ୍ଷକ ମଧ୍ୟ। ଆଧୁନିକତାର ଦୌଡ଼ରେ ଆମେ ନିଜର ମାତୃଭାଷା, ଲୋକ ସାହିତ୍ୟ ଓ ପାରମ୍ପରିକ ସାଂସ୍କୃତିକ ମୂଲ୍ୟକୁ ଯେପରି ଭୁଲି ନ ଯାଉ, ସେଥିପ୍ରତି ସଚେତନ ହେବା ମଧ୍ୟ ଆବଶ୍ୟକ। ଓଡ଼ିଆ ସାହିତ୍ୟର ମହାନ ପରମ୍ପରା ସରଳ ମହାଭାରତ, ପଞ୍ଚସଖା, ଭକ୍ତି ସାହିତ୍ୟ, ରୀତିଯୁଗ, ଆଧୁନିକ କବିତା, ଗଳ୍ପ, ଉପନ୍ୟାସ ଓ ନାଟକ ଆମ ସାଂସ୍କୃତିକ ପରିଚୟର ଅମୂଲ୍ୟ ସମ୍ପଦ।

ଶ୍ରୋତାବନ୍ଧୁ, ସାହିତ୍ୟ କେବଳ ଶବ୍ଦର ସମାହାର ନୁହେଁ। ସାହିତ୍ୟ ହେଉଛି ମଣିଷର ଅନୁଭବ, ଭାବନା, ସ୍ୱପ୍ନ, ସଂଘର୍ଷ ଓ ସମାଜର ଏକ ଜୀବନ୍ତ ପ୍ରତିଛବି। ମଣିଷ ଯେତେବେଳେ ନିଜର ଅନୁଭୂତିକୁ ଭାଷାର ରୂପ ଦିଏ, ସେତେବେଳେ ଜନ୍ମ ନିଏ ସାହିତ୍ୟ। ସେଥିପାଇଁ ସମାଜର ପରିବର୍ତ୍ତନ ସହିତ ସାହିତ୍ୟର ରୂପ, ବିଷୟ ଓ ଦୃଷ୍ଟିଭଙ୍ଗୀ ମଧ୍ୟ ପରିବର୍ତ୍ତିତ ହୋଇଥାଏ। ଆଜିର ସମାଜ ବହୁତ ଦ୍ରୁତଗତିରେ ବଦଳୁଛି। ବିଜ୍ଞାନ ଓ ପ୍ରଯୁକ୍ତି ଆମ ଜୀବନକୁ ସହଜ

ଶ୍ରୋତା ବନ୍ଧୁ, ବର୍ତ୍ତମାନ ନଜର ପକାଇବା ଆଜିର ଦିନର ଇତିହାସରେ ଘଟିଯାଇଥିବା ଘଟଣା ଓ ଦୁର୍ଘଟଣା ଭିତରେ। 1608 ମସିହା ଅଗଷ୍ଟ 24 ତାରିଖରେ ଇଂରେଜମାନେ ଇଷ୍ଟ ଇଣ୍ଡିଆ କମ୍ପାନୀର ପ୍ରଥମ ଇଂରେଜ ପ୍ରତିନିଧି ସୁରତରେ ପହଞ୍ଚିଥିଲେ। ପରବର୍ତ୍ତୀ ସମୟରେ ଏହା ଭାରତରେ ବ୍ରିଟିଶ ପ୍ରଭାବ ବିସ୍ତାରର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ହେଲା। 1814 ମସିହା ଆଜିର ଦିନରେ ଆମେରିକା ବ୍ରିଟେନ୍ ଯୁଦ୍ଧ ସମୟରେ ବ୍ରିଟିଶ ସେନା ୱାଶିଂଟନ୍ ଡିସିରେ ପ୍ରବେଶ କରି ହ୍ୱାଇଟ୍ ହାଉସ୍, କ୍ୟାପିଟାଲ୍ ଓ ଅନ୍ୟାନ୍ୟ ସରକାରୀ ଭବନରେ ଅଗ୍ନି ସଂଯୋଗ କରିଥିଲେ। 1951 ୟୁନାଇଟେଡ୍ ଏୟାରଲାଇନ୍ସ ଫ୍ଲାଇଟ୍ 615 କାଲିଫର୍ଣ୍ଣିଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ 50 ଜଣଙ୍କର ମୃତ୍ୟୁ ଘଟିଥିଲା। 24 ଅଗଷ୍ଟ 1991 ୟୁକ୍ରେନ୍ ସୋଭିଏତ୍ ସଂଘରୁ ସ୍ୱାଧୀନ ଘୋଷଣା କରିଥିଲା।

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରେଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ଶ୍ରୋତାବନ୍ଧୁ, ବର୍ତ୍ତମାନ ନଜର ପକାଇବା ସ୍ଥାନୀୟ ଖବର ଓ ସ୍ଥାନୀୟ ପାଣିପାଗ ଉପରେ। ଶ୍ରାବଣ ମାସର ଶେଷ ସୋମବାର ନିମନ୍ତେ ଆଜି ସ୍ଥାନୀୟ ଭବାନୀପାଟଣାସ୍ଥ ଜଳେଶ୍ୱର ମନ୍ଦିରରେ ଶିବଭକ୍ତଙ୍କ ଭିଡ଼ ଦେଖାଦେଇଛି। ବିଶେଷକରି ଜଳେଶ୍ୱର ମନ୍ଦିରରେ ଦୂରଦୂରାନ୍ତରୁ ଶିବଭକ୍ତମାନେ ମହାଦେବଙ୍କୁ ଜଳ ଅର୍ପଣ କରିବା ନିମନ୍ତେ ରୁଣ୍ଡ ହୋଇଛନ୍ତି। ସ୍ଥାନୀୟ ଭବାନୀପାଟଣାରେ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାକୁ ନେଇ ମାହୋଲ ସରଗରମ ଦେଖାଦେଇଛି। ଲୋକଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଜାଗି ରହିଛି। ବର୍ତ୍ତମାନ ସ୍ଥାନୀୟ ପାଣିପାଗ। ଆଜି ସ୍ଥାନୀୟ ଭବାନୀପାଟଣା ଓ ଆଖପାଖ ଅଞ୍ଚଳରେ ଆକାଶ ମୁଖ୍ୟତଃ ମେଘୁଆ ରହିବା ସହିତ ଅପରାହ୍ନ ସମୟରେ ବର୍ଷା ହେବାର ସମ୍ଭାବନା ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ପ୍ରାୟ 29 ଡିଗ୍ରୀ ସେଲସିୟସ୍ ଥିବାବେଳେ ସର୍ବନିମ୍ନ ତାପମାତ୍ରା ପ୍ରାୟ 24 ଡିଗ୍ରୀ ସେଲସିୟସ୍ ରହିପାରେ ବୋଲି ଅନୁମାନ କରାଯାଉଛି।

ଶ୍ରୋତାବନ୍ଧୁ, ଦେଖୁ ଦେଖୁ ସମୟ କେମିତି ଗଡ଼ିଯାଉଛି ଜଣା ମଧ୍ୟ ପଡ଼ୁନାହିଁ। ଏବେ ସମୟ ଆପଣଙ୍କଠାରୁ ବିଦାୟ ନେବାର ବେଳ। ଯିବା ପୂର୍ବରୁ କହି ରଖୁଛୁ, ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମର ଠିକଣା ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା କଳାହାଣ୍ଡି ପିନ୍ 7660001। ଆପଣମାନେ ଆପଣଙ୍କ ସୁଚିନ୍ତିତ ମତାମତ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଜଣାଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲି ମୁଁ ଆପଣଙ୍କର ପ୍ରିୟ ରେଡ଼ିଓ ସାଥୀ ନଳିନୀକାନ୍ତ ଦାସ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ବର୍ତ୍ତମାନ ଆପଣଙ୍କଠୁ ବିଦା ନେଉଛୁ, ପୁଣି ସାକ୍ଷାତ ହେବ ଖୋଲା ଝରକାର ଏକ ନୂତନ ଅଧ୍ୟାୟରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ, ନମସ୍କାର।

ପୂର୍ବରୁ କହି ରଖୁଛୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସମ୍ୟକ୍ ସୂଚନା। ଦିନ 12ଟାରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ, କେତୋଟି ସୁଗମ ସଙ୍ଗୀତ ପ୍ରଚାର କରିବେ ଦିନ 12:30। ଶିଳ୍ପୀ ଇନ୍ଦ୍ରାଣୀ ମିଶ୍ର, ଲୋପିତା ମିଶ୍ର, ଶେଖର ଚନ୍ଦ୍ର ଘୋଷ, ସଙ୍ଗୀତା ଗୋସ୍ୱାଇଁ। ଚାଷର କଥା ପ୍ରଚାର କରିବେ ଦିନ 1:10। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବେ ଦିନ 2:45। କାର୍ଯ୍ୟକ୍ରମର ରୂପରେଖ ସହ ଚଳିତ ଅଧିବେଶନକୁ ଏଇଠି ଶେଷ କରୁଛୁ। ପୁଣି ଆପଣଙ୍କୁ ସ୍ୱାଗତ ଜଣାଇବୁ ଦ୍ୱିତୀୟ ଅଧିବେଶନରେ ଦିନ 12ଟାରେ। ସେତେବେଳ ଯାଏଁ ବିଦାୟ ଦିଅନ୍ତୁ, ନମସ୍କାର।

ଚଳି ଶୁଣୁଥିଲେ କାର୍ଯ୍ୟକ୍ରମ ଖୋଲା ଝରକା, ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:10, 11:56। ଚଳିତ ଅଧିବେଶନକୁ ଶେଷ କରିବା

ଆକାଶବାଣୀ ଭବାନୀପାଟଣା ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନକୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଯ୍ୟୋଗେ, ଏଫ୍ଏମ୍ରେ 100.3 ମେଗା ହର୍ଯ୍ୟୋଗେ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଦିନ 12:00। ଅଧିବେଶନର ଆରମ୍ଭରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଚଳଚ୍ଚିତ୍ର ଦେଶୀ ବଏଜ୍ ଗୀତଟିକୁ ଗାଇଛନ୍ତି ମିକା ସିଂ ଏବଂ ସେଫାଲି ଅଲଭେର୍ସ ଏବଂ ସଙ୍ଗୀତରେ ସଜେଇଛନ୍ତି ପ୍ରୀତମ, ଗୀତଟିକୁ ଲେଖିଛନ୍ତି କୁମାର।

ଆପଣମାନେ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏଥର ଚଳଚ୍ଚିତ୍ର ଗୋଲମାଲ। ଗୀତଟିକୁ ଗାଇଛନ୍ତି ଶାନ୍ ଏବଂ ଅନୁଷ୍କା। ଗୀତଟିକୁ ଲେଖିଛନ୍ତି କୁମାର। ସଙ୍ଗୀତରେ ସଜେଇଛନ୍ତି ପ୍ରୀତମ।

ଏଥର ଚଳଚ୍ଚିତ୍ର କ୍ରିଶ୍ 3 ଗୀତଟିକୁ ଗାଇଛନ୍ତି ନିରଜ ଶ୍ରୀଧର, ମୋନାଲି ଠାକୁର ଏବଂ ବବ୍। ଗୀତଟିକୁ ଲେଖିଛନ୍ତି ସମୀର ଅଞ୍ଜାନ ଏବଂ ଗୀତଟିକୁ ସଙ୍ଗୀତରେ ସଜେଇଛନ୍ତି ରାଜେଶ ରୋଶନ।

ଏଥର ଚଳଚ୍ଚିତ୍ର ଜୟ ହୋ ଗୀତଟିକୁ ଗାଇଛନ୍ତି ଶାନ, ଶ୍ରେୟା ଘୋଷାଲ ଏବଂ ଶାହବ। ଗୀତଟିକୁ ଲେଖିଛନ୍ତି ସମୀର ଅଞ୍ଜାନ ଏବଂ ସଙ୍ଗୀତରେ ସଜେଇଛନ୍ତି ସଜିତ ୱଜିତ।

ଏଥର ଚଳଚ୍ଚିତ୍ର ଏଜେଣ୍ଟ ବିନୋଦ ଗୀତଟିକୁ ଗାଇଛନ୍ତି ହଂସିକା ଅରିଜିତ ସିଂ ଏବଂ ଜୟ। ଗୀତଟିକୁ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ। ସଙ୍ଗୀତରେ ସଜେଇଛନ୍ତି ପ୍ରୀତମ।

ଏଥର ଚଳଚ୍ଚିତ୍ର ମେ ତେରା ହିରୋ ଗୀତଟିକୁ ଗାଇଛନ୍ତି ଅରିଜିତ ସିଂ, ଗୀତଟିକୁ ଲେଖିଛନ୍ତି କୌଶର ମୁନିର ଏବଂ ସଙ୍ଗୀତରେ ସଜେଇଛନ୍ତି ସଜିତ ବଜିତ।

ଆପଣମାନେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା, ଏଥର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ଶିଳ୍ପୀ ହେଲେ ଇନ୍ଦ୍ରାଣୀ ମିଶ୍ର, ଗୀତଟିକୁ ରଚନା କରିଛନ୍ତି ବୃନ୍ଦାବନ ଜେନା।

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରେଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: नमस्कार, मैं हूं कैलाश खेर और आकाशवाणी के सभी श्रोताओं को मेरा बारंबार प्रणाम। और भारत की सेना को समर्पित ये मेरा गीत भारतीय सेना, जो तीनों सेनाओं को समर्पित है, हर देशवासी को समर्पित है तथा भारत के हर सैनिक को समर्पित है, पैरामिलिट्री के अर्धसैनिक बलों के हर सैनिक को समर्पित है, रक्षा मंत्रालय से लेकर देश के एक एक नागरिक को ये गीत समर्पित है। हमारे देश की भावनाओं के अनुरूप हमारी भारत की सेनाओं के गौरव का गान और स्तुति ही यह गीत है।

ଆପଣମାନେ ଶୁଣୁଥିଲେ ସୁଗମ ସଙ୍ଗୀତ। ଏଥର ଶିଳ୍ପୀ ହେଲେ ଶେଖର ଚନ୍ଦ୍ର ଘୋଷ। ଗୀତଟିକୁ ରଚନା କରିଛନ୍ତି ନନ୍ଦକିଶୋର ସିଂ।

0: ଏଇ କାହାଣୀ ହେଉଛି ଏକ ନର୍ସ ଆଉ ତାର ଅନ୍ତରାତ୍ମାର।
1: ଆସିଗଲା ସେଲେରି?
0: ହଁ।
1: ଏବେ ନୂଆ ଝୁମୁକା?
0: ନା, ପ୍ରଥମେ ସଞ୍ଚୟ,
1: ପ୍ରଥମେ ଝୁମୁକା।
0: ଶୁଣ, ପ୍ରତି ମାସରେ କିଛି ବଞ୍ଚାଅ, କିଛି ନିବେଶ କର, ଆଉ କିଛି ଏମର୍ଜେନ୍ସି ପାଇଁ ବି ବଞ୍ଚେଇକି ରଖ, ଯାଦ୍ୱାରା ରହିବ ଟେନସନ ଫ୍ରି।
1: କିନ୍ତୁ ଝୁମୁକାର କ'ଣ?
0: ଯାଉଛୁ ନା, ପଡ଼ିଦେବି ଇଞ୍ଜେକ୍ସନ।
2: ଆର୍ବିଆଇ କହେ,
0: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
3: ଏଥର ଶିଳ୍ପୀ ହେଲେ ସଙ୍ଗୀତା ଗୋସ୍ୱାଇଁ। ଗୀତଟିକୁ ରଚନା କରିଛନ୍ତି ନନ୍ଦକିଶୋର ସିଂ।

ଆପଣମାନେ ଶୁଣୁଥିଲେ ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ହିନ୍ଦୀ ଏବଂ ପରେ ପରେ ଶୁଣିପାରିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ସାର୍ ଆମର୍ ମାଏଟ୍କେ ଉର୍ବର କର୍ସି, ମାଏଟ୍ର ଜଲ୍ ଧାରଣ କ୍ଷମତା ତାର୍ ଶକ୍ତି ବଢ଼ାସି, ମାଏଟ୍କେ ଜୈବିକ ପଦାର୍ଥ ଯୋଗେଇବାର୍ ସାଙ୍ଗେ ସାଙ୍ଗେ ଭୌତିକ ଅବସ୍ଥା, ଦାନା ଗଠନ, ଉତ୍ତାପ ଧାରଣ ଶକ୍ତିର ବିକାଶ କର୍ସି। ମାଏଟ୍ ଭିତରେ ଯେତ୍କି ଜୀବାଣୁ ଅଛନ୍ ସେମାନ୍କେ ଆର୍ଥରେ ଯୋଗେଇ ଦେସି, ମାଟିନେ ଜବକ୍ଷାର ପରିମାଣ ବୃଦ୍ଧି କର୍ସି, ଆରୁ ଭିନ୍ନେ ଭିନ୍ନେ ଖାଦ୍ୟ ଉପାଦାନମାନେ ଇ ସାର୍ ଦ୍ୱାରା ଆମର୍ ଚାଷ୍କେ ଯୋଗାସି। ଆରୁ ଆମର୍ ଯେନ୍ ବାଲିଆ ମାଏଟ୍ ଅଛେ, ଖାରି ମାଏଟ୍ ଅଛେ, ଲୁଣିଆ ମାଏଟ୍ ଅଛେ, ଇସବୁ ମାଏଟ୍ନେ ଇ ସାର୍ ପ୍ରୟୋଗ ଦ୍ୱାରା ତାକେ ଉନ୍ନତି କରାଯାଇପାର୍ବା। ତ ଚାଷୀ ଭାଇମାନ୍କେ ଗୁଟେ ଅନୁରୋଧ, ଆମେ ଆମର୍ ନିଜର୍ ଚେଷ୍ଟାରେ ଆମର୍ ନିଜର୍ ଘରେ ଇସବୁ ସାର୍ ବ୍ୟବହାର କର୍ମା। ବ୍ୟବହାର କରିକରି ଆମର୍ ଚାଷ୍ନେ ତାକେ ପ୍ରୟୋଗ କରିକରି ଆମେ ନିଶ୍ଚିତ ଭାବରେ ଲାଭ ପାଇମା।
1: ଆପଣମାନେ ଶୁଣୁଥିଲେ ଚାଷର କଥା, ଉପସ୍ଥାପନା କଲେ ଯଜାତି କେଶର ନାୟକ। ବିଷୟବସ୍ତୁ ଥିଲା କମ୍ପୋଷ୍ଟ ଖତ। ଆକାଶବାଣୀ ଭବାନୀପାଟଣା, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

0: ଆକାଶବାଣୀ ହିଁ ଆପଣଙ୍କ ବାଣୀ, ସୂଚନା ଓ ମନୋରଞ୍ଜନର ପରସ୍ପର।
1: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, ଯାତ୍ରା ସମୟରେ ଯଦି ଟିସି ଟିକେଟ୍ ମାଗନ୍ତି ତେବେ ଦେଖେଇ ଦିଅନ୍ତୁ, କିନ୍ତୁ କୌଣସି ବି ଓଟିପି, ପିନ୍ କିମ୍ବା ପାସୱାର୍ଡ ମାଗିଲେ ତାଙ୍କୁ ତୁରନ୍ତ ଭଗେଇ ଦିଅନ୍ତୁ।
2: RBI କହେ ଓଟିପି କିମ୍ବା ପିନ୍ ପାଇଁ କଲ୍ କିମ୍ବା ମେସେଜ୍ ଆସିଲେ ଟିକିଏ ଧ୍ୟାନର ସହିତ।

ପ୍ରତ୍ୟେକ ବ୍ୟକ୍ତି ଭିତରେ କିଛି ଦିବ୍ୟଗୁଣ ଓ କିଛି ସ୍ୱକୀୟ ବିଶେଷତ୍ୱ ରହିଛି। ଯେତେ କ୍ଷୁଦ୍ର ପରିସର ଭିତରେ ଜଣେ ରହିଥାଉ ନା କାହିଁକି, ପୂର୍ଣ୍ଣତା ଓ ସାମର୍ଥ୍ୟ ହାସଲ ଲାଗି ତା ପାଇଁ ମଧ୍ୟ ଏକ ଭଗବତ ସୁଯୋଗ ରହିଛି। କର୍ତ୍ତବ୍ୟ ହେଲା ତାକୁ ଠାବ କରିବା, ବିକଶିତ କରିବା ଓ ପ୍ରୟୋଗ କରିବା। ଶ୍ରୀମାଙ୍କର ଏହି ପବିତ୍ର ପଂକ୍ତି ସହ ସ୍ୱାଗତ ଆପଣଙ୍କୁ ଶକ୍ତି ରୂପାର ଆଜିର ଅଧ୍ୟାୟକୁ। ଆପଣଙ୍କ ପାଖେ ଦୀପ୍ତି, ନମସ୍କାର। ବର୍ଷାରେ ଭିଜା ଦ୍ୱିପହର, ବର୍ଷାରେ ଓଦା ଓଦାଳିଆ ମନ ଆପଣଙ୍କର। ଏତିକିବେଳେ ଶକ୍ତିରୂପା ଆପଣଙ୍କ ଘର ଅଗଣାରେ ପହଞ୍ଚିବା ସଂଯୋଗ ନୁହେଁ, ସୁଯୋଗଟିଏ। ଯିଏ ବୋଳିଦିଏ ଆପଣଙ୍କ ଉପରେ ଆଶ୍ୱସ୍ତିର ରଙ୍ଗ, ପ୍ରେରଣା ଓ ଅଭିଜ୍ଞତା। ସବୁ ଋତୁର ଏଇ ଦ୍ୱିପହରଟା ଭିନ୍ନ ଭିନ୍ନ, ଅଲଗା ବାସ୍ନା, ଅଲଗା ଭାବ, ତା ସହ ବଦଳି ଯାଉଥାଏ ଆମର ସ୍ୱଭାବ। ଏହି ବର୍ଷାର ଦ୍ୱିପହରରେ ଆମର କେତେ ଭଉଣୀଙ୍କ ଘରେ ଖାଇବା ସରିଯାଇଥିବ ଓ ବାସନ ମାଜିବା ପାଇଁ ବର୍ଷା ଛାଡ଼ିବାର ଅପେକ୍ଷା କରୁଥିବେ। କେତେ ଆମର ଭଉଣୀମାନେ ସ୍ୱାମୀଙ୍କର ଆସିବାର ବାଟକୁ ଚାହିଁ ରହିଥିବେ। କେତେ ଭଉଣୀଙ୍କ ଘରେ ଖାଇବା ଏବେ ଏବେ ଆରମ୍ଭ କରିଥିବେ ଆମକୁ ଶୁଣି ଶୁଣି। ଭିନ୍ନ ଭିନ୍ନ ଋତୁ ଅନୁସାରେ କେତେ ନୂଆ ପରିବା ବଜାରରେ ଦେଖିବାକୁ ମିଳେ, ଆଉ ସେସବୁ ସେହି ଋତୁରେ ହିଁ ମିଳିଥାଏ। ଏଇ ବର୍ଷା ଋତୁରେ ଯେମିତି କରଡ଼ି, ଛତୁ, ଛୋଟ କାଙ୍କଡ଼ ସାଧାରଣ ଭାବରେ ମିଳିଥାଏ, ତାର ସ୍ୱାଦ ବି ନିଆରା। ଋତୁ ବଦଳେ, ପସନ୍ଦ ବଦଳେ, ଆଉ ଏଇ ବଦଳିବା ଆମକୁ ଖୁବ୍ ଭଲ ଲାଗେ। ତେବେ ପ୍ରକୃତିରେ ଛଅଟି ଋତୁ, ଯଦି ଆମେ ବିଚାର କରିବା ତେବେ ମନର ଋତୁ କେତୋଟି, ବୋଧହୁଏ ଗଣିପାରିବା ଭାରି ମୁସ୍କିଲ। ଯେହେତୁ କେବେ ଆନନ୍ଦର ଋତୁ, କେବେ ଦୁଃଖର, କେବେ ଅଭିମାନର, କେବେ ଉଦାରତାର, କେବେ ପୁଣି ପ୍ରତିଶୋଧର ଋତୁ, କେବେ ପୁଣି ଅଶାନ୍ତି, କେବେ ଆଶାର ଋତୁ, ଏମିତି ଅନେକ ଋତୁ। ଆଉ ଏହିସବୁ ଋତୁ କେତେ ଦିନ ପାଇଁ ଆସନ୍ତି କହି ହୁଏନି।

କି ବୁଝି ହୁଏନି। ଗଲାପରେ କିନ୍ତୁ ମନରେ ଚିନ୍ତା ଆସେ ଯେ ଏସବୁ ଋତୁ ମୋ ଭିତରେ କାହିଁକି ଥିଲା। ସବୁ ତ ଠିକ୍ ହୋଇଗଲା, ହେଲେ ମନରେ ଆନନ୍ଦର ଋତୁ ଥିଲାବେଳେ ଏମିତି ଗୀତଟିଏ ଭାସି ଆସେ।

ଆନନ୍ଦ ଅଛି ଗୀତ ଶୁଣିବାରେ, ଆଉ ବି କର୍ତ୍ତବ୍ୟ ସମ୍ପାଦନ କରିବାରେ। ଜଣକଙ୍କ ପରିସ୍ଥିତିରେ ନିଜକୁ ରଖି ସହଯୋଗର ହାତ ବଢ଼େଇଦେବାରେ, ମଣିଷ ହୋଇ ମଣିଷକୁ ଭଲ ପାଇବାରେ, ପୁଣି ନିଃସ୍ୱାର୍ଥ ଭାବରେ ଭଲ ପାଇପାରିଲେ ଅଛି ଆହୁରି ଢେର ଆନନ୍ଦ। ଯେବେ ଯେବେ ଆମେ ସ୍ୱାର୍ଥ ନ ରଖି ଆଶା ନ ରଖି କାମଟିକୁ କରୁ, ତେବେ ଆମେ ସୁଖୀ ହୋଇଥାଉ। ଯଦି କାହାଠୁ କିଛି ପାଇବାର ଆଶା ପାଇଁ କର୍ମ କରୁ ବା ସାହାଯ୍ୟ କରୁ, ତେବେ ଦୁଃଖ ଆମ ହାତ ପାହାନ୍ତାରେ ଥାଏ। ଯଦି ଆଶା ପୂରଣ ନ ହୁଏ, ସେଠି ସମ୍ପର୍କ ହୁଗୁଳା ହୋଇଯାଏ। ସ୍ୱାର୍ଥ ନ ରଖି କାମର ପ୍ରତିବଦଳରେ କିଛି ନ ଚାହିଁ କରିବା ହୁଏତ ଉର୍ଦ୍ଧ୍ୱର କଥା, ଏହା ତ ଈଶ୍ୱରୀୟ ଗୁଣ ନିଶ୍ଚୟ। କିନ୍ତୁ ଆମେ ଅଭ୍ୟାସ କଲେ ସେହି ଗୁଣକୁ

0: କରିପାରିବା ଧାରଣ ନୀତି କିଛି କିଛି ପ୍ରୟାସ କଲେ ହୋଇପାରେ ବହୁତ କିଛି। ଯେମିତି ଛୋଟ ଛୋଟ କଥାକୁ ଧ୍ୟାନ ଦେଲେ ଯେକୌଣସି ଲକ୍ଷ୍ୟ ହେଉ ବା ସାଧାରଣଠୁ ବିରାଟ ସବୁ ପୂର୍ତ୍ତି ହୋଇଥାଏ, ସଫଳତା ମିଳିଥାଏ। ଧରିନିଅନ୍ତୁ ଆପଣ ଲୁଗା ସଫା କରୁଛନ୍ତି, ଲୁଗାକୁ କେବଳ ସର୍ଫରେ ବୁତୁରାଇ ଦେଇ ରଖିଦେବେ, କିନ୍ତୁ ସେଥିରେ ଲାଗିଥିବା ଦାଗଗୁଡ଼ିକୁ ଭଲ ଭାବରେ ଘଷି ଘାସି ଯଦି ସଫା ନ କରିବେ ତେବେ ଦାଗ ରହିଯିବ, ଲୁଗା ସଫା ହେଲା ବୋଲି କୁହାଯାଇପାରିବନି। ଗୋଟିଏ ପ୍ରୟାସର ଉଦ୍ଦେଶ୍ୟ ପୂରଣ ହୋଇପାରିଲା ନାହିଁ, ତେଣୁ କୌଣସି କାମ କରିଦେବା ବା ତାକୁ ସାରିଦେବା ବଡ଼ କଥା ନୁହେଁ, ତାକୁ ସଠିକ୍ ଭାବରେ ନିର୍ଭୁଲ ଭାବରେ କରିବା ସଫଳତା, ଆଉ ତାହା ହିଁ ଗୁରୁତ୍ୱପୂର୍ଣ୍ଣ। ଆମେ କର୍ମ ଓ କର୍ତ୍ତବ୍ୟ ବାବଦରେ କଥା ହେଲାବେଳେ ଏମିତି ନିଜ କାମକୁ ସଠିକ୍ ଭାବରେ ତୁଲାଉଥିବା ଜଣେ ଭଉଣୀ ଆଇନଜୀବୀ ନିବେଦିତା ମିଶ୍ର ବର୍ଷାର ଶକ୍ତି ରୂପରେ ଯୋଡ଼ି ହୋଇଛନ୍ତି, ତାଙ୍କଠୁ କିଛି ସାଉଁଟିବା।
1: ମୁଁ ଏବେ ଅତିରିକ୍ତ ସରକାରୀ ଆଇନ ଉପଦେଷ୍ଟା ଭାବରେ କାର୍ଯ୍ୟ କରୁଛି।
0: ଆମ କାର୍ଯ୍ୟକ୍ରମର ଆଜିର ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ, ନମସ୍କାର। ଜୀବନର ଧାଁ ଦୌଡ଼ରେ ବଞ୍ଚିବା କେମିତି ଚାଲିଛି, ପୁଣି ଆପଣ ଦୁଇଟି କାମ ସହିତ ଯୁକ୍ତ ହୋଇଛନ୍ତି।
1: ପାରିବାରିକ ସମ୍ପର୍କ ଓ କାର୍ଯ୍ୟାଳୟର ଦାୟିତ୍ୱ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ମୁଁ ବହୁତ ଚେଷ୍ଟା କରେ। ଘରକୁ ଆସିଲେ ମୁଁ ମୋର କାମକୁ, ମୋ ବୃତ୍ତିକୁ ଘରକୁ ଆଣେ ନା, ଆଉ ଯେତେବେଳେ ମୁଁ ବୃତ୍ତିରେ ପହଞ୍ଚିଯାଏ ମୋ ପାରିବାରିକ ଆଉ ଘରୋଇ କୌଣସି କଥା ମୋ ମାନସିକ ସ୍ତରରେ ମୋ ମନକୁ ଆଣେ ନା।
0: ତ ଏ ଦୁଇଟି ଦାୟିତ୍ୱ ଭିତରେ ଆପଣ କ'ଣ ଅନୁଭବ କରୁଛନ୍ତି, କେମିତି ଲାଗୁଛି ଆପଣଙ୍କୁ?
1: ପରିଶ୍ରମ ତ ପଡ଼େ, କିନ୍ତୁ ଗୋଟେ ଆତ୍ମସନ୍ତୋଷ ଥାଏ। ଅନ୍ୟମାନଙ୍କ ପାଇଁ ଯେତେବେଳେ ମୁଁ କାମ କରେ ମୋତେ ସେମାନଙ୍କ ଆଖିରେ ଯେଉଁ ଖୁସିଟା, ଆତ୍ମତୃପ୍ତି ଦିଏ, ଆଉ ସେଇ ଜିନିଷ ହିଁ ମୋତେ ଆହୁରି କାମ କରିବା ପାଇଁ ପ୍ରେରଣା ଦିଏ।
0: ନିଶ୍ଚୟ ଆମେ ନିଜେ ଖୁସି ହେଉ, ଅନ୍ୟର ଆଖିରେ ତାଙ୍କ ଭାବଭଙ୍ଗୀରେ ଯେଉଁ ଖୁସି ଆମେ ଦେଖିବାକୁ ପାଉ, ତାହା ବି ଆମକୁ ଖୁସି କରିଥାଏ, ଆନନ୍ଦ ଦେଇଥାଏ, ଆଉ ଆନନ୍ଦ ହିଁ ଜୀବନ।
1: ନିଶ୍ଚିତ।
0: ଏଇ ଦୁଇଟି କାମ ପରେ ତୃତୀୟ କାମଟି କ'ଣ ଯାହା କରିବା ପାଇଁ ଆପଣ ସମୟ ବାହାର କରନ୍ତି, ଭଲ ପାଆନ୍ତି?
1: ଦେଖନ୍ତୁ, ସାନବେଳୁ ମୋତେ ପଢ଼ିବାରେ ବହୁତ ରୁଚି, ଆଉ ମୁଁ ଏବେ ଯେଉଁ ବୃତ୍ତିରେ ଅଛି ଆମର ପ୍ରଥମ କାମ ହେଉଛି ପଢ଼ିବା, ଓ ୟା ଛଡ଼ା ମୋତେ ଆଧ୍ୟାତ୍ମିକ ଚେତନା ବିଷୟରେ ଶୁଣିବା ବି ବହୁତ ରୁଚି ରହେ। ମୁଁ ସେଇ ବିଷୟରେ ବହୁତ ଚର୍ଚ୍ଚାରେ ବି ଭାଗ ନିଏ।
0: ତ ଆମେ କହିବା ଏଇ ଦୁଇଟି ଯେଉଁ କାମ ପ୍ରଥମ ଆଉ ଦ୍ୱିତୀୟ, ତାର ଉର୍ଦ୍ଧ୍ୱରେ ରହୁଛି ଆପଣଙ୍କର ଯେଉଁ ଆଧ୍ୟାତ୍ମିକତା ପ୍ରତି ଆକର୍ଷଣ ଆଉ ଭଲ ପାଇବା।
1: ଆଧ୍ୟାତ୍ମିକତା ଆମକୁ ମାନସିକ ସ୍ତରରେ ପ୍ରସ୍ତୁତ କରାଇଥାଏ, ଆଉ ଯେକୌଣସି ବଡ଼ ହେଉ ବା ସାନ କାମ ହେଉ ତାକୁ ସୁଚାରୁ ରୂପେ ତୁଲାଇବା ପାଇଁ ଆମ ଏ ମାନସିକ ସ୍ତରରେ ପ୍ରସ୍ତୁତି ନେବା ବହୁତ ଜରୁରୀ। ତେଣୁ ମୋ ହିସାବରେ ଆଧ୍ୟାତ୍ମିକ ଚେତନା, ପ୍ରତିଟି ମଣିଷମାନେ ତାଙ୍କର ଆଧ୍ୟାତ୍ମିକ ଚେତନା ପାଇଁ ପ୍ରୟତ୍ନ ରହିବା ଦରକାର।
0: ତ ଆପଣ ଆଧ୍ୟାତ୍ମିକତା ସହିତ ଯୋଡ଼ି ହୁଅନ୍ତି, ତ ଦିନଚର୍ଯ୍ୟା ଭିତରେ କେଉଁ ସମୟଟି ଆପଣ ବାହାର କରନ୍ତି?
1: ସକାଳୁ ରାତି ପର୍ଯ୍ୟନ୍ତ ମୁଁ ଅନ୍ୟମାନଙ୍କ ପାଇଁ ଥାଏ, କିନ୍ତୁ ମୋ ପାଇଁ ମୁଁ ସମୟ ବାହାର କରେ ପାହାନ୍ତାରୁ। ମୁଁ ଟିକେ ଶୀଘ୍ର ଉଠିଯାଏ, ଆଉ ମୁଁ ମୋର କିଛି ଜପ ଥାଏ, ଆଉ ଘରୋଇ ଠାକୁରଙ୍କର ପୂଜାପାଠ ମୁଁ ସେଇ ସମୟ ହିଁ ଦେଇଥାଏ, 3:30-5:30 ଭିତରେ।
0: ତ ଆପଣ କେମିତି ଅନୁଭବ କରନ୍ତି, କ'ଣ ପରିବର୍ତ୍ତନ ଲାଗେ ଯେତେବେଳେ ଆପଣ ଈଶ୍ୱରଙ୍କ ସହିତ ଯୋଡ଼ି ହୁଅନ୍ତି, ତାଙ୍କ ଚିନ୍ତାରେ ସମୟ ଅତିବାହିତ କରନ୍ତି, ଆଉ ସେ ସମୟ ନିଶ୍ଚୟ ବହୁତ ମୂଲ୍ୟବାନ, ତ ଅନୁଭବଟି କେମିତି ଥାଏ?
1: ଦେଖନ୍ତୁ, ଯେକୌଣସି ସମସ୍ୟାର ସମାଧାନ ପାଇଁ ସ୍ଥିର ମନ ନିତାନ୍ତ ଆବଶ୍ୟକ, ଆଉ ଏଇ ସ୍ଥିର ମନ ପାଇଁ ଆଧ୍ୟାତ୍ମିକତା ନିହାତି ଜରୁରୀ। ଦେଖନ୍ତୁ, ଜୀବନର ଧାଁ ଦୌଡ଼ରେ ଆମେ ଗୁଡ଼ାଏ କାମ କରିଥାଉ, ଏଇ ସବୁ କାମକୁ ସୁଚାରୁ ରୂପେ ତୁଲାଇବା ପାଇଁ ମୋର ଆଧ୍ୟାତ୍ମିକତା ମୋତେ ବହୁତ ସାହାଯ୍ୟ ଦେଇଥାଏ। ମଣିଷ ଯାହା କର୍ମ କରେ ତାର ଫଳ ପାଇଥାଏ, କିନ୍ତୁ ଆଧ୍ୟାତ୍ମିକତାରେ କିଛି ଅଲଗା ମିଳେ, କିଛି ତ ଚମତ୍କାର ଥାଏ, ଆଉ ମୋ ଜୀବନରେ ଏମିତି ବହୁତ ଗୁଡ଼ିଏ ଚମତ୍କାର ମୁଁ ନିଜେ ଫିଲ୍ କରିଛି।
0: ତ ଆପଣ ଜଣେ ଆଇନଜୀବୀ ହିସାବରେ କର୍ମକ୍ଷେତ୍ରରେ ଆପଣଙ୍କର ଦାୟିତ୍ୱ କ'ଣ?
1: ଦେଖନ୍ତୁ, ସରକାରଙ୍କ ତରଫରୁ ବିନା ମୂଲ୍ୟରେ ଆଇନ ସେବା ପାଇବା ପାଇଁ ଯୋଗ୍ୟ ବିବେଚିତ ବ୍ୟକ୍ତିମାନଙ୍କୁ ଆମେ ଆଇନ ସହାୟତା ଯୋଗାଇଥାଉ। ତାଙ୍କ ତରଫରୁ କୋର୍ଟରେ ମୋକଦ୍ଦମା ପରିଚାଳନା କରିଥାଉ। ଏବେ କେନ୍ଦ୍ର ସରକାରଙ୍କର ଆଇନ ସେବା ପ୍ରାଧିକରଣ ଅଧିନିୟମ 1987 ଅନୁଯାୟୀ ଯେଉଁମାନେ ବିନା ମୂଲ୍ୟରେ ଆଇନ ସେବା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ତାଙ୍କୁ ଆମେ ଆଇନ ସହାୟତା ଯୋଗାଇଥାଉ। ସେମାନଙ୍କ ଭିତରେ ଆସୁଛନ୍ତି ଅନୁସୂଚିତ ଜାତି, ଜନଜାତି ଓ ଆଦିବାସୀ।

0: ଆଉ ଚୋରାଚାଳାଣ ଓ ଭିକ୍ଷୋଗ ବୃତ୍ତିରେ ପୀଡ଼ିତ ବ୍ୟକ୍ତି ମହିଳା, 18 ବର୍ଷରୁ କମ୍ ବୟସର ପିଲା ଏବଂ ଯେକୌଣସି ମହିଳା ସେମାନେ ଆମଠୁ ବିନା ମୂଲ୍ୟରେ ଆଇନ ସେବା ପାଇପାରିବେ। ମାନସିକ ସ୍ତରରେ ଅସୁସ୍ଥ ଓ ଅକ୍ଷମ ବ୍ୟକ୍ତି, ଗରିବ ଲୋକ ମଧ୍ୟ, ଆଉ ପ୍ରାକୃତିକ ବିପର୍ଯ୍ୟୟରେ ପୀଡ଼ିତ ହୋଇଥିବା ବ୍ୟକ୍ତି, ଏ ସମସ୍ତେ ବିନା ମୂଲ୍ୟରେ ଆଇନ ସେବା ପାଇବା ପାଇଁ ଯୋଗ୍ୟ।
1: ଆପଣଙ୍କର କାର୍ଯ୍ୟାଳୟ କୋର୍ଟରେ ଆପଣ ଅନେକ ବ୍ୟସ୍ତ ରହୁଥିବେ, ତ କେତେ ଆପଣଙ୍କୁ ଭାରାକ୍ରାନ୍ତ ଲାଗେ ଆଉ କେତେ ସହଜ ଲାଗେ?
0: ଆମେ ଯେଉଁ କାମ କରୁଛୁ, ଯଦି ସେ କାମକୁ ଆମେ ଭଲ ପାଉ ତାହେଲେ ସବୁ କାମ ଭାର ଲାଗେନି, ସେଇଟା ଭଲ ଲାଗେ।
1: ନିଶ୍ଚୟ, ବହୁତ ସୁନ୍ଦର କଥାଟି କହିଲେ। ଆମ କାମକୁ, ଆମେ କରୁଥିବା କର୍ମକୁ ଭଲ ପାଇବା ନିହାତି ଆବଶ୍ୟକ। ପ୍ରତ୍ୟେକ ମଣିଷ ଯିଏ ଯେଉଁ କାମ କରୁଥାନ୍ତୁ, ଏମିତିରେ ଆପଣଙ୍କର ଘରେ କିଏ କିଏ ଅଛନ୍ତି?
0: ଘରେ ମୋ ଝିଅ, ମୋ ସ୍ୱାମୀ।
1: ମାନେ ଆପଣ 3 ଜଣ ରୁହନ୍ତି?
0: ହଁ, ଶାଶୁ ଶ୍ୱଶୁର, ମୋ ଯେହେତୁ ମୋ 2ଟା ଦିଅର ଅଛନ୍ତି, ସେଠୁକୁ ବି ଯିବା ଆସିବା କରନ୍ତି, ଏଠି ଆସିକି ରହନ୍ତି।
1: ଆପଣଙ୍କର ଯେତେବେଳେ ଶାଶୁ ଶ୍ୱଶୁର ଆସନ୍ତି, ଦାୟିତ୍ୱ ନିଶ୍ଚୟ ଟିକେ ବଢିଯାଉଥିବ। ଆପଣ ଅଫିସରେ ଥିଲେ ବି ଘର ଚିନ୍ତା ଟିକେ କରୁଥିବେ?
0: ଦେଖନ୍ତୁ, ଅଫିସରେ ବି ମୋର କାମ ଖାଲି କୋର୍ଟ ଭିତରେ ସୀମିତ ନୁହଁ। ଆମେ ଆୱେରନେସ୍ କ୍ୟାମ୍ପ ଯେତେ ଗୁଡ଼ିଏ ହୁଏ ସେଇ ଜାଗାରେ ବି ଆମେ ଯାଇକି ପାର୍ଟିସିପେଟ୍ କରୁ। ତ ସେଦିନ ଘରେ ଟିକେ ନେଗ୍ଲେକ୍ଟ ହେବେ ହିଁ, କାହିଁକିନା ମୁଁ ଅଧିକା ଟାଇମ୍ଟା ମୁଁ ବାହାରେ ଦେଲି। ଆଉ କେବେ ଘରେ ଯଦି କାହାର ଦେହ ପା ଖରାପ ହେଲା ତ ସେଆଡ଼େ ମୋର ମନଟା ଟିକେ ମୁଁ ଅଧିକା ଦେବି, ସେଦିନ ମ୍ୟାନେଜ୍ କରିବା ପାଇଁ ପଡ଼େ।
1: ନିଶ୍ଚୟ, ଆପଣଙ୍କୁ ଯେତେବେଳେ ଘରେ କିଛି ଅସୁବିଧା ହେଇଯାଏ, ଶାଶୁଶ୍ୱର ଥାନ୍ତି, ତ ନିଜକୁ ଟିକେ ଦୋଷୀ ଦୋଷୀ ଲାଗେ ନା ଆପଣ କୁହନ୍ତି ନାଇଁ ଯାଇକି ତ ସବୁ ମ୍ୟାନେଜ୍ କରିଦେବେ?
0: ଦେଖନ୍ତୁ, ଆମେ ଯେଉଁ ଦିନଯାକ ଯେଉଁ କାମ କରୁ ଆମେ ତାକୁ ପ୍ରାୟୋରିଟି 1, ପ୍ରାୟୋରିଟି 2, 3 କରିକି ରଖିବାକୁ ପଡ଼େ। ପ୍ରଥମେ ଯଦି ଘରେ କାହାର ଦେହ ପା ଖରାପ ଅଛି ସେ ମୋର ଫାର୍ଷ୍ଟ ପ୍ରାୟୋରିଟି।
1: ଆଜ୍ଞା।
0: କିନ୍ତୁ ମୋ ବୃତ୍ତି ମୋତେ ଗୋଟେ କିଏ ମୁଁ ଜଣଙ୍କୁ ସେବା ଦେଉଛି, ଆଇନ ସେବା ବିନା ମୂଲ୍ୟରେ, ଆଉ ମୋ ପାଖକୁ ଯିଏ ଆସୁଛି ସେ ନିହାତି ଗୋଟେ ପୀଡ଼ିତା ଆଉ ନିହାତି ଗୋଟେ ଗରିବ, ସେ ହେଉଛି ମୋର ଫାର୍ଷ୍ଟ ପ୍ରାୟୋରିଟି ସେତେବେଳେ।
1: ମାନେ କାମ ସେ ଅନୁସାରେ ଆପଣଙ୍କୁ ଭାଗ କରିଦିଅନ୍ତି?
0: ଆଜ୍ଞା।
1: ଆଉ ଯେଉଁ କାମ ପ୍ରଥମେ ଦରକାର ସେଇ କାମକୁ କରନ୍ତି?
0: ଆଜ୍ଞା।
1: ବେଳେବେଳେ ସାଧାରଣତଃ ମହିଳାମାନେ ଅନେକ କାମ ଥିଲେ, ଏ କାମ କରିବି ନା ସେ କାମ କରିବି, ଏମିତି ବ୍ୟସ୍ତ ହୋଇ ଶେଷରେ କେଉଁ କାମ ହେଇପାରେନି, ସବୁ ଅଧା ଅଧା ରହିଯାଏ। ତ ଆପଣ ଯେଉଁ କହିଲେ ନିଶ୍ଚୟ ଆମ ଭଉଣୀମାନଙ୍କୁ ଛୁଇଁଥିବ ଯେ ଯେଉଁ କାମ ଆମ ପାଇଁ ଆବଶ୍ୟକ ପ୍ରଥମେ ଆମେ କରିବାର ଅଛି, ଘର ପାଇଁ କୁଆଡ଼େ ଛୁଆକୁ ଝିଅକୁ ବୁଲେଇ ନେବାର, ଏସବୁ ସମୟ ବାହାର କରିପାରନ୍ତି କି ନାହିଁ? ଯେହେତୁ ଆପଣ ସମ୍ପୂର୍ଣ୍ଣ ଭାବରେ ବାଣ୍ଟି ହୋଇଯାଇଛନ୍ତି ଅନେକ କାମ ସହିତ ବା ଅନେକ କାମରେ, ତ ବେଳେବେଳେ ଲାଗେ କି ମୁଁ ବହୁତ ବ୍ୟସ୍ତ ହୋଇଯାଇଛି, ମାନେ ସମୟ ଇଚ୍ଛା କଲେ ବାହାରି ପାରୁନି, ସେମିତି ଲାଗେ? କେବେ ଲାଗିଛି?
0: ହୁଏ, ଯେତେବେଳେ କୋର୍ଟର କଚେରୀର କାମଟା ଥାଏ, ମନ୍ଡେ ଦିନ ଥିବ, ହିୟରିଂ ଥିବ, ଆର୍ଗ୍ୟୁମେଣ୍ଟ ଥିବ, ତୁମେ ତା ପାଇଁ ପ୍ରିପାରେସନ ନେବାର ଥିବ, ଝିଅର ଏକ୍ଜାମ ଥିବ, ତାକୁ ସମୟ ଦେବାର ଥିବ, ଘରେ ଯଦି ସେବେଳକୁ କିଛି ଗେଷ୍ଟ ଆସିଯାଇଛନ୍ତି, ପ୍ରେସର ତ ରହେ, କିନ୍ତୁ ମାନସିକ ସ୍ତରରେ ପ୍ରସ୍ତୁତି ନେବା ବହୁତ ଜରୁରୀ।
1: ତ ଏତେ ସବୁ ଭିତରେ ସ୍ୱାମୀଙ୍କର ସହଯୋଗ କେତେ ରହିଛି କହିବେ?
0: ନିହାତି, ସ୍ୱାମୀଙ୍କର ସହଯୋଗ ନଥିଲେ କୌଣସି ସ୍ତ୍ରୀ ଯେଉଁ କହନ୍ତି ପ୍ରତିଟି ସକ୍ସେସଫୁଲ ଲେଡି ପଛରେ ଗୋଟେ ମେନ୍ଟେ ଥାଏ, ଗୋଟେ ସକ୍ସେସଫୁଲ ମେନ୍ ପଛରେ ଗୋଟେ ୱିମେନ୍ଟେ ଥାଏ। ନିହାତି ଭାବେ ପରସ୍ପର ପରିପୂରକ, ଏଇଆ ମୁଁ କହିବାକୁ ଚାହେଁ କି ସମାଜରେ ସବୁ ସ୍ତ୍ରୀ ଆଉ ସବୁ ପୁରୁଷ, ସ୍ୱାମୀ ସ୍ତ୍ରୀ ପରସ୍ପର ପରିପୂରକ ନହେଲେ ଦି ଜଣଙ୍କର ଅଗ୍ରଗତି, ଦି ଜଣଙ୍କର ଉନ୍ନତି ଅସମ୍ଭବ।
1: ନିଶ୍ଚୟ, ଆପଣ ଯେତେବେଳେ ଯାହା ଆବଶ୍ୟକ ପଡ଼ିଲା ମକଦ୍ଦମା ଲଢ଼ିଲେ ଆଉ ସେ ମାନେ ତାଙ୍କ ତରଫରେ କଥାଟି ହେଲା, ମାନେ ସେ ଜିଣିଗଲେ, ତ ଆପଣଙ୍କୁ କେମିତି ଲାଗେ, କେମିତି ଅନୁଭବ କରନ୍ତି?
0: ମୋତେ ଜିତିଲା ଭଳିଆ।
1: ନିଶ୍ଚୟ,
0: କାହିଁକିନା ସେମାନେ ଆମକୁ କିଛି ଦିଅନ୍ତିନି, ନିହାତି ଗରିବ ହେଇ BPL କାର୍ଡ ହୋଲ୍ଡର ହେଇଥିବେ, ନିହାତି ଅସୁବିଧାରେ ଥିବା ଲୋକ ହିଁ ଆମ ପାଖକୁ ଆସନ୍ତି, ସେମାନେ ବେଶୀ ପଇସା ଖର୍ଚ୍ଚ କରିପାରିବେନି। ତ ଯେତେବେଳେ ଏଇ ଆଇନ ସେବା ତାଙ୍କର ସୁବିଧାରେ ତାଙ୍କୁ ମିଳିଯାଏ, ଆମ ପ୍ରତି ତାଙ୍କର ଗୋଟେ କୃତଜ୍ଞତା ରହିଥାଏ। ଏମିତି ଥରେ ହେଇଥିଲା, ମୋତେ ରାସ୍ତାରେ ପଛରେ ଗୋଡ଼େଇ ଗୋଡ଼େଇ ଜଣେ ଆସିକି ମୋତେ କହିଥିଲା କି ମ୍ୟାଡ଼ମ୍ ଆଉ ଟିକେ ରହିବେ। କହିଲି କାଇଁ ଆସୁଛ? ନା, ମୁଁ ଆପଣଙ୍କୁ ସେଦିନ ଗୋଟେ ଧନ୍ୟବାଦ କହିପାରିଲିନି, ଚା ଟିକେ ପିଇ ପାରିଲିନି।
1: ତ ଆପଣଙ୍କ ସହିତ ଯଦି ନିଜର ସମସ୍ୟାକୁ ନେଇ କିଏ ସମ୍ପର୍କ କରିବାକୁ ଚାହାନ୍ତି, ଆପଣଙ୍କଠୁ ବୁଝିବାକୁ ଚାହାନ୍ତି, ତେବେ ଆପଣ ତାଙ୍କ କଥା ବୁଝିବେ?
0: ନିହାତି ଭାବରେ, ଯେତେବେଳେ ବି ଯେଉଁ ସମୟରେ ବି।
1: ଭଉଣୀମାନଙ୍କୁ ଆପଣଙ୍କ ଫୋନ୍ ନମ୍ବର କହିଦେଇଥାନ୍ତୁ।
0: ଫୋନ୍ ନମ୍ବରଟା ଲେଖି ରଖନ୍ତୁ, 9438205374।
1: ଆପଣ ଆମ ଭଉଣୀମାନଙ୍କୁ କ'ଣ କହିବେ?
0: ମୁଁ ଏହା କହିବା ପାଇଁ ଚାହୁଁଛି କି ଆମ ସମାଜର ସବୁ ମହିଳା, ସବୁ ପୁରୁଷ, ସବୁ ବ୍ୟକ୍ତିବିଶେଷ ସମ୍ବିଧାନ ପ୍ରତି ଦାୟିତ୍ୱବାନ ହୋଇ ଆମ ଦେଶର ଆଇନ ଓ କାନୁନକୁ ସମ୍ମାନ ଦେବା, ନିଜକୁ ଏକ ଉତ୍ତମ ନାଗରିକ ଭାବରେ ଗଢ଼ିବାକୁ ଚେଷ୍ଟା କରିବା।
1: ଆମେ ଯେତେବେଳେ ଭଲ ଆଉ ମନ୍ଦର ଯେଉଁ ପାର୍ଥକ୍ୟ ଅଛି ତାକୁ ବୁଝୁଛୁ ଆଉ

0: ଭଲକୁ ଆପଣାଉଛୁ ତେବେ ଆଇନର ବି ଆବଶ୍ୟକ ବୋଧେ ପଡ଼ିବନି।
1: ଦେଖନ୍ତୁ ଆଇନ ମାନେ ଯୋଉଟା ଆମ ବିବେକ କହେ, ଯୋଉଟା ଆମର ବିବେକର ବାର୍ତ୍ତା ଆଇନ ରୂପରେ ଲେଖା ହେଇ ଆମେ ଆମ ବିବେକର ଶୁଣିବା,
0: ସବୁବେଳେ ଠିକ ଚିନ୍ତା କରିବା ଆଉ ତାକୁ କର୍ମରେ ବି ପରିଣତ କରିବା।
1: ଆଜ୍ଞା,
0: ଆଜି ଆପଣ ଆମ ସହିତ କଥା ହେଲେ, ଆପଣଙ୍କର ଅଧିକୃତ ସମୟରୁ ଆମକୁ କିଛି ସମୟ ଦେଲେ ଏବଂ ନିଜ କଥା, ନିଜ କାର୍ଯ୍ୟାଳୟର କଥା ଆମ ପାଖରେ ଥୋଇଲେ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ, ନମସ୍କାର। ଆମ ପାଖରେ ଥିଲେ ଆଇନଜୀବୀ ଭଉଣୀ ନିବେଦିତା ମିଶ୍ର। ମିଳିଥିବା ଦାୟିତ୍ୱକୁ ଆମେ ବହନ କରି ଯେବେ ଯେବେ ଉଚିତ ମାର୍ଗରେ ଯଦି ତାକୁ କରୁଥାଉ, ତେବେ କିଏ ବିରୋଧ କଲେ ବି ଆମକୁ ଭୟ ନଥାଏ। ଅସତ ମାର୍ଗର ପଥିକ ହେଲେ ଲକ୍ଷ୍ୟପ୍ରାପ୍ତି ହୁଏ ନାହିଁ, ଯଦି ହୁଏ ତାହା କ୍ଷଣସ୍ଥାୟୀ। ପ୍ରତ୍ୟେକ ପରିସ୍ଥିତିରେ ସତ୍ ମାର୍ଗକୁ ଆପଣେଇ ଚାଲିଲେ ଅନେକ ଦୂର ପର୍ଯ୍ୟନ୍ତ ଯାଇ ହୁଏ, ସଫଳତା ବହନ କରି ହୁଏ, ଆଉ ସେଇ ମାର୍ଗରେ ଅନେକଙ୍କ ସହଯୋଗର ହାତ ଲମ୍ବି ଆସେ, ଆଉ ସେଥିରେ ଥାଏ ସମସ୍ତଙ୍କର ମଙ୍ଗଳ। ତେଣୁ ସତ୍ମାର୍ଗ ହିଁ ଶାନ୍ତି, ପ୍ରୀତି ଓ ମୈତ୍ରୀର ବାହକ ହୁଏ ଏବଂ ପରିବେଶକୁ ସଙ୍ଗୀତମୟ କରିଦିଏ।

ଆମେ ଯେକୌଣସି କାମ ସହ ଆଗଉଥିଲେ ବି ଆମକୁ ଏକ ସୁସ୍ଥ ଜୀବନଶୈଳୀର ଆବଶ୍ୟକ ପଡ଼ିଥାଏ। ତେଣୁ ଆମେ ନିଶ୍ଚୟ ପାଣି ପିଇବା। ହଁ, ଦିନକୁ ଅତି କମ୍ରେ 8-9 ଗ୍ଲାସ୍। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। ଘରର ରନ୍ଧା ଖାଦ୍ୟ ଖାଇବା, ବାହାରର ତେଲ ମସଲା ଖାଦ୍ୟ ଅପେକ୍ଷା ଘରର ସାଦା ଖାଦ୍ୟ ଡାଲମା ଓ ଶାଗକୁ ପ୍ରାଧାନ୍ୟ ଦେବା। ଋତୁକାଳୀନ ଫଳ ଯେମିତି ସେଓ, କଦଳୀ ସହିତ ଆମ ପାଖରେ ମିଳୁଥିବା ପିଜୁଳି, ଅମୃତଭଣ୍ଡା ଇତ୍ୟାଦି। ନିୟମିତ ବ୍ୟାୟାମ କରିବା, ପ୍ରତିଦିନ ସକାଳେ ଅତି କମ୍ରେ 30 ମିନିଟ୍ ଚାଲିବା ବା ଯୋଗ କରିବା, ସକ୍ରିୟ ରହିବା। ଅଫିସ୍ ହେଉ ବା ଘର, ଗୋଟିଏ ଜାଗାରେ ବେଶୀ ସମୟ ବସି ରହିବା ନାହିଁ, ଘଣ୍ଟାକୁ ଥରେ ଟିକେ ଉଠି ଚଲାବୁଲା କରି ପୁଣି ବସିବା। ପର୍ଯ୍ୟାପ୍ତ ନିଦ, ଶରୀର ଏବଂ ମସ୍ତିଷ୍କର ବିଶ୍ରାମ ପାଇଁ ଦୈନନ୍ଦିନ 7-8 ଘଣ୍ଟା ଶୋଇବା ନିହାତି ଆବଶ୍ୟକ। ଚିନ୍ତାମୁକ୍ତ ରହିବା, ଅଧିକ ମାନସିକ ଚାପ ନେବା ନାହିଁ, ପ୍ରାଣାୟାମ କିମ୍ବା ମନପସନ୍ଦର କାମ କରି ନିଜକୁ ଖୁସି ରଖିବା, ନିଶାଦ୍ରବ୍ୟଠୁ ଦୂରେଇ ରହିବା। ଯେତେବେଳେ ସ୍ୱାସ୍ଥ୍ୟର କଥା ସାମ୍ନାକୁ ଆସେ, ଆମକୁ ନିଶ୍ଚୟ ଏ ସମ୍ପର୍କରେ ବିଚାର କରିବାକୁ ହିଁ ପଡ଼େ, ଯେହେତୁ ସୁସ୍ଥ ରହିବା ଆମର ସବୁଠୁ ବଡ଼ ଦାୟିତ୍ୱ। ସୁସ୍ଥ ରହିବା ବି ଏତେ କଡ଼ା କଥା ନୁହେଁ, ଆମେ ଚାହିଁଲେ ତାହା କରିପାରିବା। ଯେମିତି ଆପଣ ଚାହିଁଲେ ଶକ୍ତି ରୂପାକୁ ନେଇ ନିଜର ମତାମତ ଲେଖି ପଠାଇ ଦେଇପାରିବେ। ତେଣୁ ଆମ ଠିକଣା, ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 766-001, ଜିଲ୍ଲା କଳାହାଣ୍ଡି। ଆମ ହ୍ୱାଟ୍ସଆପ୍ ନମ୍ବର ଆପଣଙ୍କୁ ଅଜଣା ନୁହେଁ, ତଥାପି 8895-99-4143। ଏଥର ଏଇଠି ଆମର ଅଟକି ଯିବାର ବେଳ। ରହୁଛୁ ଦୀପ୍ତିମୁନ୍, ନମସ୍କାର।

0: ଚାରିରେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପ୍ରଥମେ ଆସନ୍ତୁ ଶୁଣିବା ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଗାମୀ ଦଶନ୍ଧିରେ ଭାରତ ଓ ଜାପାନ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ତଥା ଅର୍ଥନୈତିକ ସହଭାଗିତା ପୂର୍ଣ୍ଣ ରୂପ ହାସଲ କରିବ, କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଝାଡ଼ଖଣ୍ଡ ଯୁଗ୍ମ ପ୍ରଶାସନିକ ସେବା ପ୍ରାଥମିକ ପରୀକ୍ଷାରେ ସିବିଆଇ ଦ୍ୱାରା ଅନିୟମିତତା ଯାଞ୍ଚ ଆବେଦନ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କଲେ ସର୍ବୋଚ୍ଚ ନ୍ୟାୟାଳୟ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବାକୁ ଥିବା ନବମ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ସମ୍ମିଳନୀରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଯାତ୍ରୀମାନଙ୍କୁ ସ୍ୱଚ୍ଛ ଓ ଶୁଦ୍ଧ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ରେଳ ବିଭାଗର ଦେଶବ୍ୟାପୀ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ଏବଂ କଲମ୍ବୋ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ପ୍ରଥମ ଇନିଂସ ବ୍ୟାଟିଂ ଜାରି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଜାପାନୀ କମ୍ପାନୀଗୁଡ଼ିକୁ ଭାରତରେ ସେମାନଙ୍କ ବ୍ୟବସାୟ ବିସ୍ତାର କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେଭଳି ସୁଜୁକୀ କମ୍ପାନୀ ଭାରତରେ ତା'ର ବ୍ୟବସାୟକୁ ଶୀର୍ଷରେ ପହଞ୍ଚାଇଛି, ସେହିଭଳି ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ଭାରତରେ ନିବେଶ କରିବା ଉଚିତ। ଚାରିଦିନିଆ ଗସ୍ତରେ ଯାଇ ଆଜି ଜାପାନରେ ପହଞ୍ଚିବା ପରେ ମନ୍ତ୍ରୀ ଶ୍ରୀ ଗୋୟଲ ଜାପାନ ଭାରତ ବ୍ୟବସାୟିକ ସହଯୋଗ କମିଟିର ରାଉଣ୍ଡ ଟେବୁଲ ବୈଠକରେ ଉଦ୍ବୋଧନ ଦେବା ଅବସରରେ କହିଛନ୍ତି ଭାରତର ଯୁବ କାର୍ଯ୍ୟବଳ, ବୃଦ୍ଧି ପାଉଥିବା ଅର୍ଥନୀତି ଏବଂ ଦୀର୍ଘକାଳୀନ ବିକାଶ ଲକ୍ଷ୍ୟ ଜାପାନର ବ୍ୟବସାୟୀମାନଙ୍କ ଲାଗି ସୁଯୋଗ ସୃଷ୍ଟି କରିଛି। ଶ୍ରୀ ଗୋୟଲ କହିଛନ୍ତି ଉଭୟ ଦେଶ ସେମାନଙ୍କ କୂଟନୈତିକ ସମ୍ପର୍କର 75 ବର୍ଷ ପୂରଣ କରିଛନ୍ତି ଏବଂ ଆଗାମୀ ଦଶନ୍ଧିରେ ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଆହୁରି ଦୃଢ଼ ହେବା ସହ ଅର୍ଥନୈତିକ ସହଭାଗିତା ପୂର୍ଣ୍ଣ ରୂପ ହାସଲ କରିବ। ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି ଭାରତର ପ୍ରମୁଖ କାର୍ଯ୍ୟବଳରେ 30 ବର୍ଷରୁ କମ୍ ବୟସର ଯୁବପିଢ଼ି ରହିଛନ୍ତି, ଯାହାଫଳରେ ଜାପାନର ବ୍ୟବସାୟିକ ସ୍ଥିତିକୁ ଆଗକୁ ନେବା ଏବଂ ଏକ ଜନକୈନ୍ଦ୍ରିକ ବଜାର ସୃଷ୍ଟି କରିବା ଦିଗରେ ସେମାନେ ସହାୟକ ହେବେ। ଶ୍ରୀ ଗୋୟଲ କହିଛନ୍ତି ଭାରତ ଏବେ $4 ଟ୍ରିଲିୟନ୍ ଅର୍ଥନୀତି ଥିବାବେଳେ 2047 ସୁଦ୍ଧା $30 ଟ୍ରିଲିୟନ୍ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ସର୍ବୋଚ୍ଚ ନ୍ୟାୟାଳୟ ଆଜି ଝାଡ଼ଖଣ୍ଡ ଯୁଗ୍ମ ପ୍ରଶାସନିକ ସେବା ପ୍ରାଥମିକ ପରୀକ୍ଷାରେ କଥିତ ଅନିୟମିତତା ନେଇ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସିବିଆଇ ଯାଞ୍ଚ ଲାଗି ହୋଇଥିବା ଆବେଦନ ନେଇ କେନ୍ଦ୍ର ଏବଂ ଝାଡ଼ଖଣ୍ଡ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଓ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର, ଝାଡ଼ଖଣ୍ଡ ସରକାର, ଝାଡ଼ଖଣ୍ଡ ଲୋକସେବା ଆୟୋଗ ଏବଂ ଅନ୍ୟମାନଙ୍କୁ ଜବାବ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ପରୀକ୍ଷାରେ କଥିତ ଅନିୟମିତତା ନେଇ ତଦନ୍ତଭାର ରାଜ୍ୟ ସରକାରଙ୍କଠାରୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଆବେଦନ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅର୍ଥନୈତିକ ସମ୍ପର୍କ ସଚିବ ତଥା ବ୍ରିକ୍ସର ଶେର୍ପା ସୁଧାକର ଦଲେଲା କହିଛନ୍ତି ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମଗୁଡ଼ିକ ମାନବିକତାକୁ ପ୍ରାଥମିକତା ନୀତି ଦ୍ୱାରା ପ୍ରେରିତ। ଲକ୍ଷ୍ନୌରେ ଚାଲିଥିବା 18 ବ୍ରିକ୍ସ ଏକାଡେମିକ୍ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ଦଲେଲା କହିଛନ୍ତି ଭାରତ ବ୍ରିକ୍ସର ଅଧ୍ୟକ୍ଷତାରେ ସହନଶୀଳ, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ନିର୍ମାଣ ପ୍ରସଙ୍ଗକୁ ଅଗ୍ରାଧିକାର ଦେଉଛି। ଶ୍ରୀ ଦଲେଲା କହିଛନ୍ତି ଦେଶର 30 ସହରରେ ଏପର୍ଯ୍ୟନ୍ତ 400 ଅଧିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ରିକ୍ସର

ଗୁଡ଼ିକୁ ଆଗକୁ ନେବା କ୍ଷେତ୍ରରେ ସାମୂହିକ ଭାବେ ପ୍ରଚେଷ୍ଟା ଜାରି ରହିଛି। ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଶ୍ରୀ ଦଲେଲା କହିଛନ୍ତି, ଜନସାଧାରଣ ଏବଂ ସମ୍ପ୍ରଦାୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ଥାୟିତ୍ୱ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ସମ୍ମିଳନୀ ଆସନ୍ତାକାଲି ଶେଷ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନବମ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ସମ୍ମିଳନୀରେ ଯୋଗଦେବେ। ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀ ହାଇବ୍ରିଡ୍ ଫର୍ମାଟ୍ରେ ଅନୁଷ୍ଠିତ ହେବ। ଦେଶର ବିଭିନ୍ନ ସୁରକ୍ଷା ବଳ ଏବଂ ପୁଲିସ୍ ବଳର 850ରୁ ଅଧିକ ଅଧିକାରୀ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରୀୟ ସୁରକ୍ଷା ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଏବଂ ଆହ୍ୱାନଗୁଡ଼ିକ ଉପରେ ବିଚାର ଆଲୋଚନା କରିବେ। ବିହାରରେ ଗଙ୍ଗାନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ନିମ୍ନ ତଟବର୍ତ୍ତୀ ଅଞ୍ଚଳ ପାଟନା, ବୈଶାଳୀ, ଭୋଜପୁର, ବକ୍ସାର, ଭାଗଲପୁର, ମୁଙ୍ଗେର, ସମସ୍ତିପୁର ଏବଂ ବେଗୁସରାଇ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଛି। ଶହଶହ ଏକର ଚାଷ ଜମିରେ ବନ୍ୟାଜଳ ମାଡ଼ିଯିବା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଜାତୀୟ ଜଳ କମିଶନଙ୍କ ସୂଚନା ଅନୁଯାୟୀ ପାଟନାର ପ୍ରମୁଖ ଘାଟଗୁଡ଼ିକରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବିହାର ସରକାର ଫର୍କା ବ୍ୟାରେଜ୍ର ସମସ୍ତ ଗେଟ୍ ଖୋଲିବା ଲାଗି ପଶ୍ଚିମବଙ୍ଗ ସରକାରଙ୍କୁ ଅନୁରୋଧ କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଫୋନ୍ ଯୋଗେ ବନ୍ୟାସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ଶ୍ରୀ ଚୌଧୁରୀ କହିଛନ୍ତି, ଫର୍କା ବ୍ୟାରେଜ୍ର ସମସ୍ତ ଗେଟ୍ ଖୋଲାଗଲେ ଗଙ୍ଗାନଦୀର ପ୍ରବାହ ବୃଦ୍ଧି ପାଇବ, ଯାହାଫଳରେ ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବେ ବୋଲି ଆଶ୍ୱାସନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ରେଳ ବିଭାଗ ପକ୍ଷରୁ ଦେଶବ୍ୟାପୀ ରେଳ ନେଟୱାର୍କରେ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ଆରମ୍ଭ କରାଯାଇଛି। ଏଥିରେ ସ୍ୱତନ୍ତ୍ର ଭାବେ ରେଳ ଷ୍ଟେସନଗୁଡ଼ିକରେ ଯେଭଳି ଯାତ୍ରୀମାନଙ୍କୁ ସ୍ୱଚ୍ଛ ଏବଂ ଶୁଦ୍ଧ ପାନୀୟ ଜଳ ମିଳିପାରିବ ସେ ନେଇ ପାଣିଟାଙ୍କିଗୁଡ଼ିକୁ ବିଶୋଧନ କରିବା କାର୍ଯ୍ୟ କରାଯାଉଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରକ୍ରିୟାରେ ରେଳମଣ୍ଡଳଗୁଡ଼ିକ ପକ୍ଷରୁ ଜଳ ଉତ୍ସ, ପ୍ରକ୍ରିୟାକରଣ, ବିଶୋଧନ, ପାଣି ପାଇପ୍, ପାଣି ଟାଙ୍କି ଓ ଟ୍ୟାପ୍ ପ୍ରଭୃତିର ଯାଞ୍ଚ କରାଯିବ। ସମସ୍ତ ପାଣି ଟାଙ୍କିକୁ ବିଶୋଧନ କରାଯିବା ପରେ ବ୍ୟବହାର କରାଯିବ। ବିଶେଷ ଭାବେ ଯେଉଁଠାରେ ନଳକୂପ ଏବଂ ଗଭୀର କୂପର ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରାଯାଉଛି ସେଠାରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ତାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା ଅରୁଣ ଜେଟଲୀଙ୍କୁ ଜଣେ ବିଚକ୍ଷଣ ନ୍ୟାୟିକ ବିଶେଷଜ୍ଞ, ସୁବକ୍ତା ଏବଂ ଦକ୍ଷ ପ୍ରଶାସକ ବୋଲି କହିଛନ୍ତି। ସରକାରଙ୍କ ଦ୍ୱାରା ପ୍ରଣୀତ ଯୋଜନାଗୁଡ଼ିକ ଯେଭଳି ସକ୍ରିୟ ଭାବେ ଲୋକମାନଙ୍କ ନିକଟରେ ପହଞ୍ଚିପାରିବ ସେ ନେଇ ଅରୁଣ ଜେଟଲୀଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ଶ୍ରୀ ଶାହା କହିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଦକ୍ଷତା ବିକାଶ, ଭାରତୀୟ ଯୁବପିଢ଼ି ପାଇଁ ନୂଆ ନିଯୁକ୍ତି ସୁଯୋଗ ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଯୁଗ୍ମ ସଚିବ ମାନସୀ ସହାୟ ଠାକୁର ଏବଂ ଜାତୀୟ ଦକ୍ଷତା ବିକାଶ ନିଗମର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରଶାନ୍ତ ସିହ୍ନା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0211-2371-7111, 2333-4448-1 এবং 2371-7106 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କେୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଲକ୍ଷ୍ନୌ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନକଲି ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ମାମଲାରେ ଆଜି ଉତ୍ତରପ୍ରଦେଶର ଗାଜିଆବାଦ ଏବଂ ମୁଜାଫରନଗର ଓ ହରିୟାଣାର ଫରିଦାବାଦର 9 ସ୍ଥାନରେ ଚଢ଼ାଉ ଜାରି ରହିଛି। ଆର୍ଥିକ ଅନିୟମିତତା ମାମଲାରେ ଏହି ଚଢ଼ାଉ କରାଯାଉଛି। ଇଡି ପକ୍ଷରୁ କୁହାଯାଇଛି, ଜମ୍ବୁଦ୍ୱୀପ ରପ୍ତାନୀ ଓ ଆମଦାନୀ ଲିମିଟେଡ୍ ନକଲି ଟ୍ୟାକ୍ସ କ୍ରେଡିଟ୍ ବ୍ୟବହାର କରିଥିବା ଅଭିଯୋଗରେ ଚଢ଼ାଉ କରାଯାଉଛି। ଜିଏସ୍ଟି କର୍ତ୍ତୃପକ୍ଷ ମଧ୍ୟ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ମାମଲାରେ 9 କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା ଜାଣିବାକୁ ପାଇଛନ୍ତି। ଉତ୍ତରାଖଣ୍ଡ ଜିଲ୍ଲା ପିଥୋରାଗଡ଼ ଲିପୁଲେଖ ପାସ ମାର୍ଗ ଏବଂ ସିକ୍କିମର ନାଥୁଲା ମାର୍ଗ ଦେଇ ଆୟୋଜିତ କୈଳାସ ମାନସରୋବର ଯାତ୍ରା ଗତକାଲି ସମ୍ପନ୍ନ ହୋଇଛି। ଲିପୁଲେଖ ପାସ ମାର୍ଗରେ ଗତ ଜୁଲାଇ 4 ତାରିଖରେ ଆରମ୍ଭ ହୋଇଥିବା ଯାତ୍ରାରେ 10 ବ୍ୟାଚ୍ରେ 477 ଜଣ ଶ୍ରଦ୍ଧାଳୁ କୈଳାସ ମାନସରୋବର ଯାତ୍ରା କରିଥିଲେ। ଅନ୍ୟପକ୍ଷରେ ନାଥୁଲା ମାର୍ଗ ଦେଇ ଗତ ଜୁନ୍ 20 ତାରିଖରୁ ଆରମ୍ଭ ହୋଇଥିବା ଯାତ୍ରାରେ 10 ବ୍ୟାଚ୍ରେ 464 ଜଣ ଶ୍ରଦ୍ଧାଳୁ ଯାତ୍ରା କରିଥିଲେ। ଓଡ଼ିଶା ସମେତ ଛତିଶଗଡ଼, ବିହାର ଓ ପୂର୍ବ ମଧ୍ୟପ୍ରଦେଶରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସମାଜର ପ୍ରତ୍ୟେକ ନାଗରିକଙ୍କ ପାଖରେ ସରକାରୀ ସେବା ଓ ନ୍ୟାୟ ସୁନିଶ୍ଚିତ ପାଇଁ ସରକାର ସଂକଳ୍ପବଦ୍ଧ, କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର କଲେ ଶୁଣାଣି। ଶ୍ରାବଣ ମାସ ଶେଷ ସୋମବାରରେ ଜଳ ଲାଗି ପାଇଁ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼। ପାପଡ଼ାହାଣ୍ଡି ଶହୀଦଙ୍କ ସ୍ମୃତିରେ ଆଜି ପାଳନ କରାଯାଉଛି ଆତ୍ମୋତ୍ସର୍ଗ ଦିବସ। ଏବଂ ଲଘୁଚାପର ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ 6 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର 9 ସ୍ଥାନରେ 100 mm ଉର୍ଦ୍ଧ ବର୍ଷା ରେକର୍ଡ। ପ୍ରଶାସନକୁ ଅଧିକ ସ୍ୱଚ୍ଛ, ଉତ୍ତରଦାୟୀ ଓ ଜନକୈନ୍ଦ୍ରିକ କରି ସମାଜର ପ୍ରତ୍ୟେକ ନାଗରିକଙ୍କ ପାଖରେ ସରକାରୀ ସେବା ଓ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ୟୁନିଟ୍ 2 ଆଜି 20ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅନ୍ଲାଇନ୍ରେ ପଞ୍ଜୀକରଣ କରିଥିବା 600 ଉର୍ଦ୍ଧ୍ୱ ଲୋକଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ଶ୍ରୀ ମାଝି ଜନସାଧାରଣଙ୍କ ସମସ୍ୟା ସିଧାସଳଖ ଶୁଣିବା ସହ ସମୟ ସୀମା ମଧ୍ୟରେ ତ୍ୱରିତ ଓ ନିର୍ଣ୍ଣାୟକ ସମାଧାନ ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇ କହିଛନ୍ତି।
1: ପ୍ରତିଟି ଅଭିଯୋଗ ଉପରେ ଆମେ ଗୁରୁତ୍ୱ ଦେଇ ତା ଉପରେ ତ୍ୱରିତ ପର୍ଯ୍ୟାୟରେ ତାର ସମାଧାନ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ଏବଂ ସେମାନେ ମଧ୍ୟ ତାହା ସମ୍ପାଦନ କରୁଛନ୍ତି। 600 ଅଧିକ କେସ୍ ଆମର ହସ୍ତଗତ ହେଇଥିଲା ଏବଂ ସେମାନଙ୍କ ସହିତ 1-to-1 ଆଲୋଚନା

0: କରିକି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏବଂ କିଛି ସମସ୍ୟାର ମଧ୍ୟ ତ୍ୱରିତ ପର୍ଯ୍ୟାୟରେ ଆଜି ତାର ସମାଧାନ କରି ଦିଆଯାଇଛି।
1: ମୁଖ୍ୟମନ୍ତ୍ରୀ କହିଛନ୍ତି 2024 ମସିହା ଜୁଲାଇ ମାସ 1 ତାରିଖରୁ ଆଜି ପର୍ଯ୍ୟନ୍ତ 269,000 ଅଭିଯୋଗ ପଞ୍ଜିକୃତ ହୋଇଛି। ସେଥିମଧ୍ୟରୁ 233,000 ଅଭିଯୋଗର ସମାଧାନ କରାଯାଇଛି। ପ୍ରତିଟି ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜିର ଅଭିଯୋଗ ଶୁଣାଣିରେ 16 ଜଣଙ୍କୁ 14,50,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଶୁଣାଣି ସମୟରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଓ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ବିଭାଗୀୟ ଅଭିଯୋଗର ଶୁଣାଣି କରିଛନ୍ତି। ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସରକାରଙ୍କ ପ୍ରମୁଖ ଦାୟିତ୍ୱ। ଅଭିଯୋଗ ଶୁଣାଣି ମାଧ୍ୟମରେ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ରକୋଷ୍ଠରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ। ପରବର୍ତ୍ତୀ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସୂଚନା ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାରରେ ଆଜି ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳଲାଗି ପାଇଁ କାଉଡ଼ିଆଙ୍କ ସମେତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ଭଦ୍ରକର ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ ପୀଠ, କଟକର ବାବା ଧବଳେଶ୍ୱରଙ୍କ ପୀଠ, ପୁରୀ ଲୋକନାଥ ମନ୍ଦିର, ବାଲେଶ୍ୱରର ବାବା ପଞ୍ଚ ମହାଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର ଆଦି ପୀଠଗୁଡ଼ିକରେ ଶ୍ରଦ୍ଧାଳୁ ଜଳାଭିଷେକ କରୁଛନ୍ତି। ନୟାଗଡ଼ ଲଡ଼ୁବାବାଙ୍କ ପୀଠରେ କାଉଡ଼ିଆମାନେ ପୂଜାର୍ଚ୍ଚନା କରିବା ସହ ଜଳାଭିଷେକ କରିଛନ୍ତି। ସୁବର୍ଣ୍ଣପୁରର ଶତାଧିକ ଶିବ ମନ୍ଦିରରେ ଶ୍ରଦ୍ଧାଳୁମାନେ ଜଳ ଲାଗି କରିଛନ୍ତି। ମହାନଦୀ ଓ ତେଲ ନଦୀର ସଙ୍ଗମସ୍ଥଳୀ ସ୍ୱର୍ଣ୍ଣପ୍ରୟାଗ ଘାଟ ଓ ବିନିକା ପାପକ୍ଷୟ ଘାଟରୁ ପାଣି ସଂଗ୍ରହ କରି ଶିବଙ୍କ ପାଖରେ ଜଳାଭିଷେକ କରିଛନ୍ତି। ରାୟଗଡ଼ ଜିଲ୍ଲାର ସମସ୍ତ ଶୈବପୀଠରେ ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଭକ୍ତମାନେ ଜଳାଭିଷେକ କରିଛନ୍ତି। କାଉଡ଼ିଆମାନେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଶୈବପୀଠରେ ପୂଜାର୍ଚ୍ଚନା କରିଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ OUAT ଆଜି ତା'ର 65ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଅପରାହ୍ନରେ ଭୁବନେଶ୍ୱରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଅନୁଗର୍ ପ୍ରମୁଖ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ 33 ଜଣ ମହିଳା କୃଷି ଉଦ୍ୟୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନବରଙ୍ଗପୁର ଜିଲ୍ଲାର ରକ୍ତତୀର୍ଥ ପାପଡ଼ାହାଣ୍ଡିଠାରେ ଗୁଳିକାଣ୍ଡରେ ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରି ଚରମ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। 1942 ମସିହାରେ ଭାରତ ଛାଡ଼ ଆନ୍ଦୋଳନ ଅବସରରେ ଅଗଷ୍ଟ 24 ଦିନ ମାଧବ ପ୍ରଧାନୀଙ୍କ ନେତୃତ୍ୱରେ ଡାବୁଗାଁ ଅଭିମୁଖେ ଆନ୍ଦୋଳନ ପାଇଁ ଯାଉଥିବା ସମୟରେ ପାପଡ଼ାହାଣ୍ଡିର ଟୁରି ନିକଟରେ ବ୍ରିଟିଶ ଗୁଳିରେ 19 ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ। ସେହି ସ୍ମୃତିରେ 1984 ମସିହାରେ ଶହୀଦ ମିନାର ନିର୍ମାଣ କରାଯାଇ ସଂଗ୍ରାମୀଙ୍କ ନାମ ଲିପିବଦ୍ଧ କରାଯାଇଥିଲା। ସ୍ୱାଧୀନତାର ଅମୃତ ଯାତ୍ରାରେ ପାପଡ଼ାହାଣ୍ଡିର ଶହୀଦଙ୍କ ତ୍ୟାଗ ଆଜି ବି ସମସ୍ତଙ୍କୁ ଦେଶପ୍ରେମ, ସାହସ ଏବଂ କର୍ତ୍ତବ୍ୟ ପାଳନ ପାଇଁ ପ୍ରେରଣା ଯୋଗାଇ ଆସୁଛି। ଏହି ଅବସରରେ ଭୁବନେଶ୍ୱର ଜୟଦେବ ଭବନଠାରେ ଆଜି ସନ୍ଧ୍ୟାରେ ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ଆୟୋଜିତ ହେବ। କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ କୋରାପୁଟ ଜିଲ୍ଲାର ସାଂସଦ ଓ ବିଧାୟକ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ମାତୃଭୂମି ପାଇଁ ବଳିଦାନ ଦେଇଥିବା ଶହୀଦଙ୍କ ବଳିଦାନ ଓ ଦେଶପ୍ରେମ ସର୍ବଦା ଆଗାମୀ ପିଢ଼ିଙ୍କୁ ପ୍ରେରଣା ଯୋଗାଇବ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଅମର ଶହୀଦମାନଙ୍କ ସ୍ମୃତିଚାରଣ କରିଛନ୍ତି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାର ଯୋଡ଼ାରେ ସର୍ବାଧିକ 168.4 mm ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12 ସୁଦ୍ଧା 623.06 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,75,249 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ଏହି ସମୟ ମଧ୍ୟରେ 8ଟି ଗେଟ୍ ଦେଇ 1,53,158 ଘନଫୁଟ ଜଳ ନିଷ୍କାସିତ ହେଉଛି। ରାଜ୍ୟରେ 9ଟି ସ୍ଥାନରେ ଗତ 24 ଘଣ୍ଟା ମଧ୍ୟରେ 100 ମିଲିମିଟରରୁ ଅଧିକ ବର୍ଷା ହୋଇଯାଇଛି। ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା

ଢେଙ୍କା ସାଳନ୍ଦୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହା ଆଜି ସନ୍ଧ୍ୟା ସୁଦ୍ଧା ହ୍ରାସ ପାଇବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ବୈତରଣୀ ନଦୀରେ ବନ୍ୟା ଯୋଗୁଁ ଅଧିକ କ୍ଷତି ହୋଇଛି। ବରୀ ଆଳି ବିଞ୍ଝାରପୁର ଅଞ୍ଚଳର ଲୋକମାନେ ଏବେ ମଧ୍ୟ ଜଳବନ୍ଦୀ ଅଛନ୍ତି। ବ୍ରାହ୍ମଣୀ ନଦୀର ଜଳସ୍ତର ବିପଦ ସଙ୍କେତ ସ୍ତରରେ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ବୋଲି ଶ୍ରୀ ରାଉତ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର 5ଟି ବ୍ଲକର 63 ଗ୍ରାମ ପଞ୍ଚାୟତ ଓ 149ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଛି। ବର୍ତ୍ତମାନ ସୁଦ୍ଧା 65ଟି କେନ୍ଦ୍ର ମାଧ୍ୟମରେ 10,553 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ପାଇଁ 12ଟି ମେଡିକାଲ ଟିମ୍ ନିୟୋଜିତ ହୋଇଛନ୍ତି। ଏଥିସହ 6ଟି ପଶୁ ଚିକିତ୍ସା ଦଳ ମଧ୍ୟ ନିୟୋଜିତ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍, ସ୍ୱାସ୍ଥ୍ୟସେବା, ପାନୀୟ ଜଳ, ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟକୁ ପ୍ରାଥମିକତା ଦିଆଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ନବରଙ୍ଗପୁର ଜିଲ୍ଲାରେ ଆଜି ବର୍ଷା କମିଥିବାରୁ ବନ୍ୟା ସ୍ଥିତିରେ ସୁଧାର ଆସିଛି। ସମସ୍ତ ନଦୀରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। କୋଷାଗୁମୁଡ଼ା ବ୍ଲକର 8ଟି ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଭଦ୍ରକ ଜିଲ୍ଲା ପୁଲିସ୍ ପକ୍ଷରୁ ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ସାଇବର ଅପରାଧ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଇବର ଥାନା ଅଧିକାରୀ, ଏସ୍ଡିପିଓ ପ୍ରମୁଖ ଯୋଗଦେଇ ଅନ୍ଲାଇନ୍ ବ୍ୟାଙ୍କିଂ ଠକେଇ, ୟୁପିଆଇ ଓ ଓଟିପି ଠକେଇ, ଡିଜିଟାଲ ଆରେଷ୍ଟ ଆଦି ବିଭିନ୍ନ ଦିଗ ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ ହେବା ପାଇଁ ପରାମର୍ଶ ଦେଇଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଳଠାରେ ଜୁନିୟର ରେଡ୍କ୍ରସ ପକ୍ଷରୁ ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା କର୍ମଚାରୀମାନେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବଜ୍ରପାତ ସମୟରେ ନିଜକୁ କିପରି ସୁରକ୍ଷିତ ରଖିବେ ସେଥିପାଇଁ ସଚେତନ କରାଇଥିଲେ। ଏଥିସହ ବଜ୍ରପାତ ସମୟରେ ଜଳାଶୟ, ବିଦ୍ୟୁତ୍ ତାର, ଧାତବ ବସ୍ତୁଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଅଷ୍ଟାଦଶ ଶ୍ରାଦ୍ଧୋତ୍ସବ ପାଳନ କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏହି ଅବସରରେ ଏକ ସଂକୀର୍ତ୍ତନ ଶୋଭାଯାତ୍ରା ଏବଂ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରାରେ 50ରୁ ଅଧିକ ସଂକୀର୍ତ୍ତନ ଦଳ ଓ ସମାଜର ବିଭିନ୍ନ ବର୍ଗର ଲୋକେ ଯୋଗ ଦେଇଥିଲେ। ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସ 2026ରେ ଓଡ଼ିଆ ଖେଳାଳି ଶ୍ରାବଣୀ ନନ୍ଦ ଓ ଅନିମେଶ କୁଜୁର ଭାରତକୁ ପ୍ରତିନିଧିତ୍ୱ କରିବେ। ମହିଳା 400 ମିଟର ରିଲେ ରେସ୍ରେ ଶ୍ରାବଣୀ ଭାଗ ନେଉଥିବା ବେଳେ ଅନିମେଶ ପୁରୁଷ ବିଭାଗର 100 ମିଟର, 200 ମିଟର, ମିକ୍ସଡ 400 ମିଟର ରିଲେ ପ୍ରତିଯୋଗିତାରେ ଭାଗ ନେବେ। ଆସନ୍ତା ମାସ 19 ତାରିଖରୁ ଏସିଆନ୍ ଗେମ୍ସ ଆରମ୍ଭ ହୋଇ ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ସମାଜର ପ୍ରତ୍ୟେକ ନାଗରିକଙ୍କ ପାଖରେ ସରକାରୀ ସେବା ଓ ନ୍ୟାୟ ସୁନିଶ୍ଚିତ ପାଇଁ ସରକାର ସଂକଳ୍ପବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର କଲେ ଶୁଣାଣି। ଶ୍ରାବଣ ମାସ ଶେଷ ସୋମବାରରେ ଜଳଲାଗି ପାଇଁ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼। ପାପଡ଼ାହାଣ୍ଡି ଶହୀଦଙ୍କ ସ୍ମୃତିରେ ଆଜି ପାଳନ କରାଯାଉଛି ଆତ୍ମୋତ୍ସର୍ଗ ଦିବସ। ଏବଂ ଲଘୁଚାପର ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ 6ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର 9ଟି ସ୍ଥାନରେ 100 ମିଲିମିଟରରୁ ଉର୍ଦ୍ଧ୍ୱ ବର୍ଷା ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ଆକାଶବାଣୀ ଭବାନୀପାଟଣା କାର୍ଯ୍ୟକ୍ରମ ଶୁଣୁଥିବା ଆମର ସମସ୍ତ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ତଥା ସାନ୍ଧ୍ୟ ଅଧିବେଶନ। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5ଟା ହେବାକୁ ଯାଉଛି। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର୍ସ ତଥା 1206 କିଲୋ ହର୍ଜ ଓ ଏଫ୍ଏମ୍ରେ 100.3 ମେଗା ହର୍ଜ ଏବଂ ନ୍ୟୁଜେନ୍ AIR ଆପ୍ ମାଧ୍ୟମରେ। ଅଧିବେଶନର ପ୍ରଥମେ ପ୍ରଚାର କରୁଛୁ NCERT CIT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: କହେ,
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ।
0: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ସନ୍ଧ୍ୟାରେ ଯୁବବାଣୀର ସାହିତ୍ୟାୟନ କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ସହ ଆପଣଙ୍କର ସାଥୀ ଶିବଶକ୍ତି ପୁରୋହିତ। ତେବେ ଶ୍ରୋତାବନ୍ଧୁ, ଆଜି ହେଉଛି ଅଗଷ୍ଟ ମାସର 24 ତାରିଖ ସୋମବାର। ଆପଣ ଯେପରି ଚାଳନ୍ତି ସପ୍ତାହର ପ୍ରତ୍ୟେକ ସୋମବାର ଦିନ ଆମ ସମସ୍ତଙ୍କ ପ୍ରିୟ ସାହିତ୍ୟ ପତ୍ରପତ୍ରିକା କାର୍ଯ୍ୟକ୍ରମ ସାହିତ୍ୟାୟନ କାର୍ଯ୍ୟକ୍ରମ ରହିଥାଏ। ହଁ ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମରେ ଆମେ ସାହିତ୍ୟ ସମ୍ପର୍କରେ ଆଲୋଚନା କରିବା ସହ କେବେ କେବେ ଜଣେ ବରିଷ୍ଠ ସାହିତ୍ୟକାରଙ୍କ ସହ ମଧ୍ୟ ସାକ୍ଷାତକାର କରିଥାଉ। ତେବେ ଆସନ୍ତୁ ଆଉ ଡେରି ନ କରି ଆରମ୍ଭ କରିବା ଆଜିର ଏହି ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ସାହିତ୍ୟାୟନ କାର୍ଯ୍ୟକ୍ରମକୁ। ଆଉ ଶୁଣିବା ଆମେ ଆପଣଙ୍କ ପାଇଁ ନେଇ ଆସିଥିବା ସୁନ୍ଦର ସୁନ୍ଦର ମନଛୁଆଁ ଗୀତ ସବୁ। ତେବେ ଶ୍ରୋତାବନ୍ଧୁ, ଭାରତର ସ୍ୱାଧୀନତା ସଂଗ୍ରାମ କେବଳ ଖଣ୍ଡା ବନ୍ଧୁକ ଏବଂ ରାଜନୈତିକ ଆନ୍ଦୋଳନର ଇତିହାସ ନୁହେଁ। ଏହା ଥିଲା ଚିନ୍ତା, ଚେତନା, ଆତ୍ମସମ୍ମାନ ଏବଂ ଜାତୀୟତା ବୋଧର ଏକ ବିରାଟ ଜାଗରଣ। ବ୍ରିଟିଶ ଶାସନ ଭାରତୀୟମାନଙ୍କ ଉପରେ ରାଜନୈତିକ ଏବଂ ଆର୍ଥିକ ଶୋଷଣ କରୁଥିବା ସମୟରେ ଭାରତୀୟ ସାହିତ୍ୟିକମାନେ ନିଜ କଲମକୁ ଏକ ଶକ୍ତିଶାଳୀ ଅସ୍ତ୍ରରେ ପରିଣତ କରିଥିଲେ। ଓଡ଼ିଶାରେ ମଧ୍ୟ କବିତା, ଗଳ୍ପ, ଉପନ୍ୟାସ, ନାଟକ, ପ୍ରବନ୍ଧ, ସମ୍ବାଦପତ୍ର ଏବଂ ଦେଶାତ୍ମକ ବୋଧକ ଗୀତ ମାଧ୍ୟମରେ ଲୋକମନରେ ସ୍ୱାଧୀନତାର ଆକାଂକ୍ଷା ଜାଗ୍ରତ ହୋଇଥିଲା। ବ୍ରିଟିଶମାନେ ଭାରତକୁ କେବଳ ଶାସନ କରୁନଥିଲେ, ସେମାନେ ଭାରତୀୟଙ୍କ ମନରେ ହୀନମନ୍ୟତା ସୃଷ୍ଟି କରିବା ସହିତ ନିଜ ଶାସନକୁ ଶକ୍ତିଶାଳୀ କରିବା ପାଇଁ ଚେଷ୍ଟା କରୁଥିଲେ। ଏହି ସମୟରେ ସାହିତ୍ୟିକମାନେ ଲୋକଙ୍କୁ ବୁଝାଉଥିଲେ ଭାରତ ନିଜର ଭାଷା, ସଂସ୍କୃତି, ଇତିହାସ ଏବଂ ପରମ୍ପରାରେ ଗୌରବମୟ ଦେଶ। ଆଉ ଏହି ସାହିତ୍ୟ ଲୋକଙ୍କ ମନରେ ତିନୋଟି ବଡ଼ ଭାବନା ସୃଷ୍ଟି କରିଥିଲା, ଦେଶପ୍ରେମ, ଆତ୍ମସମ୍ମାନ ଏବଂ ପ୍ରତିରୋଧର ସାହସ। ଜଣେ ଅଶିକ୍ଷିତ ଗ୍ରାମବାସୀ ମଧ୍ୟ ଯେତେବେଳେ ଦେଶାତ୍ମକ ବୋଧକ ଗୀତ ଶୁଣୁଥିଲେ ସେତେବେଳେ ତାଙ୍କ ମନରେ ଦେଶ ପାଇଁ କିଛି କରିବାର ଭାବନା ଜନ୍ମ ନେଉଥିଲା। ଏହି କାରଣରୁ ସାହିତ୍ୟର ପ୍ରଭାବ କେବଳ ଶିକ୍ଷିତ ସମାଜରେ ସୀମିତ ରହିନଥିଲା, ଏହା ଗାଁରୁ ଗାଁ, ଲୋକରୁ ଲୋକଙ୍କ ପାଖକୁ ପହଞ୍ଚାଉଥିଲା। ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ପ୍ରମୁଖ ପ୍ରବର୍ତ୍ତକ ଫକୀର ମୋହନ ସେନାପତି ଓଡ଼ିଆ ଭାଷା ଏବଂ ଜାତିର ସୁରକ୍ଷା ପାଇଁ ଅସାଧାରଣ ଭୂମିକା ନେଇଥିଲେ। ଉନବିଂଶ ଶତାବ୍ଦୀରେ ଓଡ଼ିଆ ଭାଷା ଉପରେ ଯେତେବେଳେ ଅନ୍ୟ ଭାଷାର ପ୍ରଭାବ ଏବଂ ଓଡ଼ିଆକୁ ଅବହେଳା କରିବା ପାଇଁ ପ୍ରବୃତ୍ତି ଦେଖାଦେଇଥିଲା, ସେତେବେଳେ ଫକୀର ମୋହନ ନିଜ ଲେଖା ଏବଂ କାର୍ଯ୍ୟ ମାଧ୍ୟମରେ ଓଡ଼ିଆ ଭାଷାର ସ୍ୱତନ୍ତ୍ରତାକୁ ରକ୍ଷା କରିଥିଲେ। ତାଙ୍କ 6 ମାଣ 8 ଗୁଣ୍ଠ ପରି କୃତିରେ ଜମିଦାରୀ ଶୋଷଣ ଏବଂ ସାଧାରଣ ଲୋକଙ୍କୁ ଦୁର୍ଦ୍ଦର୍ଶା ଚିତ୍ର ଦେଖିବାକୁ ମିଳେ। ଏହିପରି ସାହିତ୍ୟ ଲୋକଙ୍କୁ ନିଜ ଅଧିକାର ଏବଂ ସାମାଜିକ ବାସ୍ତବତା ସମ୍ପର୍କରେ ସଚେତନ କରିଥିଲା। ଭାଷା ଏବଂ ସାହିତ୍ୟର ସୁରକ୍ଷା ମଧ୍ୟ ଓଡ଼ିଆ ଜାତୀୟତାବୋଧକୁ ଶକ୍ତିଶାଳୀ କରିଥିଲା। ସେମିତି କବିବର ରାଧାନାଥ ରାୟଙ୍କ କବିତା ଓଡ଼ିଆଙ୍କ ମନରେ ନୂଆ ଚେତନା ଆଣିଥିଲା। ତାଙ୍କ ସାହିତ୍ୟରେ ଓଡ଼ିଶାର ପ୍ରକୃତି, ଐତିହ୍ୟ ଏବଂ ଗୌରବର ଚିତ୍ର ଥିଲା। ନିଜ ମାଟି ଏବଂ ନିଜ ଜାତି ପ୍ରତି ଗର୍ବବୋଧ ସୃଷ୍ଟି କରିବାରେ ତାଙ୍କ ରଚନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଜାତୀୟ ଚେତନା ପରବର୍ତ୍ତୀ ସମୟରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସହିତ ଯୋଡ଼ି ହୋଇଥିଲା। ନିଜ ମାଟି ପ୍ରତି ଭଲ ପାଇବା ହିଁ ଧୀରେ ଧୀରେ ବିଦେଶୀ ଶାସନ ବିରୋଧରେ ମନୋଭାବ ସୃଷ୍ଟି କରିଥିଲା। ସେମିତି ପଶ୍ଚିମ ଓଡ଼ିଶାର ଗୌରବ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ ମଧ୍ୟ ଲୋକଙ୍କ ମନରେ ନୈତିକତା, ମାନବିକତା ଏବଂ ନିଜ ମାଟି ପ୍ରତି ଭଲ ପାଇବାର ଭାବନାକୁ ଶକ୍ତିଶାଳୀ କରିଥିଲା। ତାଙ୍କ ରଚନାରେ ଓଡ଼ିଆ ମାଟି, ପ୍ରକୃତି, ମାନବୀୟ ମୂଲ୍ୟବୋଧ ଏବଂ ସମାଜର ଚିତ୍ର ପ୍ରକାଶ ପାଇଥିଲା। ସାହିତ୍ୟ ଯେତେବେଳେ ଲୋକଙ୍କୁ ନିଜ ସମାଜ ଏବଂ ନିଜ ପରିଚୟ ସମ୍ପର୍କରେ ସଚେତନ କରେ, ସେତେବେଳେ ସେହି ଚେତନା ଅନ୍ୟାୟ ଏବଂ ପରାଧୀନତା ବିରୋଧରେ ଏକ ମାନସିକ ଶକ୍ତିରେ ପରିଣତ ହୁଏ। ଓଡ଼ିଆ ଜାତୀୟ ଜାଗରଣର ଅନ୍ୟତମ ମହାନ ବ୍ୟକ୍ତିତ୍ୱ ଉତ୍କଳ ଗୌରବ ମଧୁସୂଦନ ଦାସ। ସେ ମୁଖ୍ୟତଃ ଜଣେ ରାଜ

ଏବଂ ଆଇନଜୀବୀ ଭାବରେ ପରିଚିତ ହେଲେ ମଧ୍ୟ ତାଙ୍କର ଲେଖା, ଭାଷଣ ଏବଂ ଜନଜାଗରଣ ଓଡ଼ିଆ ଜାତୀୟ ଚେତନାକୁ ଅତ୍ୟନ୍ତ ଶକ୍ତିଶାଳୀ କରିଥିଲା। ଓଡ଼ିଆ ଭାଷାଭାଷ୍ୟ ଅଞ୍ଚଳଗୁଡ଼ିକୁ ଏକତ୍ରୀ କରି ଏକ ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ତାଙ୍କ ଆନ୍ଦୋଳନ ପରବର୍ତ୍ତୀ ଓଡ଼ିଆ ଜାତୀୟତାର ମୂଳଭିତ୍ତି ତିଆରି କରିଥିଲା। ତାଙ୍କର ପ୍ରସିଦ୍ଧ ଦେଶପ୍ରେମମୟ ଆହ୍ୱାନ ଥିଲା, ଜାତି ନନ୍ଦିଘୋଷ ଚଲାହ ବେଗରେ ଉଡ଼ାଇ ଉତ୍କଳର ବିଜୟ ବଜନ୍ତି। ଏହିପରି ଶବ୍ଦ କେବଳ କବିତା ନୁହେଁ, ଏହା ଥିଲା ଏକ ଜାତିକୁ ଜାଗ୍ରତ କରିବାର ଆହ୍ୱାନ। ସେମିତି ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଏବଂ ସାହିତ୍ୟ ଜଗତରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଭୂମିକା ଅସାଧାରଣ। ସେ ଥିଲେ କବି, ସାମ୍ବାଦିକ, ସମାଜସେବୀ ଏବଂ ସ୍ୱାଧୀନତା ସଂଗ୍ରାମୀ। ତାଙ୍କ ଲେଖାରେ ଦେଶପ୍ରେମ, ତ୍ୟାଗ, ସେବା ଏବଂ ମାନବିକତାର ଆଦର୍ଶ ପ୍ରକାଶ ପାଇଥିଲା। ସେ ଲୋକଙ୍କୁ ବୁଝାଉଥିଲେ ଯେ ଦେଶ କେବଳ ମାଟିର ନାମ ନୁହେଁ, ଦେଶ ହେଉଛି ଦେଶବାସୀ। ତାଙ୍କ ଚିନ୍ତାଧାରାରେ ଦେଶ ସେବା, ମାନବ ସେବା ଏକାକାର ହୋଇଯାଇଥିଲା। ସେ ନିଜେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ଜେଲ୍ ମଧ୍ୟ ଯାଇଥିଲେ। ତେଣୁ ତାଙ୍କ ସାହିତ୍ୟ କେବଳ କଳ୍ପନା ନୁହେଁ, ତାଙ୍କ ଜୀବନ ନିଜେ ଥିଲା ତାଙ୍କର ଲେଖାର ପ୍ରମାଣ। ଗୋପବନ୍ଧୁ ଦାସଙ୍କ ସହିତ ଜଡ଼ିତ ସମାଜ ସମ୍ବାଦପତ୍ର ଓଡ଼ିଶାରେ ଜନସଚେତନତାର ଏକ ବଡ଼ ମାଧ୍ୟମ ହୋଇଥିଲା। ସମ୍ବାଦପତ୍ର ମାଧ୍ୟମରେ ଦେଶର ରାଜନୈତିକ ପରିସ୍ଥିତି, ବ୍ରିଟିଶ ଶାସନର ଅନ୍ୟାୟ ଏବଂ ଜାତୀୟ ଆନ୍ଦୋଳନର ଖବର ଲୋକଙ୍କ ପାଖରେ ପହଞ୍ଚୁଥିଲା। ସେ ସମୟରେ ଛାପା ଅକ୍ଷରର ଶକ୍ତି ବହୁତ ବଡ଼ ଥିଲା। ଗୋଟିଏ ଖବର ବା ଗୋଟିଏ ଲେଖା ହଜାର ହଜାର ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିପାରୁଥିଲା। ଏହି କାରଣରୁ ବ୍ରିଟିଶ ସରକାର ଜାତୀୟତାବାଦୀ ସମ୍ବାଦପତ୍ର ଏବଂ ଲେଖକଙ୍କମାନଙ୍କ ଉପରେ ନଜର ରଖୁଥିଲା। ସେମିତି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ଓଡ଼ିଆ ଜାତୀୟ ଚେତନାର ଏକ ଅମର ପ୍ରତୀକ। ଗୀତଟି ଓଡ଼ିଆ ଲୋକଙ୍କ ମନରେ ନିଜ ମାଟି, ନିଜ ଭାଷା ପ୍ରତି ଗର୍ବ ଏବଂ ଭଲ ପାଇବା ସୃଷ୍ଟି କରିଥିଲା। ସେହିପରି ଦେଶାତ୍ମକ ବୋଧକ ଗୀତ ଗାଁର ଯେଉଁ ପାର୍ଟିଠାରୁ ଆରମ୍ଭ କରି ସଭା ସମିତି ପର୍ଯ୍ୟନ୍ତ ଲୋକଙ୍କୁ ଏକତ୍ର କରୁଥିଲା। ଗୀତ ଏବଂ କବିତାର ଏକ ବିଶେଷ ଶକ୍ତି ଥିଲା, ଏହାକୁ ପଢ଼ିବା ଦରକାର ନଥିଲା, ଶୁଣିଲେ ମଧ୍ୟ ମନରେ ଗଭୀର ଛାପ ପଡ଼ୁଥିଲା। ଓଡ଼ିଶାରେ ସାହିତ୍ୟ ଏବଂ ସ୍ୱାଧୀନତା ସଂଗ୍ରାମ ଅଲଗା ଅଲଗା ଧାରା ନଥିଲା। ଅନେକ ସାହିତ୍ୟିକ ନିଜେ ଆନ୍ଦୋଳନରେ ଯୋଗ ଦେଇଥିଲେ, କାରାବରଣ କରିଥିଲେ ଏବଂ ବ୍ରିଟିଶ ଶାସନର ଦମନକୁ ସହିଥିଲେ। ସେମିତି ସଚ୍ଚିଦାନନ୍ଦ ରାଉତରାୟଙ୍କ କବିତାରେ ମଧ୍ୟ ପରବର୍ତ୍ତୀ ସମୟରେ ଶୋଷିତ ମଣିଷ ଏବଂ ପ୍ରତିବାଦର ସ୍ୱର ଶକ୍ତିଶାଳୀ ହୋଇଥିଲା। ସେହିପରି ନୀଳକଣ୍ଠ ଦାସ, କୃପାସିନ୍ଧୁ ମିଶ୍ର ଏବଂ ଅନ୍ୟାନ୍ୟ ଜାତୀୟତାବାଦୀ ଚିନ୍ତକ ଏବଂ ଲେଖକମାନେ ଶିକ୍ଷା, ଭାଷା, ସମାଜ ସଂସ୍କାର ଏବଂ ଦେଶପ୍ରେମର ଚେତନା ପ୍ରସାରରେ ଅବଦାନ କରିଥିଲେ। ସ୍ୱାଧୀନତା ଆନ୍ଦୋଳନ କେବଳ ପୁରୁଷ ସାହିତ୍ୟିକମାନେ ନୁହେଁ, ମହିଳାମାନେ ମଧ୍ୟ ନିଜର ଲେଖା, ଗୀତ ଏବଂ ସାମାଜିକ କାର୍ଯ୍ୟ ମାଧ୍ୟମରେ ଜନସଚେତନତା ବଢ଼ାଇଥିଲେ। ଓଡ଼ିଶାରେ ରମାଦେବୀ ଚୌଧୁରୀଙ୍କ ପରି ମହିଳା ସଂଗ୍ରାମୀମାନେ ଗାଁ ଗାଁକୁ ଯାଇ ଲୋକଙ୍କୁ ଜାତୀୟ ଆନ୍ଦୋଳନ ସହିତ ଯୋଡ଼ିଥିଲେ। ଏହା ସହିତ ଲୋକଗୀତ, ପାଲା, ଦାସକାଠିଆ, ଯାତ୍ରା ଓ ନାଟକ ମଧ୍ୟ ଜନଜାଗରଣର ମାଧ୍ୟମ ହୋଇଥିଲା। ଯେଉଁଠାରେ ସମ୍ବାଦପତ୍ର ପହଞ୍ଚି ପାରୁନଥିଲା, ସେଠାରେ ଗୀତ ଏବଂ ଲୋକକଳା ପହଞ୍ଚୁଥିଲା। ତେଣୁ ସ୍ୱାଧୀନତାର ବାର୍ତ୍ତା ଶିକ୍ଷିତ ସହର ସମାଜରୁ ବାହାରି ଗ୍ରାମୀଣ ଭାରତର ହୃଦୟକୁ ପହଞ୍ଚାଇଥିଲା। 1930 ମହାତ୍ମା ଗାନ୍ଧୀଙ୍କ ଲୁଣ ସତ୍ୟାଗ୍ରହ ଦେଶବ୍ୟାପୀ ଆନ୍ଦୋଳନର ରୂପ ନେଇଥିଲା। ଓଡ଼ିଶାରେ ଇଞ୍ଚୁଡ଼ି ଲୁଣ ସତ୍ୟାଗ୍ରହର ଏକ ପ୍ରମୁଖ କେନ୍ଦ୍ର ଥିଲା। ଏହି ସମୟରେ ଦେଶପ୍ରେମମୟ କବିତା, ଗୀତ, ଭାଷଣ ଏବଂ ପତ୍ରପତ୍ରିକା ଲୋକଙ୍କୁ ଆନ୍ଦୋଳନ ସହିତ ଯୋଡ଼ିବାରେ ସାହାଯ୍ୟ କରିଥିଲା। ଏକ ଅନ୍ୟାୟ ଆଇନକୁ ବିରୋଧ କରିବା ପାଇଁ ହଜାର ହଜାର ସାଧାରଣ ଲୋକ ଯେତେବେଳେ ରାସ୍ତାକୁ ବାହାରିଲେ, ସେମାନଙ୍କ ପଛରେ ଥିଲା କେବଳ ରାଜନୈତିକ ନେତୃତ୍ୱ ନୁହେଁ, ଥିଲା ବର୍ଷ ବର୍ଷ ଧରି ଗଢ଼ି ଉଠିଥିବା ଜାତୀୟ ଚେତନା। ବ୍ରିଟିଶ ସରକାର ଜାଣିଥିଲା ଯେ ଏକ ବନ୍ଧୁକ ଜଣେ ବ୍ୟକ୍ତିକୁ ଆହତ କରିପାରେ, କିନ୍ତୁ ଏକ ଶକ୍ତିଶାଳୀ ଚିନ୍ତାଧାରା ଲକ୍ଷ ଲକ୍ଷ ଲୋକଙ୍କ ମନକୁ ବଦଳାଇ ଦେଇପାରେ। ସେଥିପାଇଁ ବ୍ରିଟିଶ ଶାସନ ସମୟରେ ସମ୍ବାଦପତ୍ର ଏବଂ ପ୍ରକାଶନ ଉପରେ ବିଭିନ୍ନ ଆଇନ ଏବଂ ନିୟନ୍ତ୍ରଣ ଲାଗୁ କରାଯାଇଥିଲା। ଜାତୀୟତାବାଦୀ ଲେଖାକୁ ନେଇ ସମ୍ପାଦକ, ସାମ୍ବାଦିକ ଏବଂ ଲେଖକମାନେ ମାମଲା ଏବଂ କାରାଦଣ୍ଡର ସମ୍ମୁଖୀନ ହୋଇଥିଲେ, କାରଣ ସେମାନଙ୍କ କଲମ ଲୋକଙ୍କ ମନରେ ଏକ ମହାନ ପ୍ରଶ୍ନ ଜାଗ୍ରତ କରୁଥିଲା ଯେ ଦେଶ ଆମର, ତାହାର ଶାସନ ଆମ ହାତରେ କାହିଁକି ନଥିବ। ଏହି ପ୍ରଶ୍ନ ହିଁ ବ୍ରିଟିଶ ସାମ୍ରାଜ୍ୟ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା। ଓଡ଼ିଆ ସାହିତ୍ୟ ସିଧାସଳଖ ଭାବରେ ବ୍ରିଟିଶ ସେନାକୁ ପରାସ୍ତ କରିନଥିଲା, କିନ୍ତୁ ଏହା ତାହାଠାରୁ ମଧ୍ୟ ବଡ଼ କାମ କରିଥିଲା। ଏହା ଭାରତୀୟମାନଙ୍କ ମନକୁ ସ୍ୱାଧୀନ କରିଥିଲା। ଏକ ପରାଧୀନ ମଣିଷ ପ୍ରଥମେ ନିଜ ମନରେ ସ୍ୱାଧୀନ ହୋଇଥାଏ, ତାପରେ ସେ ନିଜ ଅଧିକାର ପାଇଁ ଲଢ଼ିଥାଏ। ସାହିତ୍ୟ ସେହି ମାନସିକ ସ୍ୱାଧୀନତାର ବୀଜ ବପନ କରିଥିଲା। କବିତା ଦେଇଥିଲା ଭାବନା, ଉପନ୍ୟାସ ଦେଇଥିଲା ସାମାଜିକ ଚେତନା, ସମ୍ବାଦପତ୍ର ଦେଇଥିଲା ଖବର ଏବଂ ରାଜନୈତିକ ସଚେତନତା, ଗୀତ ଦେଇଥିଲା ଉତ୍ସାହ ଓ ସାହିତ୍ୟିକଙ୍କ ଜୀବନ ଦେଇଥିଲା ତ୍ୟାଗର ଉଦାହରଣ। ଭାରତର ସ୍ୱାଧୀନତା 1947 ଆସିଥିଲା, କିନ୍ତୁ ତାହାର ଭିତ୍ତି ବହୁ ପୂର୍ବରୁ ଭାରତୀୟଙ୍କ ମନରେ ତିଆରି

ହୋଇଥିଲା। ସେ ମାନସିକ ବିପ୍ଳବର ଏକ ମହାନ ଶକ୍ତି ଥିଲା ସାହିତ୍ୟ। ଓଡ଼ିଆ ଭାଷା ଏବଂ ସାହିତ୍ୟ ଓଡ଼ିଆ ଲୋକଙ୍କୁ ନିଜ ମାଟି, ନିଜ ଭାଷା, ନିଜ ଐତିହ୍ୟ ଏବଂ ନିଜ ଅଧିକାର ପାଇଁ ସଚେତନ କରିଥିଲା। ଫକୀରମୋହନ ସେନାପତିଙ୍କଠାରୁ ଆରମ୍ଭ କରି ରାଧାନାଥ ରାୟ, ଗଙ୍ଗାଧର ମେହେରଙ୍କଠାରୁ ମଧୁସୂଦନ ଦାସ, ଗୋପବନ୍ଧୁ ଦାସଙ୍କଠାରୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଅନେକ ମହାନ ବ୍ୟକ୍ତିଙ୍କ ନିଜ ଲେଖା, କଲମ, କବିତା, ଗୀତ, ସମ୍ବାଦପତ୍ର ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ଜାତୀୟ ଚେତନାର ଦୀପ ଜଳାଇଥିଲେ। ତେଣୁ ଭାରତର ସ୍ୱାଧୀନତା ଇତିହାସକୁ ଯଦି ଆମେ କେବଳ ଯୁଦ୍ଧ, ଆନ୍ଦୋଳନ ଏବଂ ରାଜନୈତିକ ନେତାଙ୍କର ଇତିହାସ ଭାବରେ ଦେଖିବା, ତେବେ ତାହା ଅସମ୍ପୂର୍ଣ୍ଣ ରହିବ। କାରଣ ସ୍ୱାଧୀନତା ଯୁଦ୍ଧ ରାସ୍ତାରେ ଯେତିକି ଲଢ଼ାଯାଇଥିଲା, ମଣିଷର ମନ ଚେତନା ଭିତରେ ମଧ୍ୟ ସେତିକି ଲଢ଼ାଯାଇଥିଲା। କଲମ ଥିଲା ସେ ଯୁଦ୍ଧର ଅସ୍ତ୍ର, ସାହିତ୍ୟ ଥିଲା ତାହାର ସ୍ୱର, ଆଉ ଜାତୀୟ ଚେତନା ଥିଲା ତାହାର ଶକ୍ତି।

ତେବେ ଶ୍ରୋତାବନ୍ଧୁ, ଆପଣମାନେ ଜାଣନ୍ତି ଆମେ ସ୍ୱାଧୀନତା ମାସ ଅବସରରେ ପ୍ରତିଦିନ ଆମ ଦେଶର ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ବିଭିନ୍ନ ଐତିହାସିକ ଘଟଣା, ଆନ୍ଦୋଳନ ଏବଂ ସଂଗ୍ରାମର କାହାଣୀ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନା କରିଆସୁଛୁ। ଦେଶକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ଅସଂଖ୍ୟ ଦେଶବାସୀଙ୍କ ତ୍ୟାଗ, ସଂଘର୍ଷ ଏବଂ ବଳିଦାନର ଗାଥା ଆମେ ଜାଣୁଛୁ, ଶୁଣୁଛୁ ଏବଂ ସ୍ମରଣ କରୁଛୁ। ଏହି ଧାରାରେ ଆଜି ଆମେ ଜାଣିବା ଏକ ଐତିହାସିକ ଗଣ ଆନ୍ଦୋଳନ ବିଷୟରେ, ସବିନୟ ଅବଜ୍ଞା ଆନ୍ଦୋଳନ। 1930 ଆରମ୍ଭ ହୋଇ 1934 ପର୍ଯ୍ୟନ୍ତ ଚାଲିଥିବା ଏହି ଆନ୍ଦୋଳନ ବ୍ରିଟିଶ ଶାସନର ଅନ୍ୟାନ୍ୟ ପୂର୍ଣ୍ଣ ଆଇନ ଏବଂ କର ବ୍ୟବସ୍ଥା ବିରୋଧରେ ଭାରତୀୟ ଜନତାଙ୍କ ଏକ ବ୍ୟାପକ ଏବଂ ଅହିଂସାପୂର୍ଣ୍ଣ ପ୍ରତିରୋଧ ଥିଲା। ତେବେ କ'ଣ ଥିଲା ଏହି ଆନ୍ଦୋଳନର ପୃଷ୍ଠଭୂମି, କାହିଁକି ଗାନ୍ଧିଜୀ ଲୁଣକୁ ଏହି ସଂଗ୍ରାମର ଅସ୍ତ୍ର କରିଥିଲେ ଏବଂ କିପରି ଏହା ସାରା ଦେଶରେ ଏକ ବିଶାଳ ଜନ ଆନ୍ଦୋଳନର ରୂପ ନେଇଥିଲା, ଆସନ୍ତୁ ଆଜିର କାର୍ଯ୍ୟକ୍ରମରେ ଜାଣିବା ସେହି ସଂଗ୍ରାମର ସମ୍ପୂର୍ଣ୍ଣ କାହାଣୀ। ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ସବିନୟ ଅବଜ୍ଞା ଆନ୍ଦୋଳନ ବା ସିଭିଲ ଡିସୋବିଡିଏନ୍ସ ମୁଭମେଣ୍ଟ ଏକ ଐତିହାସିକ ଏବଂ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। 1930 ପର୍ଯ୍ୟନ୍ତ ଚାଲିଥିବା ଏହି ଆନ୍ଦୋଳନ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ବ୍ରିଟିଶ ଉପନିବେଶିକ ଶାସନ ବିରୋଧରେ ଏକ ବ୍ୟାପକ ଗଣପ୍ରତିରୋଧର ରୂପ ନେଇଥିଲା। ଏହାର ମୂଳ ଲକ୍ଷ୍ୟ ଥିଲା ଅନ୍ୟାନ୍ୟ ପୂର୍ଣ୍ଣ ବ୍ରିଟିଶ ଆଇନ, କର ଏବଂ ଉପନିବେଶିକ ନୀତିକୁ ଅହିଂସା ଉପାୟରେ ଅମାନ୍ୟ କରିବା ଏବଂ ସ୍ୱରାଜ୍ୟ ପ୍ରାପ୍ତି ପାଇଁ ଜନସାଧାରଣଙ୍କୁ ଏକତ୍ର କରିବା। 1929 ଲାହୋର କଂଗ୍ରେସ ଅଧିବେଶନରେ ଜବାହରଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ ପୂର୍ଣ୍ଣ ସ୍ୱରାଜ୍ୟକୁ ଭାରତୀୟ ଜାତୀୟ କଂଗ୍ରେସର ଲକ୍ଷ୍ୟ ଭାବରେ ଗ୍ରହଣ କରାଗଲା। ଏହି ସମୟରେ ବ୍ରିଟିଶ ସରକାରଙ୍କ ଅନ୍ୟପୂର୍ଣ୍ଣ କର ବ୍ୟବସ୍ଥା, ଅର୍ଥନୈତିକ ଶୋଷଣ, ଭାରତୀୟ ଶିଳ୍ପର ଅବନତି ଏବଂ ଦମନମୂଳକ ଆଇନ ବିରୋଧରେ ଜନମନରେ ଅସନ୍ତୋଷ ବଢ଼ିଚାଲିଥିଲା। ଗାନ୍ଧିଜୀ ବୁଝିଥିଲେ ଯେ ଏକ ସାଧାରଣ ଏବଂ ସମସ୍ତଙ୍କୁ ସ୍ପର୍ଶ କରୁଥିବା ବିଷୟକୁ ନେଇ ଗଣ ଆନ୍ଦୋଳନ ଆରମ୍ଭ କଲେ ଦେଶର ସାଧାରଣ ଲୋକଙ୍କୁ ସଂଗଠିତ କରିବା ସହଜ ହେବ। ଗାନ୍ଧିଜୀ ବ୍ରିଟିଶ ସରକାରଙ୍କ ଲୁଣ ଆଇନକୁ ଆନ୍ଦୋଳନର ପ୍ରମୁଖ ପ୍ରତୀକ ଭାବରେ ବାଛିଥିଲେ। ଲୁଣ ଭଳି ଏକ ମୌଳିକ ଦ୍ରବ୍ୟ ଉପରେ ବ୍ରିଟିଶ ସରକାରର କର ଲଗାଯାଇଥିଲା ଏବଂ ଭାରତୀୟମାନଙ୍କୁ ସ୍ୱାଧୀନ ଭାବରେ ଲୁଣ ତିଆରି କରିବାକୁ ଅନୁମତି ନଥିଲା। ଗାନ୍ଧିଜୀ ଏହି ଆଇନକୁ ଅନ୍ୟାୟର ପ୍ରତୀକ ଭାବରେ ଦେଖିଥିଲେ। 1930 ମାର୍ଚ୍ଚ ମାସର 12 ଗାନ୍ଧିଜୀ ଗୁଜରାଟର ସାବରମତୀ ଆଶ୍ରମରୁ ପ୍ରାୟ 78 ଜଣ ସତ୍ୟାଗ୍ରହୀଙ୍କ ସହ ଦାଣ୍ଡିଯାତ୍ରା ଆରମ୍ଭ କରିଥିଲେ। ପ୍ରାୟ 240 ମାଇଲ ଯାତ୍ରା କରି ସେମାନେ ଏପ୍ରିଲ ମାସର 6 ଦାଣ୍ଡି ସମୁଦ୍ର ତଟ ପହଞ୍ଚିଥିଲେ। ସେଠାରେ ଗାନ୍ଧିଜୀ ସମୁଦ୍ରରୁ ଲୁଣ ତିଆରି କରି ବ୍ରିଟିଶ ଲୁଣ ଆଇନକୁ ଅବଜ୍ଞା କରିଥିଲେ। ଏହି ଘଟଣା ସାରା ଦେଶରେ ସବିନୟ ଅବଜ୍ଞା ଆନ୍ଦୋଳନର ଶୁଭାରମ୍ଭ ପ୍ରତୀକ ହୋଇଥିଲା। ଦାଣ୍ଡିଯାତ୍ରା ପରେ ଆନ୍ଦୋଳନ ଦ୍ରୁତଗତିରେ ସମଗ୍ର ଭାରତରେ ବ୍ୟାପିଗଲା। ଲୋକମାନେ ବ୍ରିଟିଶ ଆଇନ ଅମାନ୍ୟ କରିବା, ଲୁଣ ତିଆରି କରିବା, ବିଦେଶୀ ବସ୍ତ୍ର ବର୍ଜନ କରିବା, ମଦ ଦୋକାନ ସମ୍ମୁଖରେ ପ୍ୟାକେଟିଂ କରିବା ଏବଂ ସରକାରୀ କର ଦେବାକୁ ପ୍ରତିରୋଧ କରିବା ଭଳି କାର୍ଯ୍ୟରେ ଯୋଗ ଦେଲେ। କୃଷକମାନେ କେତେକ ଅଞ୍ଚଳରେ ଅନ୍ୟାୟ ଭୂମିକର ଏବଂ ରାଜସ୍ୱ ଦେବାକୁ ବିରୋଧ କରିଥିଲେ। ବ୍ୟବସାୟୀମାନେ ବିଦେଶୀ ସାମଗ୍ରୀ ବର୍ଜନ କରି ସ୍ୱଦେଶୀ ସାମଗ୍ରୀ ବ୍ୟବହାରକୁ ସମର୍ଥନ କଲେ। ଛାତ୍ର, ଶ୍ରମିକ, ମହିଳା ଏବଂ ସାଧାରଣ ଲୋକମାନେ ମଧ୍ୟ ବହୁ ସଂଖ୍ୟାରେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହି ଆନ୍ଦୋଳନରେ ଏକ ବିଶେଷ ଦିଗ ଥିଲା ମହିଳାମାନଙ୍କର ବ୍ୟାପକ ଅଂଶଗ୍ରହଣ। ସରୋଜିନୀ ନାଇଡୁ, କମଳା ନେହେରୁ, କସ୍ତୁରବା ଗାନ୍ଧୀଙ୍କ ସମେତ ଅନେକ ମହିଳା ଆନ୍ଦୋଳନରେ ସକ୍ରିୟ ଦେଇଥିଲେ। ସେମାନେ ବିଦେଶୀ ବସ୍ତ୍ର ଏବଂ ମଦ ଦୋକାନ ବିରୋଧରେ ପ୍ୟାକେଟିଂ କରିଥିଲେ ଏବଂ ସତ୍ୟାଗ୍ରହରେ ଅଂଶଗ୍ରହଣ କରି ଗିରଫ ମଧ୍ୟ ହୋଇଥିଲେ। ଏହା ଭାରତୀୟ ମହିଳାମାନଙ୍କର ସାର୍ବଜନୀନ ରାଜନୈତିକ ଜୀବନରେ ଅଂଶଗ୍ରହଣକୁ ଏକ ନୂଆ ଦିଗ ଦେଇଥିଲା। ଏହି ଆନ୍ଦୋଳନ ବ୍ୟାପକତା ଦେଖି ବ୍ରିଟିଶ ସରକାର କଠୋର ଦମନ ନୀତି ଗ୍ରହଣ କଲା। ହଜାର ହଜାର ସତ୍ୟାଗ୍ରହୀଙ୍କୁ ଗିରଫ କରାଗଲା। ସଭା, ମିଟିଂ ଏବଂ ପ୍ରଦର୍ଶନ ଉପରେ ନିଷେଧ ଲଗାଯାଇଥିଲା। ତଥାପି ଭାରତୀୟମାନଙ୍କର ଅହିଂସାପୂର୍ଣ୍ଣ ପ୍ରତିରୋଧ ଜାରି ରହିଥିଲା। ଧର୍ଷାନା ଲୁଣ କାରଖାନା ଅଭିମୁଖେ ସତ୍ୟାଗ୍ରହୀମାନଙ୍କ ଆନ୍ଦୋଳନ ବ୍ରିଟିଶ ଦମନର ଏକ ଉଲ୍ଲେଖନୀୟ ଉଦାହରଣ ହୋଇଥିଲା। 1931 ରାଜନୈତିକ ପରିସ୍ଥିତିରେ କିଛି ପରିବର୍ତ୍ତନ ଆସିଲା। ଗାନ୍ଧିଜୀ ଏବଂ ଭାଇସରୟ ଲର୍ଡ ଇରୱିନ୍ଙ୍କ ମଧ୍ୟରେ ଆଲୋଚନା ହୋଇ ଗାନ୍ଧି ଇରୱିନ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହାପରେ କଂଗ୍ରେସ ସବିନ ଅବଜ୍ଞା ଆନ୍ଦୋଳନକୁ ସାମୟିକ ଭାବରେ ସ୍ଥଗିତ କରିଥିଲା ଏବଂ ଗାନ୍ଧିଜୀ ଲଣ୍ଡନରେ ଅନୁଷ୍ଠିତ ଦ୍ୱିତୀୟ ଗୋଲମେଜ ସମ୍ମିଳନୀରେ ଯୋଗ ଦେଇଥିଲେ। କିନ୍ତୁ ସମ୍ମିଳନୀରୁ ଭାରତର ସ୍ୱରାଜ୍ୟ ସମ୍ପର୍କରେ ଆଶାଜନକ ସମାଧାନ ମିଳିଲା ନାହିଁ। ଭାରତ ଫେରିବା ପରେ ଗାନ୍ଧିଜୀ ପୁଣି ଆନ୍ଦୋଳନ ଆରମ୍ଭ କରିଥିଲେ। 1932 ସବିନୟ ଅବଜ୍ଞା ଆନ୍ଦୋଳନ ପୁନର୍ବାର ଆରମ୍ଭ ହୋଇଥିଲା। ଏଥର

ବ୍ରିଟିଶ ସରକାର ଆହୁରି କଠୋରତମ ନୀତି ଗ୍ରହଣ କଲା। ଗାନ୍ଧିଜୀଙ୍କ ସମେତ ବହୁ କଂଗ୍ରେସ ନେତାଙ୍କୁ ଗିରଫ କରାଗଲା। ଦୀର୍ଘ ସମୟ ଧରି ଦମନ, ଗିରଫ ଏବଂ ସଂଗଠନଗତ ଅସୁବିଧା ଯୋଗୁଁ ଆନ୍ଦୋଳନର ତୀବ୍ରତା ଧୀରେ ଧୀରେ କମିଲା। ଶେଷରେ 1934 ଗାନ୍ଧିଜୀ ସବିନୟ ଅବଜ୍ଞା ଆନ୍ଦୋଳନକୁ ଔପଚାରିକ ଭାବରେ ପ୍ରତ୍ୟାହାର କରିଥିଲେ। ସବିନୟ ଅବଜ୍ଞା ଆନ୍ଦୋଳନ ତତ୍କାଳୀନ ଭାବରେ ଭାରତକୁ ସ୍ୱାଧୀନତା ଦେଇପାରିନଥିଲେ ମଧ୍ୟ ଏହାର ପ୍ରଭାବ ଅତ୍ୟନ୍ତ ଗଭୀର ଥିଲା। ପ୍ରଥମତଃ ଏହା ବ୍ରିଟିଶ ଶାସନର ନୈତିକ ଏବଂ ରାଜନୈତିକ ଭିତ୍ତିକୁ ଚ୍ୟାଲେଞ୍ଜ କରିଥିଲା। ଦ୍ୱିତୀୟତଃ ଏହା ସ୍ୱାଧୀନତା ଆନ୍ଦୋଳନକୁ ସହରରୁ ଗାଁ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ନେଇଯାଇଥିଲା। ତୃତୀୟତଃ ମହିଳା, କୃଷକ, ଶ୍ରମିକ, ଛାତ୍ର ଏବଂ ବ୍ୟବସାୟୀଙ୍କ ସହଭାଗିତା ଜାତୀୟ ଆନ୍ଦୋଳନକୁ ଏକ ବ୍ୟାପକ ଗଣ ଆନ୍ଦୋଳନରେ ପରିଣତ କରିଥିଲା। ଏହା ସହିତ ସ୍ୱଦେଶୀ ଏବଂ ଦେଶୀୟ ଶିଳ୍ପ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଥିଲା। ଅହିଂସା ଏବଂ ସତ୍ୟାଗ୍ରହ ଭଳି ଗାନ୍ଧୀୟ ଆଦର୍ଶ ମଧ୍ୟ ଅଧିକ ଲୋକପ୍ରିୟ ହୋଇଥିଲା। 1930-1934 ସବିନୟ ଅବଜ୍ଞା ଆନ୍ଦୋଳନ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏକ ମହାନ ଗଣପ୍ରତିରୋଧ ଥିଲା। ଲୁଣ ଆଇନ ଭଳି ଏକ ସାଧାରଣ ଏବଂ ଦୈନନ୍ଦିନ ଜୀବନ ସହ ଜଡ଼ିତ ବିଷୟକୁ ଆଧାର କରି ଗାନ୍ଧିଜୀ ବ୍ରିଟିଶ ଶାସନ

ଏହା ସହିତ ସ୍ୱଦେଶୀ ଏବଂ ଦେଶୀୟ ଶିଳ୍ପ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଥିଲା। ଅହିଂସା ଏବଂ ସତ୍ୟାଗ୍ରହ ଭଳି ଗାନ୍ଧୀ ଆଦର୍ଶ ମଧ୍ୟ ଅଧିକ ଲୋକପ୍ରିୟ ହୋଇଥିଲା। 1930-1934 ସବିନ ଅବଜ୍ଞା ଆନ୍ଦୋଳନ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏକ ମହାନ ଗଣପ୍ରତିରୋଧ ଥିଲା। ଲୁଣ ଆଇନ ଭଳି ଏକ ସାଧାରଣ ଏବଂ ଦୈନନ୍ଦିନ ଜୀବନ ସହ ଜଡ଼ିତ ବିଷୟକୁ ଆଧାର କରି ଗାନ୍ଧିଜୀ ବ୍ରିଟିଶ ଶାସନର ଅନେକ ସାଧାରଣ ଲୋକଙ୍କ ସମ୍ମୁଖରେ ଆଣିଥିଲେ। ଲୋକମାନେ ଆଇନ ଏବଂ କର ବ୍ୟବସ୍ଥା ବିରୋଧରେ ଅହିଂସାପୂର୍ଣ୍ଣ ଭାବରେ ପ୍ରତିରୋଧ କରି ନିଜର ରାଜନୈତିକ ସଚେତନତାର ପରିଚୟ ଦେଇଥିଲେ। ଏହି ଆନ୍ଦୋଳନ ବ୍ରିଟିଶ ସରକାରକୁ ବୁଝାଇ ଦେଇଥିଲା ଯେ ଭାରତୀୟ ଜନତା ଆଉ ଔପନିବେଶିକ ଶାସନକୁ ନିରବ ଭାବରେ ଗ୍ରହଣ କରିବେ ନାହିଁ। ପରବର୍ତ୍ତୀ ସ୍ୱାଧୀନତା ସଂଗ୍ରାମ, ବିଶେଷ କରି ଭାରତ ଛାଡ଼ ଆନ୍ଦୋଳନ ଏହା ଏକ ଦୃଢ଼ ଭିତ୍ତି ସୃଷ୍ଟି କରିଥିଲା। ତେଣୁ ଭାରତର ସ୍ୱାଧୀନତା ପଥରେ ସବିନ ଅବଜ୍ଞା ଆନ୍ଦୋଳନର ଅବଦାନ ଚିରସ୍ମରଣୀୟ।

ତେବେ ଶ୍ରୋତାବନ୍ଧୁ, ଆଜିର ଏହି ସାହିତ୍ୟୟନ କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ହେବ। ସମୟ ଇସାରା ଦେଉଛି ଆଜିର ଏହି ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ରୂପରେ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣା ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବନୀ ପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆମକୁ ଆପଣ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଲେଖି ଜଣାଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଆଉ ଥରେ କହି ରଖୁଛୁ 8895994143। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ଚିଠି ଏବଂ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲୁ। ପରବର୍ତ୍ତୀ କାର୍ଯ୍ୟକ୍ରମମାନଙ୍କରେ ପୁଣି ଥରେ ଭେଟ ହେବା। ସେ ଯାଏ ଆମକୁ ବିଦାୟ ଦିଅନ୍ତୁ। ଆଜିର ଯୁବବାଣୀ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କ ରେଡ଼ିଓ ସାଥୀ ଶିବଶକ୍ତି ପୁରୋହିତ। ରହୁଛି, ନମସ୍କାର।

ପ୍ରଚାରକଲୁ ଯୁବଶ୍ରୋତା ବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଆଜି ଏଥିରେ ଶୁଣିଲେ ସାପ୍ତାହିକ ସାହିତ୍ୟ ପତ୍ରିକା ବିଶେଷ ସାହିତ୍ୟାୟନ ଆକାଶବାଣୀ ଭବାନୀ ପାଟଣା। ଶ୍ରୋତାବନ୍ଧୁ, ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର୍ସ ତଥା 1206 କିଲୋହର୍ଜ ଓ ଏଫ୍ଏମ୍ରେ 100.3 MHz ଏବଂ ନ୍ୟୁଜେନ୍ AIR ଆପ୍ ମାଧ୍ୟମରେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 6:00 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣରେ ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ହେଲେ ରୂପ ଜୋହରି, କୁନାଲ ଓ ଉଦିତ ନାରାୟଣ। ଆଞ୍ଚଳିକ ଗୀତକ୍ରମରେ ଶୁଣିବେ ସମ୍ବଲପୁରୀ ଗୀତ। ରାତି 8:15 ଶିଳ୍ପୀ କ୍ରିଷ୍ଣା ପଟେଲଙ୍କ କଣ୍ଠରୁ। ରାତି 8:30 ସ୍ପୋର୍ଟସ୍ କାନ୍। ରାତି 9:15 ସ୍ପଟଲାଇଟ୍ ଏବଂ ରାତି 9:30 ପବ୍ଲିକ୍ ସ୍ପିକ୍। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ପ୍ରଚାର କରିବୁ ଓଡ଼ିଆରେ ନାଟକ ଭିନ୍ନ ଏକ ଦଧିଚି, ନାଟ୍ୟ ରଚନା ଓ ପ୍ରଯୋଜନା ରମାପଦ ନନ୍ଦ। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ରାତି 10:30 ପ୍ରଚାର କରିବୁ ସୁଶ୍ରୀ ସିଦ୍ଧେଶ୍ୱରୀ ଦେବୀଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପରିବେଷଣ କରିବେ ରାଗ ଠୁମରି ଖମାଜ ଓ ରାଗ ଝିଞ୍ଝୋଟି। ଏଥର ଆସନ୍ତାକାଲିର ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆସନ୍ତାକାଲି ପ୍ରଥମ ଅଧିବେଶନରେ ସକାଳ 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଉପେନ୍ଦ୍ର କୁମାର ମିଶ୍ର, ଇତିଶ୍ରୀ ବେହେରା, କାଶୀନାଥ ପୂଜା ପଣ୍ଡା, ଅର୍ଜୁନ ଚରଣ ସାମଲ ଓ ରୀତା ମିଶ୍ର। ସକାଳ 6:30 ରହିଛି ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନାରେ ସଚ୍ଚିଦାନନ୍ଦ ମଲ୍ଲିକ। ସକାଳ 6:35 ଶୁଣିପାରିବେ ଅତିବଳି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ। ସକାଳ 7:25 ରହିଛି ଓଡ଼ିଆରେ ଆଲୋଚନା, ଏଥିରେ ଶୁଣିବେ ଗଙ୍ଗାଧରଙ୍କ କାବ୍ୟ କବିତାରେ ଜୀବନର ମହନୀୟ ରୂପ, ଆଲୋଚକ ଡକ୍ଟର ଦାଶରଥୀ ଆଚାର୍ଯ୍ୟ। ସକାଳ 7:40 ରହିଛି ଚାଷର କଥା, ସଙ୍ଗୀତ ଲହରୀ ଶୁଣିପାରିବେ ସକାଳ 7:45, ଏଥିରେ ଶୁଣିବେ କେତୋଟି ଓଡ଼ିଆ ଆଲବମ୍ ଗୀତ ଶିଳ୍ପୀ ଝୁମ୍କି ରଥଙ୍କ କଣ୍ଠରୁ। ସକାଳ 8:30 ରହିଛି କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି, ଏଥିରେ ପ୍ରଚାର କରିବୁ କେତୋଟି ଭକ୍ତି ଗୀତ, ଶିଳ୍ପୀମାନେ ହେଲେ ଝୁନୁ, ରୂପେଶ ଏବଂ ମୀରା। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିପାରିବେ ସକାଳ 8:45। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶ୍ୟାନ୍ତନୁ କୁମାର ରଥ। ସକାଳ 9:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ ଏବଂ ପରେ ପରେ 9:30 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ। ସ୍ଥାନୀୟ ଖବର ଏବଂ ମନଛୁଆଁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଶୁଣିପାରିବେ ପୂର୍ବାହ୍ନ 10:10। ଏଥର ଆସନ୍ତାକାଲିର ଦ୍ୱିତୀୟ ଅଧିବେଶନ ସମ୍ପର୍କରେ, ଆସନ୍ତାକାଲି ଦ୍ୱିତୀୟ ଅଧିବେଶନରେ ଦିନ 12:00 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଗୋପୀନାଥ ମହାପାତ୍ର, ନମିତା ସାହୁ, ଯୋଗେନ୍ଦ୍ର ମହାପାତ୍ର ଏବଂ ମାନସୀ ରାଣୀ ମହାପାତ୍ର। ଦିନ 9:10 ରହିଛି ଚାଷର କଥା। ଦିନ 9:20 ପ୍ରଚାର କରିବୁ ନାରୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ଦିନ 2:45 ଶୁଣିପାରିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆସନ୍ତାକାଲି ତୃତୀୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ଶୁଣିବା ପୂର୍ବରୁ ଏହି ଛୋଟ ବିଜ୍ଞାପନ ବିରତି।
1: ଏକ ଐତିହାସିକ ପଦକ୍ଷେପ ଲେଖୁଛି ସଫଳତାର କାହାଣୀ ସୁଭଦ୍ରା।
2: 4 କିସ୍ତିର ସଫଳ ବିତରଣ ସହ 1 କୋଟିରୁ ଉର୍ଦ୍ଧ ମହିଳାଙ୍କ ଜୀବନରେ ଆସିଛି ସ୍ୱାବଲମ୍ବନର ନୂଆ ପରିଚୟ। ଜୀବିକା ବିକାଶରୁ ରୋଜଗାର, ଉଦ୍ୟମରୁ ଆତ୍ମବିଶ୍ୱାସ, ସୁଭଦ୍ରା ଗଢୁଛି ସମୃଦ୍ଧ ଓଡ଼ିଶାର ନୂଆ ଭବିଷ୍ୟତ। ଆସନ୍ତା ଅଗଷ୍ଟ 28 ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ 1 କୋଟିରୁ ଉର୍ଦ୍ଧ ମହିଳାଙ୍କୁ ସୁଭଦ୍ରାର ପଞ୍ଚମ କିସ୍ତି ବାବଦକୁ ମିଳିବ 5,000 କୋଟିରୁ ଉର୍ଦ୍ଧ ଟଙ୍କାର ସହାୟତା ରାଶି। ଏହି ସହାୟତା ଦେବ ନୂଆ ଶକ୍ତି, ନୂଆ ଆଶା, ନୂଆ ସମ୍ଭାବନା।
1: ଜୀବିକାରୁ ସମୃଦ୍ଧିର ଯାତ୍ରା ସୁଭଦ୍ରା, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
0: କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାକୁ ପୁଣି ଥରେ ସ୍ୱାଗତ। ଆସନ୍ତାକାଲି ତୃତୀୟ ଅଧିବେଶନରେ ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଅପରାହ୍ନ 5:30 ରହିଛି ଯୁବବାଣୀରେ ସାପ୍ତାହିକ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ। ସନ୍ଧ୍ୟା 6:30 ଶୁଣିବେ ଲୋକଗୀତ କ୍ରମରେ କାଠି ଗୀତ, ପରିବେଷଣ କରିବେ ଶିଳ୍ପୀ ମଧୁରାମ ଗୋପାଳ ଓ ସାଥୀ। ସନ୍ଧ୍ୟା 7:25 ରହିଛି ଜିଲ୍ଲା ହାଲଚାଲ କ୍ରମରେ ଦେବଗଡ଼ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ରହିଛି ଦେଶବନ୍ଦନା। ରାତି 8:15 ଶୁଣିବେ ହିନ୍ଦୀ ଭକ୍ତିଗୀତ ଶିଳ୍ପୀ ଭୀମସେନ ଯୋଶୀଙ୍କ କଣ୍ଠରୁ। ସ୍ପୋର୍ଟସ୍ କାନ୍ ରହିଛି ରାତି 8:30 ସ୍ପଟ୍ ଲାଇଟ୍ ରାତି 9:00।

15 ମିନିଟ୍ରେ ଏବଂ ରାତି 9:30 ମନିଟକ୍ ଆଣ୍ଡ ମନ୍ଥନ୍ ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ରହିଛି ରାତି 10:00। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସାରଙ୍ଗୀ ବାଦନ ଏବଂ ତବଲାର ଯୁଗଳବନ୍ଦୀ। ଏଥିରେ ଶୁଣିବେ ରାଗ ହେମନ୍ତ ଓ ରାଗ ଦେସ। ପରିବେଷଣ କରିବେ ଶିଳ୍ପୀ ଉସ୍ତାଦ ସୁଲତାନ ଖାଁ ଓ ଉସ୍ତାଦ ଜାକିର ହୁସେନ। ଶ୍ରୋତାବନ୍ଧୁ, ଏଥିଲା ଚଳିତ ତଥା ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଜ, ଏଫ୍ଏମ୍ରେ 100.3 ମେଗା ହର୍ଜ ଏବଂ ନ୍ୟୁଜେନ୍ ଏଆଇଆର୍ ଆପ୍ ମାଧ୍ୟମରେ। ପରବର୍ତ୍ତୀ ପ୍ରସାରଣରେ ପ୍ରଥମେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଓ ପରେ ପରେ ବିଭିନ୍ନ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ ଓ ସମ୍ବଲପୁର କେନ୍ଦ୍ରରୁ। ତେବେ ପ୍ରଥମେ ସଂସ୍କୃତରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ଶ୍ରୋତାବନ୍ଧୁ, ମହାକାଶ ଆମ ପାଇଁ ଏକ ରହସ୍ୟମୟ ଦୁନିଆ, କିନ୍ତୁ ଆଜି ଏହି ମହାକାଶ ହିଁ ଭାରତର ବିକାଶରେ ଏକ ନୂଆ ଦିଗ ହୋଇଛି। ମହାକାଶ ପ୍ରଯୁକ୍ତି କେବଳ ଚନ୍ଦ୍ର ବା ମଙ୍ଗଳ ଅନୁସନ୍ଧାନରେ ସୀମିତ ନୁହେଁ। କୃଷି, ପାଣିପାଗ, ଯୋଗାଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଦୈବୀ ଦୁର୍ବିପାକର ପ୍ରାକ୍ ସୂଚନା ଭଳି ଅନେକ କ୍ଷେତ୍ରରେ ଏହାର ଅବଦାନ ରହିଛି। ଭାରତର ମହାକାଶ

0: ଗବେଷଣ ସଂସ୍ଥା ଇସ୍ରୋ ଆମକୁ ଏହି କ୍ଷେତ୍ରରେ ଗର୍ବିତ କରିଛି। ଚନ୍ଦ୍ରଯାନ 3, ମଙ୍ଗଳଯାନ ଏବଂ ଆଦିତ୍ୟ L1 ଭଳି ମିଶନ ଭାରତର ବୈଜ୍ଞାନିକ ସାମର୍ଥ୍ୟର ପରିଚୟ ଦେଇଛି। ବର୍ତ୍ତମାନ ମହାକାଶର ଏହି ଯାତ୍ରାରେ ଯୁବପିଢ଼ି ଏବଂ ଅନେକ ସ୍ପେସ୍ ଷ୍ଟାର୍ଟଅପ୍ କମ୍ପାନୀମାନେ ମଧ୍ୟ ସାମିଲ ହୋଇଛନ୍ତି। ଏହି ଷ୍ଟାର୍ଟଅପ୍ଗୁଡ଼ିକ ନୂଆ ପ୍ରଯୁକ୍ତି ସହିତ ନୂଆ ରୋଜଗାର ଓ ଉଦ୍ୟମିତାର ସୁଯୋଗ ମଧ୍ୟ ସୃଷ୍ଟି କରୁଛନ୍ତି। ଶ୍ରୋତାବନ୍ଧୁ, ମହାକାଶର ଏହି ଯାତ୍ରା କେବଳ ଭାରତ ମଧ୍ୟରେ ସୀମିତ ନୁହେଁ, ବିଶ୍ୱର ବିଭିନ୍ନ ଦେଶ ସହ ଭାରତ ମିଶି ଗବେଷଣାକୁ ଆଗକୁ ନେଉଛି। ନାସା ସହ ନିସାର ମିଶନ, ଜାପାନର ଜାକ୍ସା ସହ ଲୁପେକ୍ସ ମିଶନ ଏବଂ ଫ୍ରାନ୍ସର CNES ସହିତ ଭାରତର ମହାକାଶ କ୍ଷେତ୍ରରେ ଦୀର୍ଘ ଦିନର ସହଯୋଗ ରହିଛି। ଏହି ସହଯୋଗ ମାଧ୍ୟମରେ ଜ୍ଞାନ, ତଥ୍ୟ ଓ ପ୍ରଯୁକ୍ତିର ଆଦାନ ପ୍ରଦାନ ହେଉଛି, ଫଳରେ ଭାରତର ମହାକାଶ ଗବେଷଣା ଆହୁରି ଶକ୍ତିଶାଳୀ ହୋଇପାରିଛି। ତେବେ ଶ୍ରୋତାବନ୍ଧୁ, ଏହି ଅବସରରେ ଆଜି ରହିଛି ଆଲୋଚନା ବିକଶିତ ଭାରତ ପାଇଁ ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରର ବ୍ୟାପକତା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଇସ୍ରୋର ଅବସରପ୍ରାପ୍ତ ବୈଜ୍ଞାନିକ ଇଞ୍ଜିନିୟର କାର୍ତ୍ତିକ ସ୍ୱାଇଁ।
1: 2023 ଅଗଷ୍ଟ 23 ତାରିଖରେ ଭାରତ ନିର୍ମିତ ଚନ୍ଦ୍ରଯାନ 3 ର ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞା ଚନ୍ଦ୍ରର ଦକ୍ଷିଣ ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲେ। ଏହା ନିଶ୍ଚିତ ଭାବରେ ଆମ ଦେଶର ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ଐତିହାସିକ ଘଟଣା। ଯଦିଓ ଆମେ ତା ଆଗରୁ ଚନ୍ଦ୍ରଯାନ 2 ସମୟରେ ମଧ୍ୟ ଏହି ପ୍ରୟାସ କରିଥିଲୁ, କିନ୍ତୁ ଶେଷ ମୁହୂର୍ତ୍ତରେ ଏହା ବିଫଳତାର ସାମ୍ନା କରିଥିଲା। ଏଇ ଯେଉଁ ସଫଳତା ଆସିଛି ମହାକାଶ ବିଜ୍ଞାନ କ୍ଷେତ୍ରରେ, ଆପଣମାନେ ଯଦି ସେହି ସମୟର ଦୃଶ୍ୟକୁ ସବୁ ଦେଖିବେ, ମିଶନ କଣ୍ଟ୍ରୋଲ ରୁମ୍ ହଉ କିମ୍ବା ଲଞ୍ଚିଂ ପ୍ୟାଡ୍ରେ ହଉ ଏବଂ ଦେଶର ବିଭିନ୍ନ ଜାଗାରେ ଯେଉଁଠି ସବୁ ମହାକାଶ କେନ୍ଦ୍ର ସବୁ ଅଛି, ଏବଂ ସେଠାରେ ଆପଣମାନେ ନିଶ୍ଚିତ ଭାବରେ ବହୁତ ଯୁବ ପିଢ଼ିର ବୈଜ୍ଞାନିକମାନଙ୍କୁ ଆପଣମାନେ ସେଠାରେ ଦେଖିପାରିବେ। ତେଣୁ ସତ କଥା କହିବାକୁ ଗଲେ ବର୍ତ୍ତମାନ ଗୋଟେ ସମୟ ଆସିଛି ଆମେ ଯେତେବେଳେ ଯୁବପିଢ଼ିକୁ ପ୍ରୋତ୍ସାହନ ଦେବାର ଅଛି, ଯୁବପିଢ଼ିକୁ ଏକଥା କହିବାର ଅଛି ଯେ ଆମେ ଯାହା ସବୁ ହାସଲ କରିଛୁ ସେଇଠି ଆମର କାମ ସରିନି। ବିକ୍ରମ ସରାଭାଇ ଯେଉଁ ପ୍ରକାର ସ୍ୱପ୍ନ ଦେଖିଥିଲେ ଆମେ ସେ ସ୍ୱପ୍ନକୁ ବାସ୍ତବ କରିଛୁ। କହିବାକୁ ଗଲେ ଗୋଟେ ସମୟରେ 1963 ବିକ୍ରମ ସରାଭାଇ ଯେତେବେଳେ ମହାକାଶ ଯୁଗର ଆରମ୍ଭ କରିଥିଲେ ଭାରତରେ, ଗୋଟିଏ ଛୋଟ ସାଉଣ୍ଡିଂ ରକେଟକୁ ତ୍ରିଭାନ୍ଦ୍ରମ ପାଖରେ ଥିବା ତୁମ୍ବାରୁ ମହାକାଶ କ୍ଷେପଣ କରାଯାଇଥିଲା। ସେତେବେଳେ ବିକ୍ରମ ସରାଭାଇଙ୍କର ସ୍ୱପ୍ନ ଥିଲା ଭାରତକୁ ଟେକ୍ନୋଲୋଜି ଫିଲ୍ଡରେ ଦୃଢ଼ କରିବାକୁ ଏବଂ ମହାକାଶ ବିଜ୍ଞାନର ସହାୟତାରେ ଭାରତର ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ। ସେ ଯେଉଁ ସ୍ୱପ୍ନ ଥିଲା ଆମେ ନିଶ୍ଚିତ ଭାବରେ ଅନେକ ବର୍ଷ ପରେ ସେ ସ୍ୱପ୍ନକୁ ଆମେ ବାସ୍ତବ କଲେ। ଆପଣ ଦୂରସଞ୍ଚାରୀ କ୍ଷେତ୍ର ହଉ ବା ଦୂରସମ୍ବେଦନଶୀଳ କ୍ଷେତ୍ର ହଉ ବା GPS କ୍ଷେତ୍ର ହଉ ବା ଆପଣଙ୍କର ୱେଦର ଫୋରକାଷ୍ଟିଂ ହଉ, ସବୁ କ୍ଷେତ୍ରରେ ଆଜି ଭାରତ ଆତ୍ମନିର୍ଭର। ତେଣୁ ଗୋଟେ ଗୋଟେ କହିବାକୁ ଗଲେ ଯେଉଁ ମହାକାଶ ଜ୍ଞାନ, ମହାକାଶ ବିଜ୍ଞାନ ଏବଂ ମହାକାଶର ପ୍ରଯୁକ୍ତି ବିଦ୍ୟା ଆମ ଦେଶକୁ ଆତ୍ମନିର୍ଭର ହେବାରେ ବହୁତ ସାହାଯ୍ୟ କରିଛି। ଆପଣ ଯେକୌଣସି କ୍ଷେତ୍ର ବି କୁହନ୍ତୁ, ଶିକ୍ଷା କୁହନ୍ତୁ, କୃଷି କୁହନ୍ତୁ, ପରିବହନ ସୁବିଧା କୁହନ୍ତୁ, ଦୂରସଞ୍ଚାର ବ୍ୟବସ୍ଥା କୁହନ୍ତୁ, ରେଡିଓ କୁହନ୍ତୁ, TV କୁହନ୍ତୁ, ସବୁଥିରେ ମହାକାଶ ବିଜ୍ଞାନର କିଛି ନା କିଛି ଅବଦାନ ରହିଛି ଏବଂ ଏହି ସବୁ କ୍ଷେତ୍ରରେ ନିଶ୍ଚିତ ଭାବରେ ଆମେ ଆତ୍ମନିର୍ଭର ହୋଇଛୁ। ତେଣୁ ସତ କଥା କହିବାକୁ ଗଲେ ମହାକାଶ ବିଜ୍ଞାନ ଆମ ଦେଶରେ ଯେଉଁ ପ୍ରକାର ପରିବର୍ତ୍ତନ ଆଣିଛି ସେ କଥା ହୁଏତ 1963 ବିକ୍ରମ ସରାଭାଇ ସେ ସମୟରେ ସେ କଥା ଭାବିନଥିବେ, କିନ୍ତୁ ମହାକାଶ ବିଜ୍ଞାନର ପ୍ରଥମ ପର୍ଯ୍ୟାୟ ସରିଲା ପରେ ଯେଉଁ ବର୍ତ୍ତମାନ ଯେଉଁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଲା, ଯେତେବେଳେ ଭାରତର ବୈଜ୍ଞାନିକମାନେ ଚାହିଁଲେ ମହାକାଶକୁ, ଚାହିଁଲେ ଚନ୍ଦ୍ର ଆଡ଼େ, ଚାହିଁଲେ ମଙ୍ଗଳ ଆଡ଼େ, ଚାହିଁଲେ ସୂର୍ଯ୍ୟ ଆଡ଼େ, ସେହି ସମୟରେ ନିଶ୍ଚିତ ଭାବରେ ଆମେ ଚିନ୍ତା କରିଥିଲୁ ଯେ ଭାରତ ଆହୁରି ଆଗକୁ ଯିବ। ମୁଁ ସେହି ସଂସ୍ଥାରେ ଅନେକ ବର୍ଷ କାମ କରିଛି ଏବଂ ସମ୍ଭବତଃ ମୁଁ ଯେତେବେଳେ ଅବସର ନେଲି ସେତେବେଳେ ମୁଁ ଦେଖିଥିଲି ଯେ ଆମ ସଂସ୍ଥାରେ 60-70% ଯେଉଁମାନେ ସବୁ ଅଛନ୍ତି ବୈଜ୍ଞାନିକ ଇଞ୍ଜିନିୟର ସମସ୍ତେ ହେଉଛନ୍ତି ଯୁବପିଢ଼ିର। ତେଣୁ ଗୋଟେ ପ୍ରକାର କହିବାକୁ ଗଲେ ବର୍ତ୍ତମାନ ମହାକାଶ ବିଜ୍ଞାନ, ମହାକାଶ ପ୍ରୟୋଗ, ମହାକାଶ ପ୍ରଯୁକ୍ତି ବିଦ୍ୟା ଏବଂ ମହାକାଶ ଗବେଷଣା ବର୍ତ୍ତମାନ ଅଛି ଯୁବପିଢ଼ିଙ୍କ ହାତରେ ଅଛି। ତେଣୁ ଯାହା ମୁଁ କହିଲି ଯେ ଆମେ ଯଦି ଗୋଟେ ରବର୍ଟ ଫ୍ରଷ୍ଟଙ୍କର ଗୋଟେ କବିତା ମନେ ପକାଇବା, ଆମର ଚାଲିବା ସରିନି, ତେଣୁ ବହୁତ କିଛି ବାଟ ଚାଲିବାର ଅଛି ଆଖି ବୁଝିବା ଆଗରୁ। ତେଣୁ ବର୍ତ୍ତମାନ ଆମେ ଯଦି ଦେଖିବା ସେଇ ଦୃଷ୍ଟିରୁ ଯୁବପିଢ଼ି ମାନଙ୍କର ନିଶ୍ଚିନ୍ତ ଗୋଟେ ବଡ଼ ଭୂମିକା ଅଛି। ଭଲ କଥା ହେଇଛି ଯେ ବର୍ତ୍ତମାନ ଭାରତ ଯେହେତୁ ସରକାର ନୀତିରେ ପରିବର୍ତ୍ତନ ଆସିଛି ଏବଂ ନୂଆ ନୂଆ ଘରୋଇ ସଂସ୍ଥାମାନଙ୍କୁ ଦିଆଯାଉଛି ପ୍ରୋତ୍ସାହନ ଦିଆଯାଉଛି। ଆପଣ ନିକଟ ଅତୀତରେ ଆପଣ ବିକ୍ରମ 1 ର ଲଞ୍ଚିଂ ଦେଖିଥିବେ, ସ୍କାଇରୁଟ୍ ଯେଉଁ ମହାକାଶ ସଂସ୍ଥା ଅଛି ସେମାନେ ଗୋଟେ ରକେଟ୍ ଛାଡ଼ିଥିଲେ ବିକ୍ରମ 1 ତାକୁ ସଫଳତା ସହିତ ମହାକାଶକୁ ଛାଡ଼ିଛନ୍ତି। ଏଇଟା ଅବଶ୍ୟ ଏଇଟା ଆମେ କହିପାରିବା ଏଇଟା ଗୋଟେ ଜଷ୍ଟ ଆରମ୍ଭ। ତେଣୁ ଆଗାମୀ ଦିନମାନଙ୍କରେ ମହାକାଶ ବିଜ୍ଞାନ କ୍ଷେତ୍ରରେ ବହୁତ ଯୁବପିଢ଼ି ଏବଂ ବିଭିନ୍ନ ଘରୋଇ ସଂସ୍ଥା ଏବଂ ଅନ୍ୟ ସବୁ ସଂସ୍ଥା ଆସିବେ, ତା ସହିତ କିନ୍ତୁ ଆମେ

କେବେ ମହାକାଶ ବିଜ୍ଞାନ ଗବେଷଣା ସଂସ୍ଥାର ଯେଉଁ ଭୂମିକା ରହିଛି ତାକୁ ଆମେ କେବେ ନ୍ୟୁନ କରିପାରିବାନି କିମ୍ବା କମ୍ କରିପାରିବା ନାହିଁ। ଆମର ଭାରତୀୟ ବୈଜ୍ଞାନିକ ମାନଙ୍କର ଗୋଟେ ବଡ କର୍ତ୍ତବ୍ୟ ରହିଛି, ଗୋଟେ ବଡ ଦାୟିତ୍ୱବୋଧ ରହିଛି ଯେ ସେମାନେ ଆମ ଦେଶକୁ ଆହୁରି ଆଗକୁ ନେବେ ଏବଂ ଏଇ ମହାକାଶ ବିଜ୍ଞାନ ଏବଂ ମହାକାଶ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଫଳରେ ଆମ ଦେଶକୁ ସମୃଦ୍ଧ କରିବାକୁ, ଆତ୍ମନିର୍ଭର କରିବାକୁ, ବିକଶିତ କରିବାକୁ ଆମର ଯେଉଁ ଲକ୍ଷ୍ୟ ରହିଛି ଯେ 2047 ମସିହା ସୁଦ୍ଧା ଭାରତକୁ ବିକଶିତ ଦେଶରେ ପରିଣତ କରିବାକୁ, ଆମ ଅର୍ଥନୀତିକୁ ଆଗକୁ ନେବାକୁ ଆମେ ନିଶ୍ଚିତ ସେହି କାମରେ ନିଶ୍ଚିତ ସଫଳ ହେବା। ଆଗାମୀ ଦିନରେ ଭାରତୀୟ ମହାକାଶ ଗବେଷଣା ସଂଗଠନ ବହୁତ କିଛି ଲକ୍ଷ୍ୟ ରଖିଛି। କେତେବେଳେ ଆମେ ଚିନ୍ତା କରୁଛୁ ଯେ 2035 ମସିହା ସୁଦ୍ଧା ଭାରତ ମହାକାଶରେ ଭାରତର ଯେଉଁ ଅନ୍ତରୀକ୍ଷ ଷ୍ଟେସନ ରଖିବାର ଯୋଜନା ଅଛି ଏବଂ ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ଗଗନଯାନ ମିଶନ ଯାହାକୁ ଆମେ ଚିନ୍ତା କରୁଛୁ ଯେ ଆଗାମୀ ବର୍ଷରେ ଏଇଟା କାର୍ଯ୍ୟକାରୀ ହେବ। ଭାରତ ମାଟିରୁ ଭାରତୀୟ ବୈଜ୍ଞାନିକ, ଭାରତୀୟ ମହାକାଶ ଯାତ୍ରୀମାନେ ମହାକାଶକୁ ଯାତ୍ରା କରିବେ ଏବଂ ସଫଳତା ସହିତ ତାଙ୍କର ଗବେଷଣା କରି ସେମାନେ ଭାରତକୁ ଫେରି ଆସିବେ। ତେଣୁ ଏଇ ସବୁ ଯେଉଁ କାମ ଚାଲିଛି, ତେଣୁ ନିଶ୍ଚିତ ଭାବରେ ଏଥିରେ ଯୁବପିଢ଼ିଙ୍କର ଗୋଟେ ବହୁତ ବଡ଼ ଭୂମିକା ରହିବ। ତେଣୁ ଆମେ ବର୍ତ୍ତମାନ ଯଦି ଆମେ ଦେଖିବା ଆମର ଭାରତୀୟ ଇସ୍ରୋର ଯେଉଁ ବୈଜ୍ଞାନିକ ଇଞ୍ଜିନିୟର ସମସ୍ତେ କାମ କରୁଛନ୍ତି, ଅନ୍ୟ ସହକର୍ମୀମାନେ କାମ କରୁଛନ୍ତି, ଯେଉଁମାନେ ବରିଷ୍ଠ ଅଛନ୍ତି ସେମାନଙ୍କର ଦାୟିତ୍ୱ ହେଉଛି ଯେ ଯୁବପିଢ଼ିକୁ ଠିକ୍ ଭାବରେ ତାଙ୍କୁ ପଥ ପ୍ରଦର୍ଶନ କରିବା ଏବଂ ଯୁବପିଢ଼ି ନିଶ୍ଚିତ ପ୍ରତିଶ୍ରୁତିବଦ୍ଧତା ସହିତ କାମ କରି ଦେଶକୁ ଆଗକୁ ନେବେ ଏବଂ ଭାରତର ମହାକାଶ ବିଜ୍ଞାନ କ୍ଷେତ୍ରରେ ଯେଉଁ ପ୍ରକାର ଆମେ ଗଲା କେତେ ବର୍ଷରେ ଯେଉଁ ସୁନାମ ଅର୍ଜନ କରିଛୁ ତାହାକୁ ଆମେ ନିଶ୍ଚୟ ବଜାୟ ରଖିବା।

0: ଚନ୍ଦା
1: ଶୁଣୁଥିଲେ ଆଲୋଚନା ବିକଶିତ ଭାରତ ପାଇଁ ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରର ବ୍ୟାପକତା ଆଲୋଚନା କରୁଥିଲେ ଇସ୍ରୋର ଅବସରପ୍ରାପ୍ତ ବୈଜ୍ଞାନିକ ଇଞ୍ଜିନିୟର କାର୍ତ୍ତିକ ସ୍ୱାଇଁ।

ତେବେ ଶ୍ରୋତା ବନ୍ଧୁ, ମହାକାଶ ଗବେଷଣାରେ ଆଜିର ପ୍ରୟାସ ହିଁ ଆସନ୍ତାକାଲିର ଭାରତକୁ ଆହୁରି ଶକ୍ତିଶାଳୀ କରିବ। ଆକାଶକୁ ଛୁଇଁବାର ସ୍ୱପ୍ନ ଏବେ ଆଉ କେବଳ ସ୍ୱପ୍ନ ନୁହେଁ, ଏହା ଭାରତର ଏକ ନୂଆ ସମ୍ଭାବନା। ଏହି ସମ୍ଭାବନାକୁ ସଫଳତାରେ ପରିଣତ କରି ଆମେ ଗଢ଼ିବା ଆତ୍ମନିର୍ଭର ଓ ବିକଶିତ ଭାରତ। ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖିବା। ରହୁଛୁ, ନମସ୍କାର।

0: ଶୁଣୁଥିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସୁଚିସ୍ମିତା ବେଉରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ବଡ଼ ବୋହୁ, ଏଇଟା ତୁମ ନାଁରେ।
2: ଏତେ ଜଲ୍ଦି କ'ଣ ପାଇଁ?
1: ଆରେ ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେ ମା, ତୁମ ନାଁରେ
3: ସବୁ କିଛି, ମୋ ବ୍ୟାଙ୍କ ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
1: ଶୁଭ ଶୁଭ କୁହ କଣ?
4: RBI କହେ
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଅଦିନିଆ ବର୍ଷା

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ସହାନୁଭୂତି, ସମବେଦନା ଓ ସହୃଦୟତା ରାଜ୍ୟ ଶାସନ ବ୍ୟବସ୍ଥାର ମୂଳନୀତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସ୍ତରୀୟ ଜନ ଅଭିଯୋଗ ଶୁଣାଣିରେ 95% ମାମଲାର ସମାଧାନ ନେଇ ସୂଚନା। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧି 2029-30 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ। ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ଆଇନରେ ସଂଶୋଧନ ନେଇ ଭୁବନେଶ୍ୱରରେ ଉଚ୍ଚସ୍ତରୀୟ ବୈଠକ ଏବଂ 6 ଜିଲ୍ଲାର 21 ବ୍ଲକ ବନ୍ୟା ପ୍ରଭାବିତ ଥିବା ସରକାରଙ୍କ ସୂଚନା। ଲଘୁଚାପର ପ୍ରଭାବରେ 6 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବିସ୍ତୃତ ସମ୍ବାଦ, ରାଜ୍ୟ ଶାସନ ବ୍ୟବସ୍ଥାର ମୂଳନୀତି ହେଉଛି ସହାନୁଭୂତି, ସମବେଦନା ଓ ସହୃଦୟତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିବା ଅବସରରେ ଶ୍ରୀ ମାଝୀ କହିଛନ୍ତି, ଲୋକଙ୍କ ସମସ୍ୟା ଶୁଣି ତା'ର ସମାଧାନ କରିବା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। 2024

0: ଏରିଆରେ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରି ସହାୟତା ପ୍ରଦାନ କରାଯାଇଥିଲା। ଚଳିତ ବନ୍ୟା ପାଇଁ ମଧ୍ୟ ସହାୟତା ପ୍ୟାକେଜ ଘୋଷଣା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ପ୍ରତିଟି ଅଭିଯୋଗ ଉପରେ ଆମେ ଗୁରୁତ୍ୱ ଦେଇ ତା ଉପରେ ତ୍ୱରିତ ପର୍ଯ୍ୟାୟରେ ତାର ସମାଧାନ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ଏବଂ ସେମାନେ ମଧ୍ୟ ତାହା ସମ୍ପାଦନ କରୁଛନ୍ତି। ଏ ଅଭିଯୋଗ ସହିତ ଜିଲ୍ଲା ସ୍ତରରେ ମଧ୍ୟ ଜିଲ୍ଲାପାଳମାନେ ଏବଂ ତାଙ୍କର ଅଧିକାରୀମାନଙ୍କ ସହିତ ପ୍ରତି ସୋମବାରକୁ ସୋମବାର ଏବଂ ସେଟା ରୋଟେସନ ସିଷ୍ଟମରେ ବିଭିନ୍ନ ବ୍ଲକରେ ମଧ୍ୟ ଏ ଅଭିଯୋଗ କାର୍ଯ୍ୟକ୍ରମ ରଖାଯାଉଛି ଏବଂ ସେମାନଙ୍କୁ ସେମାନଙ୍କର ସମସ୍ୟା ଏବଂ ଅଭିଯୋଗ ଗୁଡ଼ିକ ଶୁଣିବା ପାଇଁ ତାର ବ୍ୟବସ୍ଥା ମଧ୍ୟ କରାଯାଉଛି।
0: ପୂର୍ବରୁ ରାଜ୍ୟସ୍ତରରେ ଅନୁଷ୍ଠିତ 19ଟି ପାଳିରେ ଆସିଥିବା 15,327ଟି ଅଭିଯୋଗ ମଧ୍ୟରୁ 14,519ଟି ଅର୍ଥାତ୍ 95% ଅଭିଯୋଗର ସମାଧାନ କରାଯାଇଛି। ସେହିଭଳି ଜିଲ୍ଲାସ୍ତରରେ ଜୁଲାଇ ମାସ ଶେଷ ସୁଦ୍ଧା 2,69,394ଟି ଅଭିଯୋଗର ଶୁଣାଣି କରାଯାଇଛି। ଏକକ ବାତାୟନ ବ୍ୟବସ୍ଥା ଜରିଆରେ ବିଭିନ୍ନ ଦୁରାରୋଗ୍ୟରେ ପୀଡ଼ିତ 16 ଜଣଙ୍କ ପାଇଁ ଆଜି 14,50,000 ଟଙ୍କାର ଚିକିତ୍ସା ସହାୟତା ରାଶି ମଞ୍ଜୁର କରାଯାଇଛି। ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ହସ୍ତାନ୍ତରିତ ରାସ୍ତା ଉନ୍ନତିକରଣ କାର୍ଯ୍ୟକ୍ରମ MMSY TRIP ଯୋଜନାକୁ 2026-27ରୁ 2028-30 ଚାରିବର୍ଷ ପାଇଁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତରିତ ହୋଇଥିବା ରାସ୍ତାଗୁଡ଼ିକର ଉନ୍ନତିକରଣ ପାଇଁ ଏହି ପଦକ୍ଷେପ ନିଆଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ 5,365 କୋଟି ଟଙ୍କା ବ୍ୟୟ ଅଟକଳରେ 23,705 କିଲୋମିଟର ଦୈର୍ଘ୍ୟ ରାସ୍ତା ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ସହ ଜାରି ରହିଥିବା ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ମଧ୍ୟ ଏହି ଅବଧି ମଧ୍ୟରେ ଶେଷ କରାଯିବ ବୋଲି ବିଜ୍ଞପ୍ତିରୁ ଜଣାପଡ଼ିଛି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ଆଇନ 1951ରେ ଆବଶ୍ୟକୀୟ ସଂଶୋଧନ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଚଳିତ ଆଇନରେ ଥିବା ବହୁ ଅନାବଶ୍ୟକ ଧାରା ଏବଂ ଉପଧାରାକୁ ଯୁଗୋପଯୋଗୀ କରିବା ନେଇ ଆଲୋଚନା ହୋଇଥିଲା। ଏହାସହ କମିଶନର ଅତିରିକ୍ତ କମିଶନର ଏବଂ କ୍ଷମତାପ୍ରାପ୍ତ ଅଧିକାରୀଙ୍କ କ୍ଷମତା କ୍ୟାଡର ପୁନର୍ଗଠନ ତଥା ଦେବୋତ୍ତର ବିଭାଗରେ ନୂତନ ନିଯୁକ୍ତି ସୃଷ୍ଟି ନେଇ ଗୁରୁତ୍ୱ ଦିଆଯାଇଥିଲା। ବୈଠକ ପରେ ମନ୍ତ୍ରୀ କହିଛନ୍ତି ସଂଶୋଧିତ ଆଇନ କାର୍ଯ୍ୟକାରୀ ହେଲେ ମନ୍ଦିର ମଠ ଏବଂ ଧାର୍ମିକ ଅନୁଷ୍ଠାନର ପ୍ରଶାସନିକ ଓ ଆର୍ଥିକ ପରିଚାଳନା ଅଧିକ ସୁଦୃଢ଼ ହୋଇପାରିବ। ସୂଚନା ଅନୁସାରେ ରାଜ୍ୟରେ ମନ୍ଦିର ଓ ମଠଗୁଡ଼ିକର ପରିଚାଳନା ପାଇଁ ସ୍ପଷ୍ଟ ନିୟମାବଳୀ ନଥିବାରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ହିମାଚଳ ପ୍ରଦେଶର 6,111 ମିଟର ଉଚ୍ଚ ମାଉଣ୍ଟ ୟୁନାମ୍ ଶୃଙ୍ଗ ସଫଳତାର ସହ ଆରୋହଣ କରିଥିବା ରାଜ୍ୟର ମହିଳା ପର୍ବତାରୋହୀ ଦଳ ଆଜି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟିଙ୍କୁ ସାକ୍ଷାତ କରିଛନ୍ତି। ଭୁବନେଶ୍ୱର ଲୋକଭବନରେ ରାଜ୍ୟପାଳ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ସଫଳତା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି। ଏହାସହ ଅଧିକ ମହିଳା ପର୍ବତାରୋହଣ ଓ ଅନ୍ୟାନ୍ୟ ଦୁଃସାହସିକ କ୍ରୀଡ଼ା ପ୍ରତି ଆକୃଷ୍ଟ ହେବେ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପର୍ବତାରୋହୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପିଏମ୍ସି ବିଦ୍ୟାଳୟ ଯୋଜନାର କେନ୍ଦ୍ରୀୟ ପ୍ରଭାରୀ ରାଜୀବ ଶର୍ମା ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ବିଦ୍ୟାଳୟଗୁଡ଼ିକର ଶିକ୍ଷାଗତ ଅଗ୍ରଗତି ଓ ଭିତ୍ତିଭୂମିର ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ଶ୍ରୀ ଶର୍ମା ବିଦ୍ୟାଳୟଗୁଡ଼ିକରେ ସକ୍ଷମ କେନ୍ଦ୍ର, ଭାଷା କେନ୍ଦ୍ର, ଇ ପାଠାଗାର, ବିଜ୍ଞାନାଗାର, ଖେଳପଡ଼ିଆ ଓ ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ପାଠପଢ଼ା କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଓ ବନ୍ୟା ପରିସ୍ଥିତି ଉପରେ ସରକାର ନିରନ୍ତର ନଜର ରଖିଛନ୍ତି। ସମଗ୍ର ପରିସ୍ଥିତିକୁ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ପକ୍ଷରୁ ନିରୀକ୍ଷଣ କରାଯାଉଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଳାହାଣ୍ଡି ଓ କୋରାପୁଟର 21ଟି ବ୍ଲକ ବନ୍ୟା ପ୍ରଭାବିତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର 3ଟି ବ୍ଲକର 81 ଶିକ୍ଷା ଅନୁଷ୍ଠାନକୁ ଆସନ୍ତାକାଲି ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଜିଲ୍ଲାରେ ରିଲିଫ ଶିବିର ମାଧ୍ୟମରେ ପ୍ରଭାବିତଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ବନ୍ୟା ଓ ଜଳବନ୍ଦୀ ଅଞ୍ଚଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ୍ରାଫ, ଏନ୍ଡିଆର୍ଏଫ୍ ଏବଂ ଅଗ୍ନିଶମ ଓ ଜରୁରୀକାଳୀନ ସେବାର ମୋଟ 66ଟି ଟିମ୍ ମୁତୟନ କରାଯାଇଛି। ରିଲିଫ କ୍ୟାମ୍ପ ପରିଚାଳନା ଓ ଅନ୍ୟ କାର୍ଯ୍ୟ ପାଇଁ ଏସ୍ଡିଆର୍ଏଫ୍ ପାଣ୍ଠିରୁ 170,30,00,000 ଟଙ୍କା ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର।

ବ୍ଲକ ଡୋବଲ ଅନ୍ତର୍ଗତ କରଦାପିସି ଉଚ୍ଚ ବିଦ୍ୟାଳୟରେ ବନ୍ୟା ପ୍ରଭାବିତଙ୍କ ପାଇଁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଶିବିରରେ ଯୋଗଦେଇ କହିଛନ୍ତି, ବନ୍ୟା ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ସହ ଲୋକଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା ସରକାରଙ୍କର ମୂଳ ଲକ୍ଷ୍ୟ। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ଶେରଗଡ଼ ବ୍ଲକରେ ଆର୍ଥିକ ସାକ୍ଷରତା, ଡିଜିଟାଲ ନିର୍ଯାତନା ଓ ସାଇବର ସୁରକ୍ଷା ସମ୍ପର୍କିତ ଜନସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଆର୍ଥିକ ସାକ୍ଷରତା, ନିୟମିତ ସଞ୍ଚୟର ଗୁରୁତ୍ୱ, ଅନ୍ଲାଇନ୍ ଆର୍ଥିକ କାରବାରରେ ସତର୍କତା, ଚାକିରିରେ ଠକେଇ, ଋଣ ନିମିତ୍ତ ଉଦ୍ଦିଷ୍ଟ ଆପ୍ରେ ଠକେଇ, ଅଜଣା ଫୋନ୍ କଲ୍ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଜିଲ୍ଲା କ୍ଷୁଦ୍ର ସଞ୍ଚୟ ଅଧିକାରୀ ଜନସାଧାରଣଙ୍କୁ ଅବଗତ କରିଛନ୍ତି। ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରୁ ମା ସୁଭଦ୍ରା, ବଡ଼ଭାଇ ତଥା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କୁ ପାଟ ରାକ୍ଷୀ ପ୍ରେରଣ କରିଛନ୍ତି। ଶ୍ରୀ ବଳଦେବଜୀ ମନ୍ଦିର ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ ବେଦମନ୍ତ୍ର ଉଚ୍ଚାରଣ ସହିତ ରାକ୍ଷୀକୁ ପୂଜାପଣ୍ଡାଙ୍କୁ ହସ୍ତାନ୍ତର କରାଯାଇଥିଲା। ଗହ୍ମା ପୂର୍ଣ୍ଣିମା ଦିନ ସିଂହାସନ ଆରୂଢ଼ ଶ୍ରୀ ବଳଦେବଜୀଙ୍କୁ ମା

0: ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରୁ ମା' ସୁଭଦ୍ରା ବଡ଼ଭାଇ ତଥା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କୁ ପାଟ ରାକ୍ଷୀ ପ୍ରେରଣ କରିଛନ୍ତି। ଶ୍ରୀ ବଳଦେବଜୀ ମନ୍ଦିର ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ ବେଦମନ୍ତ୍ର ଉଚ୍ଚାରଣ ସହିତ ରାକ୍ଷୀକୁ ପୂଜାପଣ୍ଡାଙ୍କୁ ହସ୍ତାନ୍ତର କରାଯାଇଥିଲା। ଗହ୍ମା ପୂର୍ଣ୍ଣିମା ଦିନ ସିଂହାସନ ଆରୂଢ଼ ଶ୍ରୀ ବଳଦେବଜୀଙ୍କୁ ମା' ସୁଭଦ୍ରାଙ୍କ ରାକ୍ଷୀ ବନ୍ଧାଯିବାର ପରମ୍ପରା ରହିଛି। ସମ୍ବଲପୁରରେ ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ମେରା ୟୁବା ଭାରତ, ମାଇ ଭାରତ ସମ୍ବଲପୁର ଏବଂ ଆଇଆଇଏମ୍ ସମ୍ବଲପୁରର ମିଳିତ ସହଯୋଗରେ ବିକଶିତ ଭାରତ ଯୁବା କନେକ୍ଟ ସ୍ପୋର୍ଟସ୍ ଏଡିସନ୍ କାର୍ଯ୍ୟକ୍ରମ ଆସନ୍ତା 27 ତାରିଖ ଗୁରୁବାର ଦିନ ଆଇଆଇଏମ୍ ସମ୍ବଲପୁର ପରିସରରେ ଆୟୋଜିତ ହେବ। କାର୍ଯ୍ୟକ୍ରମରେ ଆଇଆଇଏମ୍ ସମ୍ବଲପୁରର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବା ସହିତ ସମ୍ବଲପୁର ମହିଳା ମହାବିଦ୍ୟାଳୟରେ ଥିବା ଏନ୍ଏସ୍ଏସ୍ ସହଯୋଗରେ ଏକ ସ୍ୱତନ୍ତ୍ର ଯୁବା କାର୍ଯ୍ୟକ୍ରମ ଆୟୋଜିତ ହେବ। ସୂଚନାଯୋଗ୍ୟ, ପ୍ରତିବର୍ଷ ଅଗଷ୍ଟ 29 ତାରିଖରେ ମହାନ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ଅବସରରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଜନ ଅଭିଯୋଗ ଶୁଣାଣି ଆଜି ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 228 ଆବେଦନ ମଧ୍ୟରୁ 27 ଅଭିଯୋଗର ତ୍ୱରିତ ଶୁଣାଣି କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡେଇଠାରେ 86 ଅଭିଯୋଗ ଶୁଣାଣି ପାଇଁ ଗ୍ରହଣ କରାଯାଇଥିବା ବେଳେ 20 ମାମଲାର ସମାଧାନ ହୋଇଥିଲା। ସେହିଭଳି ରାୟଗଡ଼ା, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ଲୋକଙ୍କ ଅଭିଯୋଗର ଶୁଣାଣି ହୋଇଛି। ଉତ୍ତର ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଗାଙ୍ଗେୟ, ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ଅବସ୍ଥିତ ରହିଛି। ଏହା ଆଗାମୀ 24 ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ସହାନୁଭୂତି, ସମବେଦନା ଓ ସହୃଦୟତା ରାଜ୍ୟ ଶାସନ ବ୍ୟବସ୍ଥାର ମୂଳନୀତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସ୍ତରୀୟ ଅଭିଯୋଗ ଶୁଣାଣିରେ 95% ମାମଲାର ସମାଧାନ ନେଇ ସୂଚନା। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧି 2029-30 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ ଏବଂ 6 ଜିଲ୍ଲାର 21 ବ୍ଲକ ବନ୍ୟା ପ୍ରଭାବିତ ଥିବା ସରକାରଙ୍କ ସୂଚନା। ଲଘୁଚାପର ପ୍ରଭାବରେ 6 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେବ।
1: ନୌରିଆର ଲଭ୍ ଷ୍ଟୋରିର ମ୍ୟାଚ୍ ହେଲା ଆରମ୍ଭ। ଉଭୟ ଖାଇଲେ ଇଟାଲିଆନ କୁଇଜିନ୍, ୱେଟର ଫୋପାଡ଼ିଲା ସ୍ପିନ୍, 4000 ବିଲ୍ ଆସିଲା। ରୋହନର ହୃଦୟ ଜୋରରେ ଧକ୍ ଧକ୍ ହେଲା, ଯାଇଥିଲା ଭୁଲି ସେ ନେବାକୁ ନିଜର ୱାଲେଟ। ରିୟା ହେଇଗଲା କୁଲ ଆଉ କଲା ଡିଜିଟାଲ ପେମେଣ୍ଟ। ଆପଣ ବି QR କୋଡ ସ୍କାନ କରିକି UPIରେ କରନ୍ତୁ ପେମେଣ୍ଟ। ଡିଜିଟାଲ ପେମେଣ୍ଟ ଦ୍ୱାରା ଜିତନ୍ତୁ ଲାଇଫର ପ୍ରତି ଟୁର୍ଣ୍ଣାମେଣ୍ଟ।
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
3: ସହଜ ଅଟେ ପ୍ରତିଦିନ ନେଣ ଦେଣ। ଆକାଶବାଣୀ କଟକ।
4: ଆଜିର ପ୍ରସଙ୍ଗ, ଶିକ୍ଷା ଓ ଦକ୍ଷତା ମାଧ୍ୟମରେ ଭବିଷ୍ୟତ ଭାରତ ପାଇଁ ପ୍ରସ୍ତୁତି। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଶିକ୍ଷା ଓ ଦକ୍ଷତା ବିକାଶ ସବୁବେଳେ ଆର୍ଥିକ ଏବଂ ସାମାଜିକ ପ୍ରଗତିର କେନ୍ଦ୍ରବିନ୍ଦୁ ହୋଇ ରହିଆସିଛି। ସାମ୍ପ୍ରତିକ ସମୟରେ ଭାରତ ପ୍ରଗତିର ପରିବର୍ତ୍ତନକାରୀ ଦ୍ୱାର ଦେଶରେ ଠିଆ ହୋଇଛି। ସ୍ୱାଧୀନତାର ଶତବାର୍ଷିକୀ ଅବସରରେ 2047 ବିକଶିତ ଭାରତ ଦୃଷ୍ଟିକୋଣ ଆଧାରରେ ଦେଶ ଗତିଶୀଳ ହେଉଛି। ଭିତ୍ତିଭୂମି, ଶିଳ୍ପ ସମ୍ପ୍ରସାରଣ ତଥା ପ୍ରଯୁକ୍ତି ବିଦ୍ୟାର ଉନ୍ନତି ସହ ଭାରତ ସଶକ୍ତ ମାନବ ସମ୍ବଳ ଉପରେ ପ୍ରାଥମିକତା ପ୍ରଦାନ କରୁଛି। 140 କୋଟିରୁ ଅଧିକ ଲୋକ ଏବଂ ବିଶ୍ୱର ସର୍ବାଧିକ ଯୁବବର୍ଗ ଥିବା ଭାରତ ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଜନସଂଖ୍ୟାଗତ ସୁବିଧାଜନକ ସ୍ଥିତିରେ ରହିଛି। ଏବେ ଭାରତର ଜନସଂଖ୍ୟାର 65%ରୁ ଅଧିକ 35 ବର୍ଷ ବୟସର ନିମ୍ନରେ ଅଛନ୍ତି। 2055 ସୁଦ୍ଧା ଭାରତ ବିଶ୍ୱର ସର୍ବବୃହତ୍ ଯୁବରାଷ୍ଟ୍ରର ମାନ୍ୟତା ପାଇବ ବୋଲି ଆଶା କରାଯାଉଛି। ବିଶ୍ୱର ଅନେକ ଉନ୍ନତ ଅର୍ଥନୈତିକ ରାଷ୍ଟ୍ର ବୟସ୍କ ଜନସଂଖ୍ୟା ଏବଂ ହ୍ରାସ ପାଉଥିବା ଶ୍ରମଶକ୍ତି ସହିତ ସଂଘର୍ଷ କରୁଥିବାବେଳେ ଭାରତ ବିଶ୍ୱର ସର୍ବବୃହତ୍ ମାନବ ସମ୍ବଳ ଭଣ୍ଡାର ଭାବେ

ପରିଗଣିତ ହେବା ଏକ ଉଲ୍ଲେଖନୀୟ ପରିସ୍ଥିତି। ତେବେ ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଯୁବବର୍ଗଙ୍କୁ ଶିକ୍ଷିତ, ଦକ୍ଷ, ସୁସ୍ଥ, ନିଯୁକ୍ତିଯୋଗ୍ୟ ଏବଂ ଉତ୍ପାଦନକାରୀ ଭାବେ ଗଢ଼ି ତୋଳିବାକୁ ପଡ଼ିବ। ନଚେତ୍ ବେକାରୀ, ଅସମାନତା ଓ ସାମାଜିକ ଅସ୍ଥିରତା ଏବଂ ଅର୍ଥନୈତିକ ଦୁଃସ୍ଥିତିର ଏହା ଏକ ଉତ୍ସ ହୋଇପାରେ ବୋଲି ଆଶଙ୍କା ରହିଛି। ତେଣୁ ଭାରତର ଦୀର୍ଘକାଳୀନ ବିକାଶ ରଣନୀତିରେ ଶିକ୍ଷା ଓ ଦକ୍ଷତା ବିକାଶ ମୂଳଦୁଆ ଭାବେ ସାବ୍ୟସ୍ତ ହେଉଛି। ଜନସଂଖ୍ୟାଗତ ବ୍ୟାପକତା ଦୃଷ୍ଟିରୁ ଶିକ୍ଷା ଓ ଦକ୍ଷତା ବିକାଶରେ ବହୁ ପରିମାଣରେ ନିବେଶ କରୁଥିବା ଦେଶଗୁଡ଼ିକ ଶିଳ୍ପାୟନ, ଆଧୁନିକ ପ୍ରଯୁକ୍ତି ବିଦ୍ୟା ଏବଂ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିପାରିଛନ୍ତି। ଦକ୍ଷିଣ କୋରିଆ, ସିଙ୍ଗାପୁର, ଚୀନ ଏବଂ ଜାପାନ ଭଳି ଦେଶ ଏହାର ଉତ୍କୃଷ୍ଟ ଉଦାହରଣ। ଦୃଢ଼ ଶିକ୍ଷା ବ୍ୟବସ୍ଥା, ଦକ୍ଷ ମାନବ ସମ୍ବଳ, ନବସୃଜନଶୀଳ ଉଦ୍ୟୋଗୀ, ଗବେଷଣା ଏବଂ ନିରନ୍ତର ଆର୍ଥିକ ଅଭିବୃଦ୍ଧିକୁ ବଜାୟ ରଖିବାରେ ସକ୍ଷମ ତଥା ସଚେତନ ନାଗରିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଗତ ଦୁଇ ଦଶନ୍ଧି ମଧ୍ୟରେ ଦେଶର ଶିକ୍ଷାଗତ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ଘଟିଛି। ଶିକ୍ଷା ଅଧିକାରୀ ଆଇନ 2009 ଶିକ୍ଷାକୁ ମୌଳିକ ଅଧିକାର ପରିସରଭୁକ୍ତ କରିଥିବା ବେଳେ ଜାତୀୟ ଶିକ୍ଷାନୀତି 2020 ଏକ ପରିବର୍ତ୍ତନକାରୀ ଢାଞ୍ଚା ଭାବେ ଉଭା ହୋଇଛି। ଏକବିଂଶ ଶତାବ୍ଦୀ ଆବଶ୍ୟକତା ସହ ସମନ୍ୱୟ ରକ୍ଷା କରି ଭାରତର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏପରିକି କେନ୍ଦ୍ର ଓ ରାଜ୍ୟ ଉଭୟ ଏ କ୍ଷେତ୍ରରେ ନୀତି ପ୍ରଣୟନ ସହ କାର୍ଯ୍ୟ କରିବା ଯୋଗୁଁ ପରିସ୍ଥିତି ଅଧିକ ତ୍ୱରାନ୍ୱିତ ହେଉଛି। ଜାତୀୟ ଶିକ୍ଷାନୀତି ବହୁବିଧ ଶିକ୍ଷା, ଡିଜିଟାଲ କ୍ଷେତ୍ର, ଗବେଷଣାତ୍ମକ ଚିନ୍ତାଧାରା, ପାଠ୍ୟକ୍ରମରେ ନମନୀୟତା, ବୃତ୍ତିଗତ ସମନ୍ୱୟ ଓ ମାତୃଭାଷା ଭିତ୍ତିକ ଶିକ୍ଷା ଭିତ୍ତିଭୂମି ଉପରେ ପ୍ରାଥମିକତା ପ୍ରଦାନ କରୁଛି। ପାରମ୍ପରିକ ଶିକ୍ଷାରୁ ଅଭିଜ୍ଞତାମୂଳକ ଓ ଦକ୍ଷତା ଭିତ୍ତିକ କ୍ଷେତ୍ର ଆଡ଼କୁ ଏହା ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକାରୀ ଭାବେ କାର୍ଯ୍ୟ କରୁଛି। ଗୁଣବତ୍ତା ସମ୍ପନ୍ନ ଶିକ୍ଷା, ନିଯୁକ୍ତି ଯୋଗ୍ୟତା, ନବସୃଜନ ଓ ଅନୁକୂଳ ବାତାବରଣ ଉପରେ ସଂସ୍କାର ପାଇଁ ଏହି ଶିକ୍ଷାନୀତି ଆଧାରରେ ପରିବର୍ତ୍ତନକାରୀ ପଦକ୍ଷେପ ଗ୍ରହଣ କରାଯାଉଛି। ଶିକ୍ଷା କ୍ଷେତ୍ରରେ ସାଧାରଣ ନିବେଶ ମଧ୍ୟ ପ୍ରତିବର୍ଷ ବୃଦ୍ଧି ପାଉଛି। ଗତ ଆର୍ଥିକ ବର୍ଷରେ ଶିକ୍ଷା ମନ୍ତ୍ରଣାଳୟକୁ 1,28,650 କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏଥିରେ 8.27% ବୃଦ୍ଧି କରାଯାଇ 1,39,289 କୋଟି 48 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଭାରତ ସମ୍ମୁଖରେ ଏବେ 2 ଆହ୍ୱାନ ରହିଛି। ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ମାନବ ସମ୍ବଳକୁ ଏଥିପାଇଁ ଦକ୍ଷ କରିବା। ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିକ୍ଷା ଏବେ ଆଉ ପାଠ୍ୟପୁସ୍ତକ ଏବଂ ପରୀକ୍ଷା ଭିତରେ ସୀମିତ ରହିବ ନାହିଁ। ତେଣୁ ବିଦ୍ୟାର୍ଥୀଙ୍କୁ ସୃଜନ ଚଳିତ ଆର୍ଥିକ ବର୍ଷରେ ଏଥିରେ 8.27% ବୃଦ୍ଧି କରାଯାଇ 1,39,289 କୋଟି 48 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଭାରତ ସମ୍ମୁଖରେ ଏବେ 2 ଆହ୍ୱାନ ରହିଛି। ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ମାନବ ସମ୍ବଳକୁ ଏଥିପାଇଁ ଦକ୍ଷ କରିବା। ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିକ୍ଷା ଏବେ ଆଉ ପାଠ୍ୟପୁସ୍ତକ ଏବଂ ପରୀକ୍ଷା ଭିତରେ ସୀମିତ ରହିବ ନାହିଁ। ତେଣୁ ବିଦ୍ୟାର୍ଥୀଙ୍କୁ ସୃଜନଶୀଳ ହେବା ସହ ପ୍ରଯୁକ୍ତି ବିଦ୍ୟା ଚାଳିତ ପରିବେଶରେ ନିଜକୁ ପ୍ରତିପାଦନ କରିବାକୁ ପଡ଼ିବ। କୃତ୍ରିମ ବୁଦ୍ଧିମତା ଏବେ ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ ପାଲଟିଛି। ଏହାର ବିକାଶରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଭାରତକୁ ବିଶ୍ୱସ୍ତରରେ ଏକ ପେଣ୍ଠସ୍ଥଳୀ ଭାବେ ପରିଣତ କରିବାକୁ ସହଯୋଗ ପ୍ରଦାନ କରିବ। ଡିଜିଟାଲ ସାକ୍ଷରତା, କୋଡିଂ, ଡାଟା ଆନାଲିସିସ୍, କୃତ୍ରିମ ବୁଦ୍ଧିମତାର ପରିଚାଳନା, ସାଇବର ସୁରକ୍ଷା, ରୋବୋଟିକ୍ସ, ଗୁଣବତ୍ତା ସମ୍ପନ୍ନ ଉତ୍ପାଦ, ନବୀକରଣୀୟ ଶକ୍ତି ଉପଯୋଗ ଆଦି କ୍ଷେତ୍ରରେ ଭାରତ ବହୁବିଧ ପଦକ୍ଷେପ ଗ୍ରହଣ କରୁଛି। ପୂର୍ବରୁ ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବିଶ୍ୱସ୍ତରରେ ଭାରତ ନିଜକୁ ପ୍ରତିଷ୍ଠିତ କରିସାରିଛି। ସେମିକଣ୍ଡକ୍ଟର, ସବୁଜ ଶକ୍ତି, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ବାୟୋଟେକ୍, ଫିନ୍ଟେକ୍ ଏବଂ ଡିଜିଟାଲ ନବସୃଜନରେ ଭାରତ ବିଶ୍ୱ ନେତୃତ୍ୱ ନେବାକୁ ଅଗ୍ରସର ହେଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଦେଶରେ ଏକ ନିରନ୍ତର ଶିକ୍ଷା ଇକୋସିଷ୍ଟମ ବିକାଶ କରିବାକୁ ସରକାର ପ୍ରାଥମିକତା ପ୍ରଦାନ କରି କାର୍ଯ୍ୟ କରୁଛି।

0: ଆଜିର ପ୍ରସଙ୍ଗ କ୍ରମରେ ଶୁଣୁଥିଲେ ସଂକ୍ଷିପ୍ତ ଆଲୋଚନା ଶିକ୍ଷା ଓ ଦକ୍ଷତା ମାଧ୍ୟମରେ ଭବିଷ୍ୟତ ଭାରତ ପାଇଁ
1: ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି ମୁଁ ଆଶୁତୋଷ
2: ଆଉ ମୁଁ ଦିବାଲିନ ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ
1: ଅର୍ଥାତ୍ ଆଚାର ପ୍ରସ୍ତୁତି ସିଲେଇ ହସ୍ତଶିଳ୍ପ ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ
2: ନିଶ୍ଚୟ ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି ଉନ୍ନତ ପ୍ୟାକେଜିଂ

0: ଫଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
1: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କ'ଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
0: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
1: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
0: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାଏ। ଜୁହାର। ପହିଲା ମୁଖିଆ ଖବର। ଲୋକମାନଙ୍କର ସମସ୍ୟା ଶୁଣିକରି ତାର ସମାଧାନ କରବାର ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ ଲୁକର ଭିନ୍ ଭିନ୍ ଅଭିଯୋଗର କଲେ ଶୁଣାଣି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ହସ୍ତାନ୍ତରିତ ରାସ୍ତା ଉନ୍ନତିକରଣ କାର୍ଯ୍ୟକ୍ରମକେ ଆଇବା 4 ବର୍ଷ ଲାଗି ବଢ଼ାଲେ ସରକାର। ରାଜ୍ୟ ଦେବୋତ୍ତର ବିଭାଗ ଅଧୀନ ପ୍ରଚଳିତ ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ଆଇନ 1951 ସଂଶୋଧନ ଲାଗି ବସିଲା ଉଚ୍ଚସ୍ତରୀୟ ବୈଠକ। ଆଉ ଶ୍ରାବଣ ମାସର ଶେଷ ସୋମବାର ଅବସରରେ ପାଇନ ଚଢ଼ାବାର ଲାଗି ଭିନ୍ ଭିନ୍ ମହାଦେବ ଗୁଡ଼ିମାନଙ୍କେ ହେଇଛେ ଶ୍ରଦ୍ଧାଳୁମାନଙ୍କର ଜବର ଭିଡ଼। ଏଥର ପୁରା ଖବର। ଆମର ଶାସନ ବ୍ୟବସ୍ଥାର ମୂଳ ନୀତି ହେଉଛେ ସହାନୁଭୂତି, ସମବେଦନା ଆଉ ସହୃଦୟତା। ଲୋକମାନଙ୍କର ସମସ୍ୟା ଶୁଣିକରି ତାର ସମାଧାନ କରବାର ଆମର ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଭୁବନେଶ୍ୱର ୟୁନିଟ୍ 2 ଆଇଜ 20 ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଥି ମୁଖ୍ୟମନ୍ତ୍ରୀ ଅନ୍ଲାଇନ୍ ଥି ପଞ୍ଜୀକରଣ କରିଥିବା 600 ନୂଆ ଲୁକର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିଛନ୍। ଶ୍ରୀ ମାଝି ଲୁକର ସମସ୍ୟା ସିଧାସଳଖ ଶୁଣବାର ସହିତ ସମିଆ ଭିତରେ ତୃତୀୟ ଆଉ ନିର୍ଣ୍ଣାୟକ ସମାଧାନ ଲାଗି ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇକରି କହିଛନ୍।
1: ପ୍ରତିଟି ଅଭିଯୋଗ ଉପରେ ଆମେ ଗୁରୁତ୍ୱ ଦେଇ ତା ଉପରେ ତ୍ୱରିତ ପର୍ଯ୍ୟାୟରେ ତାର ସମାଧାନ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ଏବଂ ସେମାନେ ମଧ୍ୟ ତାହା ସମ୍ପାଦନ କରୁଛନ୍ତି। 600 ଅଧିକ କେସ୍ ଆମର ହସ୍ତଗତ ହେଇଥିଲା ଏବଂ ସେମାନଙ୍କ ସହିତ 1-to-1 ଆଲୋଚନା କରିକି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏବଂ କିଛି ସମସ୍ୟାର ମଧ୍ୟ ତ୍ୱରିତ ପର୍ଯ୍ୟାୟରେ ଆଜି ତାର ସମାଧାନ କରି ଦିଆଯାଇଛି।
0: ଗଲା 19 ଶୁଣାଣି ଶିବିର ଥି ଆସିଥିବାର ଅଭିଯୋଗମାନଙ୍କର ଭିତରୁ 95% ଅଭିଯୋଗର ସଫଳ ସମାଧାନ କରାଯାଇଛି। ଇତାର ସହିତ ଜିଲ୍ଲାସ୍ତରୀୟ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକ ନିୟମିତ ଭାବେ ଅଭିଯୋଗ ଶୁଣାଣି କରୁଛନ୍। ଜିଲ୍ଲାସ୍ତରୀୟ ଜୁଲାଇ ଶେଷ ତକ

80% ଅଭିଯୋଗର ସମାଧାନ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଭିନ୍ ଭିନ୍ ଅସାଧ୍ୟ ରୋଗଥି ପୀଡ଼ିତ ସୁଲଭଜନଙ୍କ ଲାଗି ଆଜ ମୁଖ୍ୟମନ୍ତ୍ରୀ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଏ 14,50,000 ଟଙ୍କାର ଚିକିତ୍ସା ସାହାଯ୍ୟ ମଞ୍ଜୁର କରିଛନ୍। ଶୁଣାଣି ବେଳେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସହିତ ଭିନ୍ ଭିନ୍ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଆଜି ଯୁଗ୍ମ ଜନଶୁଣାଣି ଶିବିର ହୋଇଯାଇଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟ ହୋଇଥିବା ଶୁଣାଣି ଶିବିର 117 ଅଭିଯୋଗ ଆସିଥିବା ବେଳେ 3 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ହୋଇଥିବା ଶୁଣାଣି ଶିବିର 42 ଅଭିଯୋଗ ଆସିଥିଲା। ବୌଦ୍ଧ ଜିଲ୍ଲା ସଦର ବ୍ଲକ ଆମଝରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ହୋଇଥିବା ଶିବିର 34 ଅଭିଯୋଗ ଆସିଥିବା ବେଳେ 6 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଗୁରସଂ ଗ୍ରାମ ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବା ଶିବିର 46 ଅଭିଯୋଗ ଆସିଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ପଞ୍ଚାୟତ ସମିତି କକ୍ଷନ ହୋଇଥିବା ଶିବିର 85 ଅଭିଯୋଗ ଆସିଥିଲା। ଶିବିର 4 ଆର୍ଥିକ ସାହାଯ୍ୟ ସହିତ 2 ମହିଳା ଆଉ ଛୁଆଙ୍କୁ ପ୍ରତିପୋଷଣ ସାହାଯ୍ୟ ଦିଆଯାଇଛି। ସେନ୍ତା କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ହୋଇଥିବା ଶିବିର 82 ଅଭିଯୋଗ ଆସିଥିବା ବେଳେ 10 ସମସ୍ୟାର ତୁର୍ତ୍ତି ସମାଧାନ ହୋଇଛି। ଶିବିରମାନଙ୍କେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରିବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ସରକାର ଗ୍ରାମାଞ୍ଚଳ ଯୋଗାଯୋଗକେ ବରକସ କରିବା ଲାଗି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ହସ୍ତାନ୍ତରିତ ରାସ୍ତା ଉନ୍ନତିକରଣ କାର୍ଯ୍ୟକ୍ରମକେ ଆଇବା 4 ଲାଗି ବଢ଼େଇଛନ୍। ଗ୍ରାମ୍ୟ ଉନ୍ନୟନ ବିଭାଗ ବିଜ୍ଞପ୍ତି ଅନୁସାରେ 2026-27 2029-30 ତକ 5,365 କୋଟି ଟଙ୍କା ଖର୍ଚ୍ଚା ଥି ପାଖାପାଖି 23,705 କିଲୋମିଟର ରାସ୍ତା ଆଉ ଉନ୍ନତିକରଣ କରାଯିବା। ଚାଲୁଥିବାର ପ୍ରକଳ୍ପମାନଙ୍କୁ ଭିଲ୍ ସମିଆ ଭିତରେ ଶେଷ କରାଯିବା। ସରକାର ରାସ୍ତା ତିଆରି ଥି ଗୁଣବତ୍ତାକେ ପ୍ରାଥମିକତା ଦେଇଛନ୍। ପ୍ରକଳ୍ପ ପୂରା ହେବାର ଉତ୍ତରୁ ଧାରିତ ସମିଆ ତକ ଦେଖରେଖର ବ୍ୟବସ୍ଥା କରାଯିବା। ଇତାର ସହିତ 5 ତ୍ରୁଟି ଦାୟିତ୍ୱ ଅବଧି ଭିଲ୍ ଲାଗୁ କରାଯିବା। ହିମାଚଳ ପ୍ରଦେଶର 6,111 ମିଟର ଉଚ୍ଚା ମାଉଣ୍ଟ ୟୁନାମ ଶୃଙ୍ଗ ସଫଳତାର ସହିତ ଚଢ଼ିଥିବାର ଓଡ଼ିଶାର ମହିଳା ପର୍ବତାରୋହୀ ଦଲ ଆଜି ଲୋକଭବନର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟିଙ୍କୁ ଭେଟିଛନ୍। ଏ ଅବସରରେ ରାଜ୍ୟପାଳ ଦଳର ସବୁ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇ କରି ଅଭିଯାନ ସମୟର ଆହ୍ୱାନ ଆଉ ଅନୁଭୂତି ବାବଦେ ଆଲୋଚନା କରିଛନ୍। ଦଳର 11 ଭିତରୁ 5 ସଫଳତାର ସହିତ ପର୍ବତ ଚଢ଼ିଥିବା ବେଳେ 6 ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ମଝିନୁ ଫେରି ଆସିଥିଲେ। ଏ ସଫଳତା ଓଡ଼ିଶା ଲାଗି ଗର୍ବ ଆଉ ଗୌରବର ବିଷୟ ହେ ବୋଲି ରାଜ୍ୟପାଳ କହିଛନ୍। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍କେ ନେଇକରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନଙ୍କର ଇଣ୍ଟର୍ଣ୍ଣସିପ୍ ଅଭିଜ୍ଞତା ଉପସ୍ଥାପନା ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନଙ୍କ ଅଧ୍ୟକ୍ଷତା ହୋଇଥିବା କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀମାନେ କ୍ଷେତ୍ରସ୍ତରୀୟ ଏସ୍ଆଇଆର୍ କାର୍ଯ୍ୟସୂଚୀ ସମ୍ୟାଥି ସମ୍ମୁଖୀନ ହୋଇଥିବା ବାସ୍ତବିକ ସମସ୍ୟା ନିରୀକ୍ଷଣ ଆଉ ଅନୁଭୂତି ଉପରେ ତଥ୍ୟ ଆଧାରିତ ବିବରଣୀ ଉପସ୍ଥାପନ କରିଥିଲେ। ଏ ଅବସରରେ ଶ୍ରୀ ଗୋପାଳନ ଛାତ୍ରଛାତ୍ରୀମାନଙ୍କର ଉଦ୍ୟମକେ ପ୍ରଶଂସା କରିକରି ଭୋଟର ତାଲିକାକେ ସ୍ୱଚ୍ଛ ଆଉ ନିର୍ଭୁଲ କରବାର୍ଥି ଜୁଆନ ପିଢ଼ିଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଆଏ ବୋଲି କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ଦେବୋତ୍ତର ବିଭାଗ ଅଧୀନତି ଥିବାର ବହୁତ ପୁରୁଣା ମନ୍ଦିର ମଠ ଆଉ ଧାର୍ମିକ ଅନୁଷ୍ଠାନର ସୁପରିଚାଳନା ଲାଗି ପ୍ରଚଳିତ ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ଆଇନ 1951 ସଂଶୋଧନକେ ନେଇକରି ଭୁବନେଶ୍ୱର ଲୋକସେବା ଭବନର ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଆଇନ ପୂର୍ତ୍ତ ଆଉ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତା ହୋଇଥିବା ବୈଠକଟି ପୁରୁଣା ଆଇନ ଥିବାର ଅଦରକାରୀ ଧାରା ଆଉ ଉପଧାରାର ସଂଶୋଧନ କମିଶନର ଅତିରିକ୍ତ କମିଶନର ଆଉ କ୍ଷମତାପ୍ରାପ୍ତ ଅଧିକାରୀମାନଙ୍କର କ୍ଷମତା କ୍ୟାଡରର ପୁନର୍ଗଠନ ବିଭାଗ ଥି ନୂଆ ନିଯୁକ୍ତି ସୃଷ୍ଟି ବାବଦେ ଆଲୋଚନା ହୋଇଥିଲା। ସଂଶୋଧିତ ଆଇନ କାର୍ଯ୍ୟକାରୀ ହେଲେ ମନ୍ଦିର ମଠ ଆଉ ଧାର୍ମିକ ଅନୁଷ୍ଠାନର ପ୍ରଶାସନିକ ଆଉ ଆର୍ଥିକ ପରିଚାଳନା ଅତ୍କା ବରସ ହେବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ଶ୍ରାବଣ ମାସର 4 ଆଉ ଶେଷ ସୋମବାର ଥି ଆଜି ରାଜ୍ୟର ଭିନ୍ ଭିନ୍ ମହାଦେବ ଗୁଡ଼ିମାନଙ୍କେ ପାଏନ୍ ଢାଲବାର ଲାଗି କାଉଡ଼ିଆମାନଙ୍କର ବହୁତ ଭିଡ଼ ହୋଇଥିଲା। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଭଦ୍ରକର ଆଖଣ୍ଡଳୀ ମନ୍ଦିର, ଢେଙ୍କାନାଳର କପିଳାସ, କଟକର ବାବା ଧବଳେଶ୍ୱର, ପୁରୀ ଶ୍ରୀ ଲୋକନାଥ ମନ୍ଦିର ନ ପାନି ଢାଲବାର ଲାଗି ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗି ରହିଛି। ଏ ଅବସରରେ ସମ୍ବଲପୁର ଜିଲ୍ଲାର ହୁମା, ମାନେଶ୍ୱର, ମୁକ୍ତେଶ୍ୱର, କଳ୍ପେଶ୍ୱର ଶିବ ମନ୍ଦିର ନ ବାହାରୁ ବହୁତଟେ ଭକ୍ତ ପାଏନ୍ ନେଇକରି ଆସିକରି ଶିବଙ୍କୁ ପାଏନ୍ ଚଢ଼ଉଛନ୍। ଇତାର ଛଡ଼ା ସମ୍ବଲପୁର ସହରର ବାଲିବନ୍ଧା, ବୁଢ଼ାରଜା, ଦୁର୍ଗାପାଲି, ଝାଡ଼ୁଆପଡ଼ା, ନନ୍ଦପଡ଼ା, ମୁଦିପଡ଼ା ସହିତ ସବୁ ଶିବ ମନ୍ଦିରମାନଙ୍କେ ଦର୍ଶନ ଆର୍ ପାଏନ୍ ଚଢ଼ାବାର୍କେ ଭକ୍ତ

0: କାଉଡ଼ିଆ ମାନଙ୍କର ଜବର ଭିଡ଼ ଲାଗିଛି। ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ ଭିନ୍ ଶୈବପୀଠ ମାନଙ୍କେ ଭକ୍ତମୟ ପରିବେଶ ହେଇଛେ। ମହାନଦୀ ଆଉ ତେଲ ନଦୀର ସଙ୍ଗମ ସ୍ଥଳୀର ସ୍ୱର୍ଣ୍ଣପ୍ରୟାଗ ଘାଟ ଆଉ ବିନକାର ପାପକ୍ଷୟ ଘାଟ ନୁ ପାଏନ ଆନିକିରି ମହାଦେବଙ୍କର ପାଖେ ଜଳାଭିଷେକ କରିଛନ୍। କଳାହାଣ୍ଡି ଜିଲ୍ଲାର ଭିନ୍ ଭିନ୍ ଶିବଗୁଡ଼ି ମାନଙ୍କେ କାଉଡ଼ିଆମାନେ ପାଏନ ଢାଲବାର ସହିତ ପୂଜା କରିଛନ୍। ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଆଇବା 27 ତାରିଖ ଆଇଆଇଏମ୍ ସମ୍ବଲପୁରଠାରେ ବିକଶିତ ଭାରତ ଯୁବା କନେକ୍ଟ ସ୍ପୋର୍ଟସ୍ ଏଡିସନ୍ ଆୟୋଜିତ ହେବା। ମେରା ଯୁବା ଭାରତ ସମ୍ବଲପୁର ଆଉ ଆଇଆଇଏମ୍ ସମ୍ବଲପୁରର ମିଳିତ ସହଯୋଗଥି ହେବାରକେ ଥିବାର କାର୍ଯ୍ୟକ୍ରମଟି ଆଇଆଇଏମ୍ ସମ୍ବଲପୁରର ଛାତ୍ରଛାତ୍ରୀମାନେ ଭାଗ ନେବେ ଆଉ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା ଯୁବ ନେତୃତ୍ୱ ଆଉ ରାଷ୍ଟ୍ର ନିର୍ମାଣ ଆଲୋଚନାଥି ସାମିଲ କରାଯିବା। ଇତାର ସହିତ ମହିଳା ମହାବିଦ୍ୟାଳୟ ସମ୍ବଲପୁରର ଏନ୍ଏସ୍ଏସ୍ର ସହଯୋଗଥି ଭିଲ୍ ଏ ଅବସରରେ ଖାସ୍ କାର୍ଯ୍ୟକ୍ରମ କରାଯିବା। ବୌଦ୍ଧ ଜିଲ୍ଲା କଣ୍ଟାମାଳଠାରେ ଜୁନିୟର ରେଡ୍କ୍ରସ ତରଫ ଚଡ଼କମରା ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ମଚାରୀମାନେ ଯୋଗ ଦେଇକରି ଛାତ୍ରଛାତ୍ରୀମାନଙ୍କୁ ଚଡ଼କମରା ସମ୍ୟାଥି ନିଜକେ କେନ୍ତା କରି ସୁରକ୍ଷିତ ରଖବେ ସେଥିର ବାବଦେ ସଚେତନ କରାଇଥିଲେ। ଇତାର ସହିତ ଇ ସମ୍ୟାଥି ଜଳାଶୟ ଲାଇନ୍ ତାର ଧାତୁ ଜିନିଷ ନୁ ଦୂରେ ରହିବାରକେ ପରାମର୍ଶ ଦେଇଥିଲେ। ଜାପାନର ହେବାରକେ ଥିବାର ଏସିଆନ୍ ଗେମ୍ସ 2026 ଓଡ଼ିଆ ଖେଳାଳି ଶ୍ରାବଣୀ ନନ୍ଦ ଆଉ ଅନିମେଷ କୁଜୁର ଭାରତକେ ପ୍ରତିନିଧିତ୍ୱ କରିବେ। ମହିଳା 400 ମିଟର ରିଲେ ରେସ୍ଟି ଶ୍ରାବଣୀ ଭାଗ ନେଉଥିବା ବେଳେ ଅନିମେଷ ପୁରୁଷ ବିଭାଗର 100 ମିଟର 200 ମିଟର ମିକ୍ସଡ 400 ମିଟର ରିଲେ ପ୍ରତିଯୋଗିତାଥି ଭାଗ ନେବେ। ଆଇବା ମାସ 19 ତାରିଖ ନୁ ଏସିଆନ୍ ଗେମ୍ସ ମୂଲ ହୋଇକରି ଅକ୍ଟୋବର 4 ତାରିଖ ତକ ଚାଲବା। ପାଣିପାଗ ଲଘୁଚାପର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାର ଜବରବର୍ଷା ଲାଗି ରହିଛି। ଆଇବା କାଲି ସକାଳ ତକ ସମ୍ବଲପୁର ସୁନ୍ଦରଗଡ଼ ଝାରସୁଗୁଡ଼ା ବରଗଡ଼ ସୁବର୍ଣ୍ଣପୁର ଆଉ ବୌଦ୍ଧ ଜିଲ୍ଲାର ଜବରନୁ ଅତି ଜବର ବର୍ଷା ହେବା ବୋଲି ଭୁବନେଶ୍ୱର କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ବିଜୁଳି ହେବା ବୋଲି ରାଜ୍ୟର ଭିନ୍ ଜାଗାର ହାଲକାନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟ ସରକାର ନଜର ରଖିଛନ୍। ଆଜି ସକାଳର 11 ବଜେ ତକ ମିଳିଥିବା ସ୍ଥିତି ଅନୁସାରେ
1: କଟକ କେନ୍ଦ୍ରରୁ ସମୟ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଭାରତ ରୁଷ ଭାଗିଦାରିତା ସମ୍ପର୍କକୁ ସୁଦୃଢ଼ କରିବା ନେଇ ରୁଷ ରାଷ୍ଟ୍ରପତି ପୁତିନ୍ଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଆଲୋଚନା। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆସନ୍ତାକାଲି ଚୀନ ପ୍ରତିପକ୍ଷଙ୍କ ସହ ସୀମା ପ୍ରସଙ୍ଗରେ କରିବେ ଆଲୋଚନା। ଡିଜିଟାଲ୍ ଆର୍ଥିକ କାରବାର ୟୁପିଆଇ ପୂରଣ କଲା 10 ବର୍ଷ ଏବଂ କଲମ୍ବୋ ଟେଷ୍ଟର ଦ୍ୱିତୀୟ ଦିନରେ ଶ୍ରୀଲଙ୍କା ବିପକ୍ଷରେ 9 ୱିକେଟ୍ ବିନିମୟରେ 503 ରନ୍ ସଂଗ୍ରହ କରି ଭାରତର ପ୍ରଥମ ଇନିଂସ ପାଳି ଘୋଷଣା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି କ୍ରେମ୍ଲିନ୍ଠାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତୀୟ ପ୍ରତିନିଧି ଦଳରେ ରୁଷରେ ଅବସ୍ଥିତ ଭାରତର ରାଷ୍ଟ୍ରଦୂତ ବିନୟ କୁମାର ଏବଂ ଯୁଗ୍ମ ସଚିବ ମାୟଙ୍କ ସିଂ ଅଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ବାଣିଜ୍ୟ ଅର୍ଥନୈତିକ ସହଯୋଗ ଏବଂ ଆଗାମୀ ଉଚ୍ଚସ୍ତରୀୟ ସମ୍ମିଳନୀ ପାଇଁ ଆଲୋଚନା କରାଯାଇଥିଲା। ଡକ୍ଟର ଜୟଶଙ୍କର ଭାରତ ରୁଷ ଭାଗିଦାରିତା ସମ୍ପର୍କକୁ ସୁଦୃଢ଼ ଏବଂ ଆଗେଇ ନେବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଉଭୟଙ୍କ ମଧ୍ୟରେ ଅର୍ଥନୈତିକ ସହଯୋଗ ବାଣିଜ୍ୟ ଏବଂ ଶକ୍ତି କ୍ଷେତ୍ର ଉପରେ ଆଲୋଚନା ହୋଇଥିଲା। ଡକ୍ଟର ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣାଇଥିବା ଶୁଭେଚ୍ଛା ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କୁ ଅବଗତ କରାଇଥିଲେ। ବାଣିଜ୍ୟ ଶକ୍ତି ସାର ଏବଂ ଆଣବିକ ସହଯୋଗ କ୍ଷେତ୍ରରେ ଭାରତ ଏବଂ ରୁଷିଆ ମଧ୍ୟରେ ଉଲ୍ଲେଖନୀୟ ସମ୍ପର୍କ ସ୍ଥାପିତ ହୋଇପାରିଥିବା ଶ୍ରୀ ଜୟଶଙ୍କର କହିଛନ୍ତି। ସାଂଘାଇ ସହଯୋଗ ସଂଗଠନ ବୈଠକରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ସାକ୍ଷାତ କରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମଧ୍ୟ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ଭାରତ ଆସିବା ନିମନ୍ତେ ରୁଷ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଛନ୍ତି। ଭାରତ ଏବଂ ରୁଷିଆ ମଧ୍ୟରେ ସମ୍ପର୍କ ଦୃଢ଼ୀଭୂତ ହେବା ନେଇ ଡକ୍ଟର ଆଶା ପ୍ରକାଶ କରିଛନ୍ତି। ପୂର୍ବରୁ ମସ୍କୋଠାରେ ବାଣିଜ୍ୟ ଅର୍ଥନୈତିକ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସହଯୋଗ ସଂକ୍ରାନ୍ତ ଭାରତ ରୁଷ ଆନ୍ତଃ ସରକାରୀ ଆୟୋଗ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ଏବଂ ରୁଷର ଉପପ୍ରଧାନମନ୍ତ୍ରୀ

పీయూస్ ఉప్పు సత్తి

ଆନ୍ତର୍ଜାତିକ ସମ୍ପର୍କ ପ୍ରସଙ୍ଗରେ ଆଲୋଚନା ହେବ। ଏହି ଗସ୍ତକାଳରେ ଶ୍ରୀ ଡୋଭାଲ ଚୀନ୍ର ଉପରାଷ୍ଟ୍ରପତି ହାନ୍ ଜେଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଜାତୀୟ ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀରେ ଆସନ୍ତା 5 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଚ୍ଚ ଶିକ୍ଷାନୁଷ୍ଠାନ ଏବଂ ପଲିଟେକ୍ନିକ୍ସର 21 ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ସେଥିରେ କେନ୍ଦ୍ରୀୟ ଉଚ୍ଚ ଶିକ୍ଷା ସଂସ୍ଥାନର 12 ଜଣ ଶିକ୍ଷକ, ରାଜ୍ୟ ବିଶ୍ୱବିଦ୍ୟାଳୟରୁ 5 ଏବଂ ପଲିଟେକ୍ନିକ୍ସରୁ 4 ଜଣ ଶିକ୍ଷକ ଅଛନ୍ତି। ଶିକ୍ଷା ପ୍ରଦାନ, ଗବେଷଣା, ନବସୃଜନ, ଶିକ୍ଷକ ବିକାଶ କାର୍ଯ୍ୟକ୍ରମ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷକମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ ମାଧ୍ୟମରେ ଜାତୀୟ ଶିକ୍ଷକ ପୁରସ୍କାର 2026 ନିମନ୍ତେ ଅନ୍ଲାଇନ୍ରେ ଆବେଦନପତ୍ର ଗ୍ରହଣ କରାଯାଇଥିଲା। ଚଳିତ ବର୍ଷ ମେ 26 ଜୁଲାଇ 20 ମଧ୍ୟରେ ଆବେଦନଗୁଡ଼ିକୁ ଗ୍ରହଣ କରାଯାଇଥିଲା। ଦେଶରେ ଡିଜିଟାଲ୍ ଆର୍ଥିକ କାରବାରକୁ ରୂପାନ୍ତରିତ କରିବାରେ ୟୁପିଆଇ 10 ବର୍ଷ ପୂର୍ଣ୍ଣ କରିଛି। ଏଥିସହିତ ଭାରତର ଡିଜିଟାଲ୍ ଆର୍ଥିକ ଦେଣନେଣ ବ୍ୟବସ୍ଥାରେ ୟୁପିଆଇ ଏକ ମେରୁଦଣ୍ଡ ଭାବରେ ଉଭା ହୋଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 2016 ଅଗଷ୍ଟ 25 ଆରମ୍ଭ ହୋଇଥିବା ୟୁପିଆଇର ଆର୍ଥିକ କାରବାର ଇତିମଧ୍ୟରେ 13,000 ଗୁଣ ବୃଦ୍ଧି ପାଇଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ 2016-17 ଆର୍ଥିକ ବର୍ଷରେ ୟୁପିଆଇ ମାଧ୍ୟମରେ ବାର୍ଷିକ କାରବାର 1,78,00,000 ଟଙ୍କା ଥିଲା। 2025-26 ଏହା 24,162 କୋଟିରୁ ଅଧିକ ଟଙ୍କାକୁ ବୃଦ୍ଧି ପାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଭାରତ ବ୍ୟତୀତ ବିଦେଶରେ ମଧ୍ୟ ଡିଜିଟାଲ୍ କାରବାର ପାଇଁ ୟୁପିଆଇ ଏକ ବୈଶ୍ୱିକ ପ୍ଲାଟଫର୍ମ ଭାବରେ ଉଭା ହୋଇଛି। ବର୍ତ୍ତମାନ ଏହା 11 ଦେଶରେ କାର୍ଯ୍ୟକ୍ଷମ ଅଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି

ଭାରତରେ ୟୁପିଆଇ ବ୍ୟବସ୍ଥାକୁ ଆର୍ଥିକ ଦେଶନେଣ କ୍ଷେତ୍ରରେ ବିଶ୍ୱର ବୃହତ୍ତମ ବ୍ୟବସ୍ଥାର ମାନ୍ୟତା ଦେଇଛି। 2025 ମସିହା ସୁଦ୍ଧା ବିଶ୍ୱରେ ଡିଜିଟାଲ୍ କ୍ଷେତ୍ରରେ ହେଉଥିବା ଆର୍ଥିକ କାରବାରର 49%ରୁ ଅଧିକ ଭାରତରେ ୟୁପିଆଇ ମାଧ୍ୟମରେ ହେଉଛି। ପଞ୍ଜାବରେ ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ସମସ୍ତ 117ଟି ବିଧାନସଭା ଆସନରେ ଭାରତୀୟ ଜନତା ପାର୍ଟି ପ୍ରତିଦ୍ୱନ୍ଦ୍ୱିତା କରିବ। ବିଜେପି ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ ଆଜି ପଟିଆଲାଠାରେ ଅନୁଷ୍ଠିତ ପ୍ରଥମ ଜୋନାଲ୍ ବୈଠକରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ପଞ୍ଜାବରେ ରାଜନୈତିକ ପରିବର୍ତ୍ତନ ଅବଶ୍ୟମ୍ଭାବୀ ଏବଂ ବିଜେପି ଏହି ପରିବର୍ତ୍ତନକୁ ବାସ୍ତବରେ ପରିଣତ କରିବା ଲାଗି ପୂର୍ଣ୍ଣ ପ୍ରସ୍ତୁତ। ଶ୍ରୀ ସନ୍ତୋଷ ପଞ୍ଜାବକୁ ଦୁଇଦିନିଆ ଗସ୍ତରେ ଯାଇ ଦଳର କାର୍ଯ୍ୟ ଏବଂ ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30ରେ ଦକ୍ଷତା ବିକାଶ ଭାରତୀୟ ଯୁବପିଢ଼ି ପାଇଁ ନୂଆ ନିଯୁକ୍ତି ସୁଯୋଗ ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଯୁଗ୍ମ ସଚିବ ମାନସୀ ସହାୟ ଠାକୁର ଏବଂ ଜାତୀୟ ଦକ୍ଷତା ବିକାଶ ନିଗମର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରଶାନ୍ତ ସିହ୍ନା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-1133-1444-2331-48-1 ଏବଂ 2

0: ଭାରତ ରୁଷ ଭାଗିଦାରିତା ସମ୍ପର୍କକୁ ସୁଦୃଢ଼ କରିବା ନେଇ ରୁଷ ରାଷ୍ଟ୍ରପତି ପୁତିନ୍ଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଆଲୋଚନା। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆସନ୍ତାକାଲି ଚୀନ୍ ପ୍ରତିପକ୍ଷଙ୍କ ସହ ସୀମା ପ୍ରସଙ୍ଗରେ କରିବେ ଆଲୋଚନା। ଡିଜିଟାଲ୍ ଆର୍ଥିକ କାରବାର ୟୁପିଆଇ ପୂରଣ କଲା 10 ବର୍ଷ ଏବଂ କଲମ୍ବୋ ଟେଷ୍ଟର ତୃତୀୟ ଦିନରେ ଶ୍ରୀଲଙ୍କା ବିପକ୍ଷରେ 9 ୱିକେଟ୍ ବିନିମୟରେ 503 ରନ୍ ସଂଗ୍ରହ କରି ଭାରତର ପ୍ରଥମ ଇନିଂସ ପାଳି ଘୋଷଣା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଟକ ସମ୍ଭାଦଦାତା କାଳୀପ୍ରସନ୍ନ ଶତପଥୀ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। କଟକ ଗସ୍ତରେ ଆସି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦରଘା ବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମ୍ୟୁଜିୟମ୍ ଓ ପୁରୁଣା ଜେଲ୍ ପରିଦର୍ଶନ କରିଛନ୍ତି। ନେତାଜୀଙ୍କ ଜନ୍ମସ୍ଥାନ କଟକର ଅଧିକ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ମ୍ୟୁଜିୟମ୍ରେ ସିଆର୍ପିଏଫ୍ ଯବାନଙ୍କ ପକ୍ଷରୁ ଆୟୋଜିତ ବ୍ୟାଣ୍ଡ କାର୍ଯ୍ୟକ୍ରମରେ ମଧ୍ୟ ମନ୍ତ୍ରୀ ଯୋଗ ଦେଇଥିଲେ।
3: ଆଜିକାଲି ଏଟା ନେତାଜୀ ସଂଗ୍ରହାଳୟରେ ରୂପାନ୍ତରିତ ହୋଇଯାଇଛି ଏବଂ ସେମିତି ଓଡ଼ିଶା ସ୍ୱାଧୀନତା ଆନ୍ଦୋଳନର ଏନ୍ତୁଡ଼ିଶାଳା ତ କଟକ ଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ମଧ୍ୟ ଜନ୍ମ ଏଠି। ଗୋପବନ୍ଧୁ ମଧୁସୂଦନ ଦାସଠୁ ଆରମ୍ଭ କରିକରି ଗୁଡ଼ିଏ ସ୍ୱାଧୀନତା ସତ୍ୟାଗ୍ରହୀଙ୍କର ଏଇଟା କାର୍ଯ୍ୟକ୍ଷେତ୍ର ଥିଲା। ମା ମାଳତୀ ଦେବୀ ତାଙ୍କର କାର୍ଯ୍ୟକ୍ଷେତ୍ର ଥିଲା ଏବଂ ରାଜ୍ୟର ସବୁଠାରୁ ବଡ଼ ବଡ଼ ସତ୍ୟାଗ୍ରହୀ ଏଇ ଜେଲ୍ରେ ରହିଥିଲେ ଏବଂ 80-81 ଛାତ୍ର ଆନ୍ଦୋଳନ ସମୟରେ ମୁଁ ମଧ୍ୟ ଗିରଫ ହୋଇକରି ଏଇ ଜେଲ୍ରେ 2 ମାସ କଟେଇଛି। ମୋର ଲମ୍ବା ସ୍ମୃତି ଏ ଜେଲ୍ ସାଙ୍ଗରେ ଅଛି।

0: ଯେଉଁମାନେ ଜେଲ୍ରେ ରହିଥିଲେ ସ୍ୱାଧୀନତା ସଂଗ୍ରାମୀ ତାଙ୍କୁ ଟିକେ ନମନ କରନ୍ତି। ଏଇଟା ହିଁ ଉଦ୍ଦେଶ୍ୟ ଥିଲା। ମନେ ହେଉଛି ମୋଟାମୋଟି 45 ବର୍ଷ ପାଖାପାଖି ଆଜି ଭଳିଆ ଲାଗୁଛି ଯେତେବେଳେ ଆମେ ଛାତ୍ର ଜୀବନରେ ଆନ୍ଦୋଳନ କରୁଥିଲୁ। ଆଉ ନେତାଜୀଙ୍କର ସଂଗ୍ରହାଳୟ ତାକୁ ମଧ୍ୟ ଆଉ ଗୋଟେ ସୋପାନ ଆଗକୁ ନେବା ପାଇଁ ଏକ ଜାତୀୟ ସଂଗ୍ରହାଳୟ ଭାବରେ ତାର ମାନ୍ୟତାକୁ ଆହୁରି ବୃଦ୍ଧି କରିବା ପାଇଁ ବି ସରକାରର ଉଦ୍ୟମ ଚାଲିଛି। ଏଇଟା ମାନେ ସବୁ ହେଉଛି ଆମ ପାଇଁ ପ୍ରେରଣାର ଭିତ୍ତିଭୂମି, ପ୍ରେରଣାର ସ୍ରୋତ। ଏଠିକି ଆସିଲେ ଯେଉଁ ପ୍ରେରଣା ମିଳେ ସେ ପ୍ରେରଣା ଆଗାମୀ ଦିନରେ ସମାଜ ପାଇଁ କାମ କରିବା ପାଇଁ ଆମକୁ ପ୍ରେରିତ କରିଥାଏ। ସମସ୍ତଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ଯେଉଁମାନେ ଦେଶ ପାଇଁ ଲଢ଼ିଥିଲେ ଏବଂ କଟକରେ ପୁରୁଣା ଜେଲ୍ରେ ଜୀବନର ଲମ୍ବା ସମୟ କଟାଇଥିଲେ।
1: ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା କକ୍ଷରେ ସଚେତନତା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଛି। ନିଶାଦ୍ରବ୍ୟ ସେବନର କୁପରିଣାମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ନିଶାମୁକ୍ତ ସମାଜ ଗଠନ ପାଇଁ ଅଧିକାରୀ ଓ କର୍ମଚାରୀମାନେ ସାମୁହିକ ଶପଥ ନେଇଥିଲେ। ଓଡ଼ିଶାର ପ୍ରାଚୀନ ସାରସ୍ୱତ ପ୍ରତିଷ୍ଠାନ ଉତ୍କଳ ସାହିତ୍ୟ ସମାଜର 2026 ଉତ୍କଳ ରତ୍ନ ସମ୍ମାନ ଖ୍ୟାତନାମା କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମମଣି ଦେବୀଙ୍କୁ ପ୍ରଦାନ କରାଯିବ। ଏଥିସହ ବିଭିନ୍ନ ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା ଓ କଳା କ୍ଷେତ୍ରର 24 ଜଣଙ୍କୁ ବିଭିନ୍ନ ସମ୍ମାନ ପ୍ରଦାନ କରାଯିବ। ଚଳିତ ମାସ 30 ତାରିଖ ସନ୍ଧ୍ୟାରେ ଆୟୋଜିତ 124ତମ ସମାବର୍ତ୍ତନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ ଓ ତ୍ୱରିତ ତଦନ୍ତ ପାଇଁ ଓଡ଼ିଶା ପୁଲିସ E0 FIR ବ୍ୟବସ୍ଥା ଆରମ୍ଭ କରିଛି। ପୂର୍ବତନ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏହାର ଶୁଭାରମ୍ଭ କରିଥିଲେ। 10 ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ଠକେଇ ସମ୍ପର୍କିତ ଅଭିଯୋଗ 1930ରେ ପଞ୍ଜୀକୃତ ହେଲେ CCTNSରେ ସ୍ୱୟଂଚାଳିତ ଭାବେ E0 FIR ଅନୁରୋଧ ସୃଷ୍ଟି ହେବ। ଠକେଇର ଶିକାର ହେଲେ ବିଳମ୍ବ ନ କରି 1930ରେ ଅଭିଯୋଗ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ। କଟକ ସେନା ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ଅଗ୍ନିପଥ ଯୋଜନା ଅଧୀନରେ ସେନା ଭର୍ତ୍ତି ରାଲି ଆସନ୍ତା September 3-16 ପର୍ଯ୍ୟନ୍ତ ପାରାଦୀପର ଗୋପବନ୍ଧୁ ଷ୍ଟାଡିୟମରେ ଆୟୋଜିତ ହେବ। କଟକ ସମେତ 10 ଜିଲ୍ଲାର ପ୍ରାର୍ଥୀ ଏଥିରେ ଅଂଶଗ୍ରହଣ କରିବେ। ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ଆଡ୍ମିଟ୍ କାର୍ଡରେ ଥିବା ତାରିଖ ଅନୁସାରେ ଶାରୀରିକ ଦକ୍ଷତା ଓ ମେଡିକାଲ ପରୀକ୍ଷାରେ ଯୋଗ ଦେବାକୁ ପଡ଼ିବ। ଆଡ୍ମିଟ୍ କାର୍ଡ ପଞ୍ଜୀକୃତ ଇମେଲକୁ ପଠାଯାଇଛି। ପ୍ରାର୍ଥୀମାନେ ଅଜଣା ବ୍ୟକ୍ତି କିମ୍ବା ଦଲାଲକୁ ମୂଳ ଦସ୍ତାବିଜ ନ ଦେବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଏଁ ଶୁଣୁଥିଲେ ବିଭିନ୍ନ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ସମ୍ବଲପୁର କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ଚାଷୀବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ତା ପୂର୍ବରୁ ଏହି ଛୋଟ ବିଜ୍ଞାପନ ବିରତି।
3: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ EKYC ବାଧ୍ୟତାମୂଳକ। ଏଥିପାଇଁ PM Kisan.gov.in ପୋର୍ଟାଲରେ ନିଜର EKYC ଯାଞ୍ଚ କରେଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

0: ଲାପି ନାନୀ ଜୁହାର
1: ଜୁହାର ଜୁହାର ରେ ଗୁରୁବାରୁ ଭେ ଜୁହାର
0: ଯେ ନାନୀ
1: ଓ
0: ଇହେ ଦେ ମୁଇଁ ଗାମଚା ନେ ଘଣ୍ଟେ ଆଣି ଦେଇଛନ୍ ନା ବୋଲଚା
1: କେ ଟାଇଞ୍ଚୁ
0: ହଁ ଏଟା ବସି କୋର କୁଏ ହଇ
1: ଯେନ୍ଟା ମୁଇଁ ଖୋଜୁଥିଲି ରେ ଭେ ମୋକେ ମିଲ୍ଲା ହେଟା
0: ହଇ ଆମର କ୍ଷେତର ହିରେ ବୋଲନୁ କେତନି କେତେ କୋର କୁଏଟ ବୁଟା ହେଇଛି ଝରଲା ମାନେ ଦେଇ ଦେଲି ଯେ ବୋଲନୁ
1: ମୋର ଘରେ ବି ରେ ଭେ କେତେ ଖୋଉଥିଲା ମୋର ବେର୍ନେ ଇନ୍ତି ମାସେ ନେ ଯେତକି ଫଲୁଥିଲା ଯେ କେନ୍ତା ହେଲା ଯେ ତୋ ନିମାନ ସେ ତାର ସରିଗଲା କୁରକୁଇଟ ବୁନ୍ଦ ଯେ ଯାହା ହଉ ଆଇନ ଦେଲୁ ବୋଲତୁ ବଜାର କେ ଯଦି ଘିନି ଯିମୁ ବେଲେ ରେ ଭେ ଯେନ୍ତା ଦାମ ଅଛେ ଦେଶୀ କୁରକୁଇଟର ଘିନି ଆର ହଉଛେ ତାକେ ବନେ ହେଲା ଆମେ ଚାଷୀ ଲୋକ ଘରେ ନେ ଦେଖଲା ଚେହେଲାଟା ମିଲ୍ଲା ଦିରା କୁରକୁଇଟ ଗଲେ ଇଟା କେ ଭାଜବି ଆର ଖେବି
0: ଜାନି ଇ ଆମେ ତ ବୋଲନୁ ଆମର ହିରେ ମନ୍ଥି ବି କୁରକୁଇଟ ଜନି ବୋରବଟି କରି କରି ଇ ସବୁ ଚାଷ କରି କରି ବୋଲନୁ ଆମର ଘର ଚଲନି ଭୟର କରବାର ପଡବା
1: ହୋଇ ରେ ଭେତୁ କି ଗୁଟେ କଥା କହୁଛେ ମୁକୁ ଇ କୁରକୁଇଟ ର କନ୍ଦା ଖଣେ ଦେବୁ ରବି
0: ହଁ ହଁ
1: ମୋର ଘରେ ତ ନିମାନ ସରିଗଲା ବୋଲତୁ ତୁ କେତେଟା ଦେବୁ କନ୍ଦା ଯେ ନିକେ ଆମର ହିର ମନ୍ଥି ନେ ବି ରୋପିଥିବି ଆର ଆମର ବେର ର ବାଡ଼ା ତରା ତରା ବି ରୋପିଥିବି
0: ଯେ ନାନି ଏଟା ତ ଶାଗ ଡାଲର କଥା ବଲ ମା ତ ଚାଷ ତ କରୁଛୁ ବଲ ଆମେ ତ ଖତ ସାର ଦଉଛୁ ସବୁ କରୁଛୁ ମା ତ ନୂଆ ନୂଆ ଜ୍ଞାନ କୌଶଲ କେ ଖଣେ ଲଗାଲେ ଆର ଖଣେ ଆମର ଚାଷ ବନେ ହେତା କାଁ ବୋଲଛେ
1: ହଏ ରେ ଭେ ହେ ନୂଆ ନୂଆ ଜ୍ଞାନ କୌଶଲ ଜାଣବା ଲାଗି ତ ଆମକେ କୃଷି ବିଶେଷଜ୍ଞ ଆଜ୍ଞା ମାନେ ବୁଝଉଛନ୍ କେତେ ନୂଆ ନୂଆ ପଦ୍ଧତି ବାହାରୁଛି ତାକର ସାଙ୍ଗେ ଯୋଗାଯୋଗ କରମୁ କଥାବାର୍ତ୍ତା ହେମୁ ବେଲେ ରେ ଭେ ଆମେ ଆର ନୂଆ କଥା ଜାଣିପାରମୁ ଆମେ ତ ହେନ୍ତା ଦେଖୁଛୁ ପୁରୁଣା ହିସାବେ ନେ ଚାଷ କରି ଆସୁଥିଲୁ ମାତ୍ର ଯୁଗ ଯେନ୍ତା ଆଗକେ ଯାଉଛେ ଆମେ ଯଦି ସେ ଜାଗା ନେ ରହି ଯାଇଥିମୁ ନା ଆଗକେ ନେଇ ବଢ଼ମୁ ବେଲେ ତ ଆମେ ସବ କଥା ପଛେ
0: ପଡିଯିମୁ ଯେ ନାନୀ ଏବେ ପଖାଲ ଖିଆ ଚାଷ ନାଇଁ ନା ବୋଲନୁ ଏବେ ପଖାଲ ଖାଇମୁ ଘର ଚଲବାର ସଙ୍ଗେ ସଙ୍ଗେ ଦୁଇ ପଇସା କେନ୍ତା କରି ଘଣ୍ଟା ନେ ଖୁଜମୁ ସେ କଥା କେ ବି ବିଚାର କରବାର ପଡବା
1: ଓଏ ଯେ ଶୁନୁ ଆଜିକାଲି ତ ସବୁ ପାଠ ପଢୁଆ ଚାଷୀ ନିକେ ସବକର ହାତେ ନେ ମୋବାଇଲ ଫୋନ ଗୋଟେ ଗୋଟେ ବି ଅଛେ
0: ଅଛେ
1: ଯେଟା ଜାଣବା ଲାଗି ଚାହୁଁଛୁ ଆମେ ସେଟା ପଚାରି ଦେଲେ ଉତ୍ତର ବି ମିଳି ଯାଉଛେ ନିକେ ରେ ଭେ ମାତର କ ଗୋଟେ ଜରୁରୀ କଥା ତୋକେ କହୁଛେ ରେ ଭେ ଯେନ୍ଟା ମୋକେ ଆର ତୋର ଭାଟକେ ଆମର କୃଷି ବିଶେଷଜ୍ଞ ଆଜ୍ଞା ବୁଝେଇଥିଲେ ଆମେ ମେଟ ପରୀକ୍ଷା କରବାଟା ନିକେ ଜରୁରୀ ଶୁନୁ ଆମର ଶରୀର କେ ଯେନ୍ତା ନେଇ କେ ଭିନ୍ନ ଭିନ୍ନ ପ୍ରକାରର ଖାନା ଦରକାର ହେଇଥିସି ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ସାର ଦରକାର ହେଇଥିସି ହିନ୍ତି ଆମର ମେଟ କେ ନେଇ କେ ସେଥିନେ ଯେନ୍ ଫସଲ ବାହାରବା ସେ ମେଟ କେ ବି ଦରକାର ହେଇଥିସି
0: କେନ୍ କେନ୍ଟା ଅଭାବ ହେଇଛେ କେନ୍ କେନ୍ଟା ହେଇଛେ ସବୁ ଜାଣି ହେବା ବୋ
1: ଏ ମେଟ ପରୀକ୍ଷା କଲେ ତ ସବ ଧଡ଼ା ଧଡ଼ ବାହାରି ଯିସି ନା ସେଥିନୁ ଜାଣି ପାରବୁ ଆର ତୋର ଚାଷ ଜମି ନେ କେଟା ଅଭାବ ଅଛେ ହେଟା ମାନେ ବି ସବୁ ଆଜ୍ଞା ମାନେ କହିଦେସନ୍ କିନ୍ ଖତ ସାର ଦେଲେ ତୋର କିନ୍ ଫସଲ କରୁଛୁ ଆର ବନେ ହେବା ସେଟା ତୁଇ ଜାଣି ପାରବୁ
0: ହୋଇ ନାନି ଆମେ ତ ଗୋବର ଖତ ଦଉଛୁ ଛେଲେଣି ଖତ ଦଉଛୁ ଆର ବିଭିନ୍ନ ପ୍ରକାର ହେ ରସାୟନିକ ଖତ ମାନେ ବି ଦଉଛୁ
1: ହୋଇ ହୋଇ
0: ମାତର ଗୋଟେ କଥା ଯେ ଅନୁସାର ବଳବାର କଥା ଗୋଟେ ବି ଅଛେ
1: ହୋଇ ହୋଇ ହୋଇ
0: ହେଟାକେ ବ୍ୟବହାର କଲେ ବି ବଲନୁ ଆମର ଫସଲ ତିଆର ହେବା
1: ହୋଇ
0: ତାର ସଙ୍ଗେ ସଙ୍ଗେ ବଡ ଶାଗ ଡାଲ ଚାଷ କଲେ ବୋଲନୁ କେନ୍ଟା ମୁରଲି ମୁରଲି ହେଇଯାଉଛେ କେନ୍ଟା ବାଙ୍କଡି ହେଇଯାଉଛେ କେନ୍ ରଙ୍ଗ ଦୁସରା ଧରୁଛେ ହେନ୍ତି ପରା ହେଇଗଲେ ବୋଲନୁ ବଜାର ଚାହିଦା କମି ଯାଏସି
1: ହୋଇ ରେ ଭେ ହେଟା ତ ଅସଲ କଥା ସେ ଯେ ଆମେ ମେଟ ପରୀକ୍ଷା ନେଇ କରିଥିମୁ କେ ଆମର ମେଟ ନେ କେନ୍ ଖାଦ୍ୟ ସାରର ଅଭାବ ଅଛେ ସେଟା ବାହାରି ଯେସି ନା ତ ହେ ହିସାବେ ନେ ତୁଇ କେନ୍ ଫସଲ କରୁଛୁ ତୁଇ ହେନ୍ତି କରି ଖତ ସାର ଦେବୁ ଅଣୁସାର ଦେବୁ ବେଲେ ସବୁ ଫସଲ ବନେ ହେବା
0: ବନେ ହେବା ଆର ତେଜ ଦିଶବା ବଲ ଆର ବଜାରରେ ବିକିଲା ବେଲେ ବି ଲୋକ ସର୍ଦା ହେଇକରି
1: ହୋଇ ହୋଇ
0: ନାନୀ ଏଟା ତ ତୁଇ ଆର ମୁଇଁ କଥା ହେଲୁ ବୋଲନୁ ତ ଆମର ରେଡିଓ ମାଧ୍ୟମରେ ଯେନ୍ ଦଦା ମାନେ ନାନୀ ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ ସେମାନେ ବି ଅନୁସାର ବ୍ୟବହାର କରି କରି ବନେ ଦୁଇ ପଇସା ପାଇବେ କାଁ ବୋଲଛେ
1: ହୋଇ ରେ ଭେ ଅନୁସାର ବ୍ୟବହାର କଲେ ଫସଲ ବନେ ହେବା ଆର ଦୁଇ ପଇସା ଅଧିକା ପାଇମୁ
0: ହୋଇ ଯେ ନାନୀ ତୁଇ ମୁଇଁ କଥା ହେଲା ଭିତରେ ବୋଲନୁ ହେ ଦେ ଶିଳ୍ପୀ ଦଦା ଆର ତାଙ୍କ ଦଲ ବୋଲ ଖେଟିଲେ ନା
1: ହଁ ଶିଳ୍ପୀ ଦଦା ଆର ତାଙ୍କର ଦଲ ବୋଲ ତ ଆସିଲେ ଚାଲ ଗାନା ଶୁନୁ
0: ଶୁନୁ

0: ପହିଲା କରି କହନ୍ ଯେ ଅନୁସାର ବୋଲି ଗୋଟେ କେନ୍ତା ପ୍ରକାର ସାର?
1: ଖୁବ୍ ଭଲ ପ୍ରଶ୍ନ। ଆମେମାନେ ଜାଣିଛୁ ଆମର ଯେକୌଣସି ଫସଲର ବୃଦ୍ଧି ଏବଂ ବିକାଶ ତଥା ତାର ଗୁଣବତ୍ତା ବୃଦ୍ଧି ପାଇଁ ମୁଖ୍ୟତଃ 17 ଖାଦ୍ୟସାରର ଆବଶ୍ୟକତା ରହିଛି, ଯାହାକୁ ଆମେ ଅତି ଆବଶ୍ୟକୀୟ ଖାଦ୍ୟସାର କହିଥାଉ। ସେଥିମଧ୍ୟରୁ 9 ମୁଖ୍ୟ ଖାଦ୍ୟସାର ଏବଂ 8 ଅଣୁସାର ରହିଛି। ଏହି ଅଣୁସାର କହିଲେ ଏହା ଅତ୍ୟନ୍ତ ଦରକାରୀ ଖାଦ୍ୟସାର ଅଟେ, ଯାହାକୁ କି ଅତି କମ୍ ମାତ୍ରାରେ ଫସଲ ଗୁଡ଼ିକ ଆବଶ୍ୟକ କରିଥାନ୍ତି ଏବଂ ଏହି ଅଣୁସାର ଫସଲର ଅମଳ ଏବଂ ଗୁଣବତ୍ତା ପାଇଁ ବହୁତ ଦରକାର ଅଟେ। ମୁଖ୍ୟତଃ ଅଣୁସାର କହିଲେ ଆମେ ଦସ୍ତା, ବୋରନ୍, ତମ୍ବା, ମଲିବ୍ଡନମ୍, ଲୌହ ଏବଂ ମାଙ୍ଗାନିଜ୍କୁ ବୁଝାଇଥାଉ। ଏହି ଅଣୁସାର ଗୁଡ଼ିକ ଯେକୌଣସି ଆପଣ ଗଛର ଚେରର ବଢ଼ିବା, ଫୁଲ ଫଳ ଧାରଣ କରିବାର କ୍ଷମତା ତଥା ମଞ୍ଜିର ବୃଦ୍ଧି ତଥା ଏକ ସୁସ୍ଥ ଗଛ ପାଇଁ ଜରୁରୀ ଅଟେ।
0: ତୋ ଏଇଟା ତ ଅଣୁସାର ଗୋଟେ କେନ୍ତା ପ୍ରକାର ସାର ବଢ଼ିଆ କରି କହିଦେଲେ। ତ ଏବେ ଗୋଟେ କଥା ହେଉଛେ ଯେ ଦିଦି, କେନ୍ କେନ୍ ଖାଦ୍ୟ ସାର ମାନେ ଆମର ଫସଲର ବୃଦ୍ଧି ଆର୍ ବିକାଶ ଲାଗି ଜରୁରୀ ହେ, ଆର୍ ମାଟି ନେ ଏଇଟାର ପରିମାଣ ଅଛେ ବୋଲିକିରି ଆମେ ଜାଣିପାରମୁ?
1: ହଁ, ଯେମିତି ମୁଁ କହିଲି ଆମର 17 ମୁଖ୍ୟ ଖାଦ୍ୟସାର ରହିଛି, ଯାହା ମଧ୍ୟରୁ ଆପଣ ଶୁଣିଥିବେ ଯବକ୍ଷାରଜାନ ରହିଛି, ଫସ୍ଫରସ୍ ରହିଛି, ପଟାସ୍ ଅଛି, ତା ଛଡ଼ା ଅଣୁସାର ଯେମିତି ଆପଣଙ୍କର ବୋରନ୍ ରହିଲା, ମଲିବ୍ଡନମ୍, ଦସ୍ତା, ଏଗୁଡ଼ିକ ଆପଣ ମୁଖ୍ୟତଃ ମାଟି ପରୀକ୍ଷା ମାଧ୍ୟମରେ ଜାଣିପାରିବେ। ଆପଣଙ୍କର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ମୁଁ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରିବି, ସମସ୍ତେ ମାଟି ପରୀକ୍ଷା କରାନ୍ତୁ। ପ୍ରତି 3 ଥରେ ଆମକୁ ମାଟି ପରୀକ୍ଷା କରିବା ନିହାତି ଜରୁରୀ। ମାଟି ପରୀକ୍ଷା କରିବା ଫଳରେ ଆପଣମାନେ ଆପଣଙ୍କ ମାଟିରେ କେଉଁ ସାରର ଅଭାବ ଅଛି କିମ୍ବା କେଉଁ ଖାଦ୍ୟସାର ଅଧିକ ପରିମାଣର ଅଛି ତାହା ଠିକ୍ ଭାବରେ ଜାଣିପାରିବେ, ଯାହାଫଳରେ ଆପଣ ଠିକ୍ ଭାବରେ ସାରର ପରିଚାଳନା କରିପାରିବେ। ଯଦି କେହି ଚାଷୀ ଭାଇ ଭଉଣୀ ଏପର୍ଯ୍ୟନ୍ତ ବି ମାଟି ପରୀକ୍ଷା କରିନାହାନ୍ତି, ତାଙ୍କୁ ମୁଁ ଅନୁରୋଧ କରିବି ସେମାନେ ଆମର ନିକଟସ୍ଥ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ହେଉ କିମ୍ବା କୃଷି ବିଜ୍ଞାନ କେନ୍ଦ୍ର ହେଉ, ସେଠାରେ ନିଜ ମାଟି ନେଇ ପରୀକ୍ଷା କରାନ୍ତୁ ଏବଂ ତାହା ପରୀକ୍ଷା କରିସାରିବା ପରେ ଆପଣଙ୍କୁ ଏକ ସ୍ୱାସ୍ଥ୍ୟ ପତ୍ରିକା ମିଳିବ। ସେହି ପତ୍ରିକାରେ ଆପଣ ଜାଣିପାରିବେ କି ଆପଣଙ୍କର କେତେ ପରିମାଣର କେଉଁ ଖାଦ୍ୟସାରର ଅଭାବ ରହିଛି କିମ୍ବା ଅଧିକ ପରିମାଣରେ ରହିଛି, ଯାହାଫଳରେ କି ଆପଣଙ୍କର ସେଥିରେ ରେକମେଣ୍ଡେସନ ବା ଆପଣଙ୍କୁ ଲେଖାଯାଇଥିବ କେଉଁ ସାର, ୟୁରିଆ ଏତିକି ପରିମାଣର ବ୍ୟବହାର କରିବେ, ଆପଣଙ୍କର ପଟାସ୍ କେତେ ବ୍ୟବହାର କରିବେ। ଆପଣ ଯଦି ସେହି ପରିମାଣର ଖାଦ୍ୟସାର ବ୍ୟବହାର କରିବେ, ସାର ପିଛା ଆପଣଙ୍କର ଖର୍ଚ୍ଚ ବି କମିବ। ଯେମିତି ଆମର ଚାଷୀ ଭାଇମାନେ ବହୁତ ଗୁଡ଼ାଏ ଅଯଥାରେ ସାର ମାଟିରେ ଦେଇ ଦେଉଛନ୍ତି, ଯାହାଫଳରେ ଆମର ପରିବେଶ ବି ପ୍ରଦୂଷିତ ହେଉଛି ଏବଂ ସେମାନେ ଅଯଥାରେ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ତେଣୁ ସମସ୍ତଙ୍କୁ ଅନୁରୋଧ, ସମସ୍ତେ ମାଟି ପରୀକ୍ଷା କରନ୍ତୁ ଏବଂ ସେହି ପରୀକ୍ଷାର ଫଳ ଅନୁଯାୟୀ ସ୍ୱାସ୍ଥ୍ୟ ପତ୍ରିକା, ଯେଉଁ ଆମର ମୃତ୍ତିକା ସ୍ୱାସ୍ଥ୍ୟ ପତ୍ରିକା ରହିଛି, ତାର ଫଳ ଅନୁଯାୟୀ ଆପଣମାନେ ସାର ପ୍ରୟୋଗ କରନ୍ତୁ।
0: ତ ଏଇଟା ତ ତିଆରି କରି ବୁଝାଇଦେଲେ। ତ ଆମର ରାଜ୍ୟରେ ମ୍ୟାଟ୍ରେ ଏଇ ଅଣୁସାର ସ୍ତର କେନ୍ତା ଅଛି ଦିଦି, ସେ ବିଷୟରେ କହିଦିଅନ୍।
1: ଆକ୍ଚୁଆଲି ଆମର ରାଜ୍ୟରେ ଆମର ବିଭିନ୍ନ ସର୍ବେକ୍ଷଣ, ଆମର ଜାତୀୟ ଏବଂ ଅନ୍ତର୍ଜାତୀୟ ସର୍ବେକ୍ଷଣରୁ ଜଣାପଡ଼ିଛି କି ଆମର ଯେଉଁ ରାଜ୍ୟର ଉପରସ୍ଥ ମାଟି ରହିଛି, ଯାହାର ଗଭୀରତା 0-15 ଯେଉଁ ଗଭୀରର ମାଟି ରହିଛି, ସେଥିରେ ମୁଖ୍ୟତଃ ଆମର 52% ରାଜ୍ୟର ମାଟିରେ ବୋରନ୍ ଅଭାବ ରହିଛି ଏବଂ ହାରାହାରି 26% ମାଟିରେ ଦସ୍ତା ବା ଜିଙ୍କର ଅଭାବ ରହିଛି ଏବଂ 60% ମାଟିରେ ମଲିବ୍ଡିନମ୍ର ଅଭାବ ରହିଛି
0: ଦିଦି।
1: ଏବଂ ଏହା ସହିତ ଆମ ରାଜ୍ୟରେ 70% ମାଟି ଅମ୍ଳଯୁକ୍ତ ବା ଏସିଡ଼ିକ୍ ଯେଉଁଟା ଆମେ କହୁଛେ, ଏବଂ ଆହୁରି ଗୋଟେ ଜିନିଷ ଯେଉଁଟା ଜୈବିକ ଅଙ୍ଗାର ବା ଅର୍ଗାନିକ କାର୍ବନ, ସେଗୁଡ଼ିକ ମଧ୍ୟ ଆମ ମାଟିରେ ମଧ୍ୟମରୁ କମ୍ ମାତ୍ରାରେ ରହିଛି, ଯାହାଫଳରେ ଏଇ ଯେଉଁ ଅଣୁସାର ଯେଉଁଗୁଡ଼ା ମୁଁ କହିଲି, ବୋରନ୍ ହେଉ, ଦସ୍ତା ହେଉ କିମ୍ବା ମଲିବ୍ଡନମ୍ ହେଉ, ଏଗୁଡ଼ିକର ଅଭାବକୁ ଏହା ଆହୁରି ଅଧିକା ବଢ଼େଇ ଦେଉଛି। ସେଥିପାଇଁ ଆଜିର ଏହି କାର୍ଯ୍ୟକ୍ରମଟା ମୁଁ ଭାବୁଛି କି ଆପଣମାନଙ୍କ ପାଇଁ ବହୁତ ଉପଯୋଗୀ ହେବ, ଯାହାଫଳରେ କି ଆମେ ଜାଣିପାରିବା କି ଅଣୁସାର ଗୁଡ଼ିକର ସଠିକ୍ ଭାବରେ ପରିଚାଳନା ଆମେ କିପରି କରିପାରିବା ଏ ଓଡ଼ିଶା ଭଳି ଅଣୁସାର ଅଭାବୀ ଅଞ୍ଚଳରେ।
0: ତ ଆର୍ ଗୋଟେ କଥା ଆମର ମନେ ପ୍ରଶ୍ନ ଉଠୁଛି ଯେ ଦିଦି, ଆମର ରାଜ୍ୟରେ ମ୍ୟାଟ୍ରେ ବୋରନ୍ ଅଭାବୀ ଅଛେ ବୋଲିକିରି ଆମେ କେମିତି କରି ଆମର ଫସଲକେ ଦେଖିକରି ଜାଣିପାରମା?
1: ଆକ୍ଚୁଆଲି ଆମର ଯେଉଁ ବୋରନ୍ ଯେଉଁଟା ଆମର ହାରାହାରି 52% ମାଟିରେ ଆମର ବୋରନ୍ ଅଭାବ ଅଛି, ଏଗୁଡ଼ିକର କିଛିଟା ଲକ୍ଷଣ ଆମର ଫସଲରେ ଦେଖାଯାଏ। ଆମର ଚାଷୀ ଭାଇମାନେ ଆପଣ ଜାଣିଥିବେ, କିଛି ଆପଣଙ୍କ ଜମିରେ ଆପଣ ଦେଖିଥିବେ କି ଆମ୍ବ ହେଉ, ଆଳୁ କିମ୍ବା ପିଜୁଳି କିମ୍ବା ଅନ୍ୟାନ୍ୟ ଫଳ ବା ପନିପରିବା ହେଉ, ଦେଖିଥିବେ ଆପଣଙ୍କର କାଣ୍ଡ ବା ଫଳ ଫାଟିଯାଏ, ମାନେ ପାକଳ ହେବା ପୂର୍ବରୁ ସେଗୁଡ଼ିକ ଫାଟି ଯାଇଥାଏ। ତ ସେଇଟା ହେଉଛି ଆମର ବୋରନ୍ର ଅଭାବର ଏକ ମୁଖ୍ୟ ଲକ୍ଷଣ। ଅନେକ ଚାଷୀ ଭାଇମାନେ ମଧ୍ୟ ଅଭିଯୋଗ କରନ୍ତି କ'ଣ ପାଇଁ ଆମର ଫଳ ବା କାଣ୍ଡ ଫାଟି ଯାଉଛି, ଏବଂ ତା ଛଡ଼ା ଅନ୍ୟ କିଛି ଲକ୍ଷଣ ମଧ୍ୟ ରହିଛି, ଯେମିତିକି ଆପଣଙ୍କର ଗଛର ଅଗ କିମ୍ବା ପତ୍ରର ଅଗଭାଗ ବାଦାମୀ ରଙ୍ଗ ହୋଇଯାଉଛି, ଶୁଖିଯାଉଛି, କିମ୍ବା ଆପଣଙ୍କର କାଣ୍ଡ ଫଳ ଫମ୍ପା ହୋଇଯାଉଛି। ଆପଣ ପିଜୁଳି, ଟମାଟୋ ଭଳି ଫସଲରେ ଦେଖିଥିବେ ଏହାର ଉପର ଅଂଶ କିଛି ମାତ୍ରାରେ ବାଦାମୀ ରଙ୍ଗ ହୋଇଯାଉଛି, ଯାଦୁରା ହୋଇଯାଉଛି, ଏଗୁଡ଼ିକ ସବୁ ବୋରନ୍ର ଅଭାବର ଲକ୍ଷଣ।
0: ତ ଏନ୍ତା ଅଭାବ ହେଇଛେ ବୋଲିକରି ଜାଣିଲେ ଆମେ କେନ୍ତା କରି ତାକେ ନିରାକରଣ କରିପାରମା?
1: ଆମେ ଏଇ ଯେଉଁ ଅଭାବ

0: ଗୁଡ଼ିକ ଯଦି ଦେଖିବା ତାହେଲେ ଆମେ ଜାଣିପାରିବା କି ଆମ ମାଟିରେ ବୋରନ୍ର ଅଭାବ ରହିଛି, କିମ୍ବା ଆମେ ଯଦି ମାଟି ପରୀକ୍ଷା କରାଇଛେ ସେଥିରୁ ମଧ୍ୟ ଆମେ ଜାଣିପାରିବା ଯଦି ଆମର ମାଟିରେ ପ୍ରତି କିଲୋ ପ୍ରତି ଆମର ଯଦି 0.3 mg କମ୍ ବୋରନ୍ ଥାଏ, ତେବେ ଆମେ କହିଥାଉ କି ଆମ ମାଟିରେ ବୋରନ୍ର ଅଭାବ ରହିଛି। ତ ଏହି କ୍ଷେତ୍ରରେ ଆମେ କ'ଣ କରିବା, ବୋରନ୍ ରହିଥିବା ସାରକୁ ଆମେ ମାଟିରେ ପ୍ରୟୋଗ କରିବା। କେତେ ହାରରେ ପ୍ରୟୋଗ କରିବା, ଆମେ ମୁଖ୍ୟତଃ ଏକର ପ୍ରତି 2.5-3 kg ବୋରନ୍ ମାଟିରେ ମୂଳ ସାର ହିସାବରେ ପ୍ରୟୋଗ କରିପାରିବା। ତା ଛଡ଼ା ଆମେ ଯଦି ଆମର ଫସଲ କରୁଥିବା ସମୟରେ ଆମର କିଛି ଅଭାବୀ ଲକ୍ଷଣ ଦେଖାଯାଉଛି, ଯେମିତି ମୁଁ କହିଲି ଆମର କାଣ୍ଡ ଫଳ ଫାଟିଯିବା କିମ୍ବା ଆମର ଯାଦୁରା ଦେଖାଯିବା, ଏଭଳି ଯଦି ଅଭାବୀ ଲକ୍ଷଣ କିଛିଟା ଦେଖାଯାଉଛି ତେବେ ଆମେ ତାକୁ ପତ୍ର ସିଞ୍ଚନ କରିପାରିବା। ପତ୍ର ସିଞ୍ଚନର ହାରଟା ଆମର ହେଉଛି କି ଆମେ ଗୋଟିଏ ଲିଟର ପାଣିରେ ଆମର 2 ml ହିସାବରେ ବୋରାକ୍ସକୁ ମିଶାଇକି ତାକୁ ଆମେ ଫୁଲ ଫୁଟିବା ସମୟରେ ବା ତା ପୂର୍ବରୁ, ସମୟରେ ତ ନୁହେଁ, ତା ପୂର୍ବରୁ ଆମେ କ'ଣ କରିବା, 2-3 times ଆମର 10 days ଅନ୍ତରାଳରେ ଆମେ ଏହି ବୋରାକ୍ସ ଦ୍ରବଣକୁ ସ୍ପ୍ରେ କରିପାରିବା, ପତ୍ର ସିଞ୍ଚନ କରିପାରିବା। ତ ଯାହାଫଳରେ କ'ଣ ହେବ କି ଆମର ପ୍ରଚୁର ମାତ୍ରାରେ ଫୁଲ କଢ଼ ଆସିବ ଏବଂ ଫସଲର ମରୁଡ଼ି ସହନଶୀଳତା ବଢ଼ିପାରିବ। ଆଉ ଗୋଟେ କଥା ଆମେ ମନେ ରଖିବା, ଆମେ ଏଇ ଯେଉଁ ପତ୍ର ସିଞ୍ଚନ କରିବା ଆମେ ସକାଳ ସମୟରେ କରିବା କିମ୍ବା ସନ୍ଧ୍ୟା ସମୟରେ କରିବା, ଦେଖିବା ଯେମିତି ଟାଣ ଖରା ସମୟରେ କରିବା ନାହିଁ। ଏବଂ ବୋରନ୍ର ଆଉ ଗୋଟେ ମୁଁ କିଛିଟା ସାରର ନାଁ କହିଦେଉଛି ଯେଉଁଟା ଆପଣମାନେ ବଜାରରୁ କିଣିପାରିବେ। ପ୍ରଥମ ହେଉଛି ଆପଣଙ୍କର ବୋରାକ୍ସ ଏବଂ ବୋରିକ ଅମ୍ଳ, ଆପଣଙ୍କର ଗ୍ରାନ୍ୟୁ ବୋର୍ ଅଛି, ସଲ୍ୟୁ ବୋର୍, ଏଗୁଡ଼ିକ ଆଜିକାଲି ମାର୍କେଟରେ ଆପଣଙ୍କର ସହଜରେ ଉପଲବ୍ଧ ହେଉଛି। ଏଗୁଡ଼ିକୁ ଆପଣ ସବୁ ଫସଲରେ ବ୍ୟବହାର କରିବା ଆବଶ୍ୟକ, କିନ୍ତୁ ମୁଖ୍ୟତଃ ଯେଉଁଟା ମୁଁ କହିବି ଆପଣଙ୍କର ଫଳ ଆଉ ପନିପରିବା ଫସଲ, ଏଥିରେ ଆପଣଙ୍କର ବୋରନ୍ର ଆବଶ୍ୟକତାଟା ସର୍ବାଧିକ ରହିଛି। ତେଣୁ ଚେଷ୍ଟା କରିବେ କି ଆପଣଙ୍କର ଏଇ ଫଳ ଏବଂ ପନିପରିବା ଫସଲର ଗୁଣବତ୍ତାକୁ ବୃଦ୍ଧି କରିବା ପାଇଁ ଆପଣ ବୋରନ୍ ସାର ପ୍ରୟୋଗ କରନ୍ତୁ।
1: ତ ଦିଦି, ଏଇଟା ତ ତିଆରି କରି ଆପଣ ବୁଝାଇଦେଲେ, ତ ଆର୍ ଗୋଟେ କଥା ଆମର ମନେ ପ୍ରଶ୍ନ ଉଠୁଛି ଯେ ଏ ଆମର ମାଟିରେ ଆର୍ ଗୋଟେ ଅନୁସାର ଦସ୍ତା ବା ଜିଙ୍କର ମାଟିର ଅଭାବର କାରଣ କେଉଁଟା ମାନେ ଅଛେ ସେ ବିଷୟରେ କହିଦିଅନ୍।
0: ଆକ୍ଚୁଆଲି ଆମର ବୋରନ୍ ପରେ ଅନ୍ୟ ଏକ ଅନୁସାର ଯାହାକି ଆମେ ଜିଙ୍କ ବା ଦସ୍ତା କହିଥାଉ, ଏହା ଆମର ହାରାହାରି 26% ରାଜ୍ୟର ମାଟିରେ ଏହାର ଅଭାବ ଦେଖାଯାଏ। ଏହାର ଅଭାବ ଦେଖାଯିବାର କିଛି କାରଣ ରହିଛି। ସେହି କାରଣ ଗୁଡ଼ିକ ହେଉଛି ଆମେ ଦୀର୍ଘ ଦିନ ଧରି ଯେଉଁ ଚାଷ କାର୍ଯ୍ୟ କରିଚାଲିଛେ ସେଥିରେ ଆମେ ଜିଙ୍କ ବା ଦସ୍ତା ସାର ପ୍ରୟୋଗ କରୁନାହୁଁ। ତା ଛଡ଼ା ଆମେ ହାଇବ୍ରିଡ଼ କିସମର ଆଜିକାଲି ଚାଷ କରୁଛୁ। ହାଇବ୍ରିଡ଼ କିସମ ଅଧିକରୁ ଅଧିକା ଲଗାଇବା ଫଳରେ କ'ଣ ହେଉଛି, ତାହା ମାଟିରୁ ଅଧିକ ପରିମାଣର ଦସ୍ତା ଗ୍ରହଣ କରୁଛି ଏବଂ ଆମେ ମାଟିକୁ ଦସ୍ତା ସାର ଦେଉନାହେଁ। ତେଣୁ ସେଇ ଯେଉଁ ଦସ୍ତାର ଅଭାବ ଧୀରେ ଧୀରେ ଅଧିକା ବଢ଼ି ବଢ଼ି ଯାଉଛି। ତା ଛଡ଼ା ଆଉ ଗୋଟେ କାରଣ ହେଉଛି ଆମେ ଜୈବିକ ସାର ଯେମିତି ଖତ ହେଲା, କମ୍ପୋଷ୍ଟ, ଜିଆ ଖତ, ଏଗୁଡ଼ାକ ଆମେ ବ୍ୟବହାର ଧୀରେ ଧୀରେ କମାଇ ଦେଲେଣି, ଆଉ କିଛି ସ୍ଥାନରେ ବ୍ୟବହାର ବିଲକୁଲ ହେଉନାହିଁ। ତେଣୁ ଏହିସବୁ କାରଣ ପାଇଁ ଆମର ଦସ୍ତାର ଅଭାବ ମାଟିରେ ଦେଖାଯାଉଛି।
1: ତ ଏଇଟା ତ ଆପଣ କହିଲେ, ଆର ଆମର ଚାଷୀ ଦଦା ମାନେ ବି ଆପଣଙ୍କ କଥା ଶୁଣିକରି ନିଶ୍ଚିତ ଭାବେ କାମେନେ ଲଗାବେ। ତ ଆମର ମାଟିରେ ଦସ୍ତାର ଅଭାବ ହେଲେ କେନ୍ ପ୍ରକାର ଆମର ଫସଲରେ ଲକ୍ଷଣ ମାନେ ଦେଖିପାରମା ସେ ବିଷୟରେ କହିଦିଅନ୍ତି ଦିଦି।
0: ହଁ, ଦସ୍ତାର ଅଭାବର ଯେଉଁ ଆପଣଙ୍କର ଲକ୍ଷଣ ଗୁଡ଼ା, ଆମର ବିଭିନ୍ନ ଚାଷରେ ଭିନ୍ନ ଭିନ୍ନ ପ୍ରକାରର ତାର ଲକ୍ଷଣ ଦେଖାଯାଏ। ଯେମିତି ଆମର ଧାନ କଥା ଯଦି ମୁଁ କହିବି, ଅନେକ ସମୟରେ ଚାଷୀମାନେ ଅଭିଯୋଗ କରନ୍ତି କି ଆମର ତଳି ରୋଇବାର 2 days ମଧ୍ୟରେ ଧାନର ଯେଉଁ ଅଗ ପତ୍ରଟି ଆସେ ତାହା ପ୍ରଥମେ ହଳଦିଆ ହୋଇଯାଏ, ତାପରେ ବାଦାମୀ ରଙ୍ଗ ହୋଇ ଧୀରେ ଧୀରେ ପତ୍ର ତଳ ଆଡ଼କୁ ମାଡ଼ି ଆସେ ଏବଂ ଶେଷରେ ସେ ଖଇରିଆ ଦେଖାଯାଏ। ତାହାକୁ ଆମେ ଖଇରିଆ ରୋଗ କହିଥାଉ, ଯାହାଫଳରେ କ'ଣ ହୁଏ, ଆପଣଙ୍କର ପିଲ ସଂଖ୍ୟା କମିଯାଏ ଏବଂ ଫସଲର ଅମଳ ମଧ୍ୟ ଧୀରେ ଧୀରେ କମିଯାଏ। ଏଇଟା ହେଲା ଧାନର କଥା। ତାପରେ ଗହମ କ୍ଷେତ୍ରରେ ଦେଖିବା, ଯଦି ଗହମରେ ମଧ୍ୟ ଚାରା ଅବସ୍ଥାରେ ହିଁ ଆମର ମଝି ପତ୍ରଟାର ଦେଖିବେ ଅନ୍ତଃଶିରା ଆପଣଙ୍କର ହଳଦିଆ ହୋଇକି ଶୁଖିଯିବ। ତାପରେ ମକା କଥା ଯଦି ଦେଖିବା, ମକାର ଆପଣଙ୍କର ପତ୍ରର ଅଗ୍ରଭାଗଟା ହଳଦିଆ ହୋଇଯାଏ, କିନ୍ତୁ ତାର ଶିରା ଗୁଡ଼ିକ ଦେଖିବେ ସେଗୁଡ଼ିକ ସବୁଜ ଥାଏ। ଆଳୁରେ ମଧ୍ୟ ଏହି ମକା ଭଳି ଆପଣ ରକ୍ଷଣ ଦେଖିବାକୁ ପାଇବେ। ଏବଂ ଆଳୁରେ ଆଉ ଗୋଟେ ଜିନିଷ ଦେଖିବେ, ଆପଣଙ୍କର ଉପର ପତ୍ର ଗୁଡ଼ିକ ଛୋଟ ଏବଂ ମୋଟା ହୋଇଯାଏ। ତ ଏହିସବୁ ଲକ୍ଷଣ ଆପଣଙ୍କର ଦେଖାଗଲେ କିମ୍ବା ଆପଣ ଯଦି ମାଟି ପରୀକ୍ଷା କରିଛନ୍ତି ଏବଂ ସେହି ପରୀକ୍ଷଣ ଅନୁଯାୟୀ ଆପଣ ପାଇଛନ୍ତି ଯେ ପ୍ରତି କିଲୋ ମାଟି ହିସାବରେ ଆପଣଙ୍କର 0.6 mg କମ୍ ଦସ୍ତା ଅଛି, ତାହେଲେ ଆମେ କହିବା କି ଆମ ମାଟିରେ ଦସ୍ତାର ଅଭାବ ଅଛି। ଏହି ଅଭାବ ଦେଖାଗଲେ ଆପଣ ଦସ୍ତା ରହିଥିବା ସାର କିମ୍ବା ଦସ୍ତା ସାରକୁ ମାଟିରେ ପ୍ରୟୋଗ କରି କିମ୍ବା ଏହାକୁ ପତ୍ର ସିଞ୍ଚନ ମାଧ୍ୟମରେ ବି ପ୍ରୟୋଗ କରି ଏହାର ଯେଉଁ ଅଭାବ ଦେଖାଯାଉଛି ତାକୁ ଆପଣ ଦୂରେଇ ପାରିବେ।
1: ତ ଆପଣ ତ ଏଇଟା ତିଆରି କରି ବୁଝାଇଦେଲେ। ତ ଆର୍ ଗୋଟେ କଥା ଅଛେ ଯେ ଦିଦି, ଆମେ ତ ଅନୁସାର ବ୍ୟବହାର କର୍ମୁ, ମାତ୍ର ପଇସା ପତ୍ର କଥା ଯେତେବେଳେ ପଡ଼ିଯାଏସି ଆମେ ଟିକେ ଘୁଚ୍ ପେଚ୍ ହେସୁଁ। ତ ଅନୁସାର ବ୍ୟବହାର କରବାର୍ ଲାଗି ଖର୍ଚ୍ଚ

0: ଟା କେନ୍ତା ହଉଛେ ଆରୁ କେନ୍ତା ହେଇ ପାର୍ବା ସେ ବିଷୟରେ ଦୁଇପଦ କହି ଦିଅନ୍।
1: ଯେମିତି ମୁଁ କହିଲି କି ଅଣୁସାର ଆମର ଏଭଳିଆ ଗୋଟେ ଖାଦ୍ୟ ସାର ଯେଉଁଟାକି ଖୁବ୍ କମ୍ ପରିମାଣରେ ଆବଶ୍ୟକ କରେ, ଯେଉଁଠି ଆପଣ ୟୁରିଆ DAP ଦେଖିଛନ୍ତି ଆପଣ ବହୁତ ପରିମାଣରେ ବସ୍ତା ହିସାବରେ ଆମେ ମାଟିରେ ପ୍ରୟୋଗ କରିଥାଉ, କିନ୍ତୁ ଯେତେବେଳେ ଆମେ ଅଣୁସାର କଥା କହିଥାଉ ଏହା ଖୁବ୍ କମ୍ ପରିମାଣରେ। ଆପଣ ଯେତେବେଳେ ପତ୍ର ସିଞ୍ଚନ କରିବେ ଆପଣମାନେ ଦେଖିବେ ଆପଣ ଲିଟର ପ୍ରତି ଆପଣ ବହୁତ କମ୍ 5 ml 10 ml ଏଇଭଳିଆ ଆପଣ ପତ୍ର ସିଞ୍ଚନରେ ଆମର ବ୍ୟବହାର କରାହେଉଛି, ତେଣୁ ଖୁବ୍ ଖୁବ୍ କମ୍ ଖର୍ଚ୍ଚରେ ଆମେ ଏହି ଅଣୁସାରକୁ ବ୍ୟବହାର କରିପାରିବା, କାରଣ ଏହା ଅଳ୍ପ ମାତ୍ରାରେ ଆବଶ୍ୟକ।

0: କମ୍ 5 ml 10 ml ଏଇଭଳିଆ ଆପଣ ପତ୍ର ସିଞ୍ଚନରେ ଆମର ବ୍ୟବହାର କରାହେଉଛି। ତେଣୁ ଖୁବ୍ ଖୁବ୍ କମ୍ ଖର୍ଚ୍ଚରେ ଆମେ ଏହି ଅଣୁସାରକୁ ବ୍ୟବହାର କରିପାରିବା, କାରଣ ଏହା ଅଳ୍ପ ମାତ୍ରାରେ ଆବଶ୍ୟକ କରୁଛି ଫସଲ ପାଇଁ, ତେଣୁ ଏହା ଖୁବ୍ ଲାଭବାନ ହୋଇଥାଏ। ଆଉ ଯେମିତି ମୁଁ ଆଗରୁ ମଧ୍ୟ କହିଲି, ଗୁଣବତ୍ତା, ଯେଉଁ ଫସଲର କ୍ୱାଲିଟି, ଫସଲର କ୍ୱାଲିଟିକୁ ଏହା କ'ଣ କରେ, ଉତ୍ତମ କରେ। ତ ସେଥିପାଇଁ ଆପଣ ଆକୁ ବ୍ୟବହାର କଲେ କମ୍ ଖର୍ଚ୍ଚରେ ଅଧିକା ଲାଭବାନ ହୋଇପାରିବେ।
1: ତ ବଜାରରେ ତ ଆମର ଅଣୁସାର ମିଳିପାରୁଛେ, ତ ଆର୍ ଗୋଟେ କଥା ଅଛେ ଯେ ଜିଙ୍କ ବୋଲିକରି ଯେନ୍ ଅଣୁସାର ଅଛେ, ଏଇଟା ଗୋଟେ କେନ୍ତା ପ୍ରକାର ଅଣୁସାର ଦିଦି, ଆର୍ ଏଇଟା କେତେ ପରିମାଣରେ ଆମେ ବ୍ୟବହାର କଲେ ଆମର ଚାଷ ବନେ କରି ଉପଜି ପାର୍ବା?
0: ଆଚ୍ଛା, ଆପଣଙ୍କର ଏଇ ଯେଉଁ ଜିଙ୍କ ସାର ବା ଦସ୍ତା ସାର ବଜାରରେ ଆପଣଙ୍କ ବିଭିନ୍ନ ନାଁରେ ଉପଲବ୍ଧ ଅଛି, ଯେମିତି ଆପଣମାନେ ଜିଙ୍କ ସଲଫେଟ୍ ହେପ୍ଟାହାଇଡ୍ରେଟ୍ ହେଲା, ଜିଙ୍କ ସଲଫେଟ୍ ମୋନୋହାଇଡ୍ରେଟ୍, ଚାଷୀମାନେ ଶୁଣିଥିବେ ଏଇ ନାଁ ଗୁଡ଼ା, ଏଗୁଡ଼ା ବହୁତ କମନ୍ଲି ଆମର ଜିଙ୍କ ସାର ହିସାବରେ ଚାଷୀମାନେ ବ୍ୟବହାର କରୁଛନ୍ତି। ତା ଛଡ଼ା ଆପଣଙ୍କର ଜିଙ୍କ ଅକ୍ସାଇଡ଼୍ ଅଛି, ଜିଙ୍କ କ୍ଲୋରାଇଡ଼, ଆପଣଙ୍କର ଆଜିକାଲି ନୂଆ ସାର ହିସାବରେ ଜିଙ୍କେଟେଡ଼୍ ସଲଫର୍, ଜିଙ୍କେଟେଡ଼୍ ୟୁରିଆ, ଏଗୁଡ଼ିକ ମଧ୍ୟ ଉପଲବ୍ଧ ଅଛି। ତ ଯାହା ମଧ୍ୟରୁ କିନ୍ତୁ ଆପଣଙ୍କର ଜିଙ୍କ ସଲଫେଟ୍ ଯେଉଁ ହେପ୍ଟାହାଇଡ୍ରେଟ୍ ରହିଲା କିମ୍ବା ଜିଙ୍କ ସଲଫେଟ୍ ମୋନୋହାଇଡ୍ରେଟ୍, ଏଗୁଡ଼ିକ ଖୁବ୍ ଶସ୍ତାରେ ଉପଲବ୍ଧ ଏବଂ ଏହା ସୁବିଧାରେ ମଧ୍ୟ ମିଳିଯାଉଛି ମାର୍କେଟରେ। ଏବଂ ଏହି ଦୁଇଟି ଫର୍ଟିଲାଇଜର୍ ବା ସାରର ବିଶେଷତ୍ୱ ହେଉଛି, ଏଥିରେ ଜିଙ୍କ ମିଳିବା ସହ ଆପଣଙ୍କର ଗନ୍ଧକ ମଧ୍ୟ ରହିଥାଏ, ଯେଉଁଟା ସଲଫର ଆମେ କହୁ, ସଲଫର ମଧ୍ୟ ରହିଥାଏ, ଯାହାଫଳରେ କି ଏହା ଡାଲି ଜାତୀୟ ହେଉ କିମ୍ବା ଆପଣଙ୍କର ତୈଳବୀଜ ଫସଲ ପାଇଁ ଅଧିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଯେମିତି ଧାନ କଥା ମୁଁ କହିବି, ଆମେ ତ ମୁଖ୍ୟତଃ ବହୁତ ଜାଗାରେ ଧାନ ଆମର ଫସଲ ପର୍ଯ୍ୟାୟରେ ଚାଷ କରାହେଉଛି। ତ ଯେଉଁଠି ଧାନ ଖରିଫ ଆଉ ରବିରେ ଉଭୟରେ ଧାନ କରାଯାଉଛି, ସେଥିରେ ଆପଣମାନେ ଏକର ପ୍ରତି 12 kg ଜିଙ୍କ ସଲଫେଟ୍ ହେପ୍ଟାହାଇଡ୍ରେଟ୍ ପ୍ରତି ବର୍ଷ ଆପଣଙ୍କୁ ପ୍ରୟୋଗ କରିବା ଆବଶ୍ୟକ। ତା ଛଡ଼ା ଆପଣଙ୍କ ଫସଲ ବୃଦ୍ଧି ସମୟରେ ଯଦି କିଛି ଅଭାବ ଦେଖାଯାଉଛି, ତେବେ ଆପଣ ଲିଟର ପ୍ରତି 5 ml ଜିଙ୍କ ସଲଫେଟ୍ ହେପ୍ଟାହାଇଡ୍ରେଟ୍ କିମ୍ବା ଲିଟର ପ୍ରତି 3 ml ଜିଙ୍କ ସଲଫେଟ୍ ମୋନୋହାଇଡ୍ରେଟ୍କୁ ପତ୍ର ସିଞ୍ଚନ ମାଧ୍ୟମରେ ମଧ୍ୟ ପ୍ରୟୋଗ କରିପାରିବେ। ତା ଛଡ଼ା ବିଭିନ୍ନ ଯେଉଁ ଶସ୍ୟ ଜାତୀୟ ଫସଲ ରହିଲା, ଆପଣଙ୍କର ମକା ହେଉ, ମାଣ୍ଡିଆ, ଜଅ, ବାଜରା କିମ୍ବା ଆପଣଙ୍କର ଅନ୍ୟାନ୍ୟ ଅର୍ଥକାରୀ ଫସଲ ବି କୁହନ୍ତୁ, ଆମର ଜିଲ୍ଲାରେ ଯେମିତି କପା ଗୋଟିଏ ମୁଖ୍ୟ ଫସଲ, ଆଳୁ ମଧ୍ୟ ରହିଛି, ଏହିସବୁ ଫସଲରେ ମଧ୍ୟ ଆପଣ ମୂଳ ସାର ହିସାବରେ ଏଇ ଯେଉଁ ଆମର ଜିଙ୍କ ସଲଫେଟ୍ ହେପ୍ଟାହାଇଡ୍ରେଟ୍ ହେଲା, ତାକୁ ଏକର ପ୍ରତି ଆପଣଙ୍କର 6 kg ହିସାବରେ ପ୍ରୟୋଗ କରିବା ଉଚିତ ଏବଂ ଆବଶ୍ୟକ ସ୍ଥଳରେ ପତ୍ର ସିଞ୍ଚନ ମଧ୍ୟ କରିପାରିବେ। ତା ଛଡ଼ା ଫଳ ଜାତୀୟ ଆପଣଙ୍କର ଯାହା ଫସଲ ଅଛି, ଆମ୍ବ ହେଲା, ପିଜୁଳି ହେଲା, ସେଥିରେ ମଧ୍ୟ ଆପଣ ଲିଟର ପ୍ରତି 5 ml ହାରରେ ଜିଙ୍କ ସଲଫେଟ୍କୁ ଫୁଲ ଆସିବା ପୂର୍ବରୁ 2-3 times ଆପଣ 15 days ଅନ୍ତରାଳରେ ପତ୍ର ସିଞ୍ଚନ କରିପାରିବେ। ସେହିପରି ତୈଳବୀଜ, ସୋରିଷ, ରାଶି, ଚିନାବାଦାମ, ଡାଲି ଜାତୀୟ ଫସଲ, ମୁଗ, ବିରି, ହରଡ଼, ଏଥିରେ ମଧ୍ୟ ଏକର ପିଛା ଆପଣ 4 kg ହିସାବରେ ଜିଙ୍କ ସଲଫେଟ୍ ପ୍ରୟୋଗ କଲେ ଅଧିକ ଅମଳ ମିଳିଥାଏ। ତ ଆଉ ଗୋଟେ କଥା ମୁଁ କହିବି କି ଯେକୌଣସି ଅଣୁସାରରେ ଆପଣ ଯଦି ବ୍ୟବହାର ବା ଉପଯୋଗିତା ବଢ଼େଇବାକୁ ଚାହୁଁଛନ୍ତି, ଆପଣ ମାଟିରେ ଜୈବିକ ଖତ ଯେମିତିକି FOM ହେଉ, କମ୍ପୋଷ୍ଟ, ଜିଆ ଖତ, ଆପଣଙ୍କ ସବୁଜ ସାର, ଜୀବାଣୁ ସାର, ଏଗୁଡ଼ିକ ପ୍ରୟୋଗ କଲେ କ'ଣ ହେବ, ଆପଣ ମାଟିରେ ଯେତେ ବ୍ୟବହାର ନ ହୋଇକି ଯେଉଁ ସାରଗୁଡ଼ିକ ରହିଥିବ ସେଗୁଡ଼ିକ ମଧ୍ୟ ମାଟିକୁ ଉପଲବ୍ଧ ହେବ। ଆଉ ଯେହେତୁ ଆମର ଦସ୍ତା ମାଟିରେ ଶୀଘ୍ର କ୍ଷୟ ହୁଏ ନାହିଁ, ତେଣୁ ଏହା ପ୍ରଥମ ଫସଲ ପରେ ମଧ୍ୟ ପରବର୍ତ୍ତୀ ଫସଲକୁ ମଧ୍ୟ ଲାଭ ଦେଇଥାଏ।
1: ତ ମ୍ୟାଡ଼ାମ୍, ଆପଣ ତ ତିଆରି କରି କହିଦେଲେ, ତ ଗୋଟେ କଥା ଆମର ମନେ ପସନ୍ଦ ଉଠୁଛି ଯେ ଆମର ଚାଷୀ ଭାଇମାନେ ଯଦି ଅଣୁସାର ବ୍ୟବହାର କରିବାର ଲାଗି ଚାହୁଁଛନ୍ କି ଅଣୁସାର ବ୍ୟବହାର କରିବେ, ବେଲେ ଆପଣ ସଙ୍ଗେ କେନ୍ତା କରି ଯୋଗାଯୋଗ କରିପାରିବେ?
0: ଯଦି ଆପଣମାନେ ଏଇ ଅଣୁସାର ବିଷୟରେ କିମ୍ବା ଆପଣଙ୍କର ମୃତ୍ତିକାର ସ୍ୱାସ୍ଥ୍ୟ ବିଷୟରେ ଆପଣ କେମିତି ଖତ ପ୍ରୟୋଗ କରିପାରିବେ, ଜିଆ ସାର କିପରି ପ୍ରସ୍ତୁତ କରିପାରିବେ, କିମ୍ବା ଯେକୌଣସି ମୃତ୍ତିକା ସହିତ ଆପଣଙ୍କର ରିଲେଟେଡ଼୍ କିଛି ବି ଆପଣଙ୍କର ପ୍ରଶ୍ନ ଅଛି, ଆପଣ ଆମର ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ଅଛି କଳାହାଣ୍ଡିରେ, ଭବାନୀପାଟଣାରେ ଆପଣ ଜାଣିଛନ୍ତି, ଆପଣ ସେଠାରେ ଯାଇକି ଆପଣଙ୍କର ଯାହା କିଛି ପ୍ରଶ୍ନ ଅଛି ସେଠାରୁ ମଧ୍ୟ ତା'ର ସମାଧାନ ପାଇପାରିବେ। ତା ଛଡ଼ା ଆପଣ ଫୋନ୍ ମାଧ୍ୟମରେ ମଧ୍ୟ ଆମମାନଙ୍କୁ କଣ୍ଟାକ୍ଟ କରିପାରିବେ। OUAT ର ଆମର କଲେଜ ଅଫ୍ ଏଗ୍ରିକଲଚର ଭବାନୀପାଟଣାରେ ଅଛି। ତା ଛଡ଼ା ଆପଣ ନିକଟସ୍ଥ କୃଷି ଅଧିକାରୀଙ୍କ ଅଫିସରୁ ମଧ୍ୟ ଆପଣ ସାହାଯ୍ୟ ସହଯୋଗ ପାଇପାରିବେ।
1: ତ ଦିଦି, ଆପଣଙ୍କ କଥା ଶୁଣିକରି ନିଶ୍ଚିତ ଭାବେ ଆମର କଳାହାଣ୍ଡି ଆଉ ନୂଆପଡ଼ା ଜିଲ୍ଲାର ଚାଷୀ ଭାଇମାନେ ଅଣୁସାର ବ୍ୟବହାର କରିକରି ବଢ଼ିଆ କରି ଚାଷ ଉପଜେଇ କରି 2 paisa କମେଇ ପାରିବେ। ତ ଯାହା ହଉ ଦିଦି, ଆପଣ ଆମର ବୈଠକକୁ ଆଇଲେ, ଆମର ସଙ୍ଗେ ଫସଲରେ ଅଣୁସାର ପରିଚାଳନା ବିଷୟରେ ତିଆରି କରି କହିଲେ, ଆରୁ ଆମର ଚାଷୀ ଭାଇମାନେ ଶୁଣିଲେ, ଆର୍ ଅଣୁସାର କେନ୍ତା କରି ପ୍ରୟୋଗ କଲେ ଭଲ ହେଇପାର୍ବା ସେ ବିଷୟରେ ଭଲ କରି ଜାଣିପାରିଲେ। ତ ଆମକେ ଆପଣ ସମୟ ଦେଇଥିବାରୁ, ଆପଣଙ୍କେ ଆମର ଅନୁଷ୍ଠାନ ତରଫରୁ, ଆକାଶବାଣୀ ତରଫରୁ ଅନେକ ଅନେକ ଧନ୍ୟବାଦ ଆର୍ ଜୁହାର ଦିଦି।
0: ଆପଣ ମାନକେ ବି ଜୁହାର।
2: ଶୁଣିଲି ରେ ଭେ, ଯେନ୍ତା ପ୍ରଶ୍ନ କେ ହେନ୍ତା ଉତ୍ତର ଦେଲେ ଆମର ବିଶେଷଜ୍ଞ ଦିଦି।
1: ଦିଦି, ଆଗଲି କରି ଆମେ ଯେନ୍ କଥା ମାନେ ହଉଥିନୁ ସେ କଥାକେ ତିଆର କରି ବଢ଼ା କରି ବୁଝେଇ ଦେଲେ।
2: ଅଣୁସାର ବିଷୟରେ ଯେନ୍ କଥା ହଉ

0: ଥିଲୁ, ଦେଖନୁ କେନ୍ତା ସୁନ୍ଦର କରି ବୁଝେଇ ଦେଲେ, କେତେ ନୂଆ କଥା ଜାଣି ହେଲା।
1: ଜାଣି ତ ହେଲା, ମାତ୍ର ମୁଇଁ ତ ଧନ୍ୟବାଦ ଦେଇଛେ ନା ବୋଲନୁ, ତୁଇ ଗୋଟେ ବି ଧନ୍ୟବାଦ ଦେଇ ଦେ।
0: ହଁ, ମୋର ତରଫ ନୁନ୍ ବି ଧନ୍ୟବାଦ ଗୋଟେ ଦଉଛେ। ମାତର କୁନୁ ଇ ଭିତରେ ସମିଆ ହେଇଗଲା ନା ଯେ,
1: ବେଲ ତ ହେଲା ବୋଲନୁ, ବେଲ ହେଲେ ତ ଆମେ ବୈଠକ ଛାଡି କରି ଯିମା। ବୈଠକ ଛାଡି କରି ଗଲା ବେଲକେ ଆମର କାର୍ଯ୍ୟକ୍ରମ ଶୁଣୁଥିବାର ଚାଷୀ ଦଦା କକା ବବା ମା ବୁହେନ ମନକେ ମୁଇଁ ଗୁରୁବାରୁ ଦଦା
0: ଆର୍ ମୁଇଁ ଗୁଲାପି ନାନୀର ଜୁହାର।

ପ୍ରଚାରକଲୁ ଚାଷୀ ବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ଆକାଶବାଣୀ ଭବାନୀପାଟଣା। ଏଥର ପ୍ରଚାର କରୁଛୁ ଗୀତ ଓ ଗଜଲ କାର୍ଯ୍ୟକ୍ରମରେ କେତୋଟି ହିନ୍ଦୀ ଗୀତ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ। କାର୍ଯ୍ୟକ୍ରମରେ ପ୍ରଥମେ ହନି ହନି ଗୀତଟି ଦ୍ୱୈତକଣ୍ଠରେ ପରିବେଷଣ କରିଛନ୍ତି ରୂପ ଜୋହରୀ ଓ କୁନାଲ।

କାର୍ଯ୍ୟକ୍ରମରେ ଏଥର ପୁଣି ଥରେ ରୂପଜୋହରୀ ଓ କୁନାଲଙ୍କ ମିଳିତ କଣ୍ଠରେ ପ୍ୟାର୍ କେ ପେଞ୍ଚ୍ ଏହି ହିନ୍ଦୀ ଗୀତଟି।

କାର୍ଯ୍ୟକ୍ରମ ଶେଷରେ ତେରା ତସାଫର ଗୀତଟି ଦ୍ୱୈତକଣ୍ଠରେ ପରିବେଷଣ କରିଛନ୍ତି ରୂପ ଜୋହରୀ ଓ ଉଦିତ ନାରାୟଣ।

0: ପ୍ରଚାର କଲୁ ଗୀତ ଓ ଗଜଲ କାର୍ଯ୍ୟକ୍ରମରେ କେତୋଟି ହିନ୍ଦୀ ଗୀତ। ଶିଳ୍ପୀମାନେ ଥିଲେ ରୂପ ଜୋହରୀ, କୁନାଲ ଓ ଉଦିତ ନାରାୟଣ। ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ଆଞ୍ଚଳିକ ଗୀତ କ୍ରମରେ କେତୋଟି ସମ୍ବଲପୁରୀ ଗୀତ। ପରିବେଷଣ କରିଛନ୍ତି କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ। ତା ପୂର୍ବରୁ ଏହି ଛୋଟ ବିଜ୍ଞାପନ ବିରତି।
1: ଏକ ଐତିହାସିକ ପଦକ୍ଷେପ ଲେଖୁଛି ସଫଳତାର କାହାଣୀ ସୁଭଦ୍ରା।
2: ଚାରୋଟି କିସ୍ତିର ସଫଳ ବିତରଣ ସହ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଜୀବନରେ ଆସିଛି ସ୍ୱାବଲମ୍ବନର ନୂଆ ପରିଚୟ। ଜୀବିକା ବିକାଶରୁ ରୋଜଗାର, ଉଦ୍ୟମରୁ ଆତ୍ମବିଶ୍ୱାସ, ସୁଭଦ୍ରା ଗଢୁଛି ସମୃଦ୍ଧ ଓଡ଼ିଶାର ନୂଆ ଭବିଷ୍ୟତ। ଆସନ୍ତା ଅଗଷ୍ଟ 28 ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରାର ପଞ୍ଚମ କିସ୍ତି ବାବଦକୁ ମିଳିବ 5,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି। ଏହି ସହାୟତା ଦେବ ନୂଆ ଶକ୍ତି, ନୂଆ ଆଶା, ନୂଆ ସମ୍ଭାବନା।
1: ଜୀବିକାରୁ ସମୃଦ୍ଧିର ଯାତ୍ରା ସୁଭଦ୍ରା, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
0: କାର୍ଯ୍ୟକ୍ରମରେ ପ୍ରଥମେ ଶିଳ୍ପୀଙ୍କ କଣ୍ଠରୁ ନମୋ ନମୋ ଗଣପତି ଗୀତଟି ମୋତିଲାଲ ଦରାଙ୍କ ରଚନାରୁ ଶୁଣିପାରିବେ ଏହି ଛୋଟ ବିଜ୍ଞାପନ ବିରତି ପରେ।
1: ଲେଖୁଛି ସଫଳତାର କାହାଣୀ ସୁଭଦ୍ରା।
2: ଚାରୋଟି କିସ୍ତିର ସଫଳ ବିତରଣ ସହ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଜୀବନରେ ଆସିଛି ସ୍ୱାବଲମ୍ବନର ନୂଆ ପରିଚୟ। ଜୀବିକା ବିକାଶରୁ ରୋଜଗାର, ଉଦ୍ୟମରୁ ଆତ୍ମବିଶ୍ୱାସ, ସୁଭଦ୍ରା ଗଢୁଛି ସମୃଦ୍ଧ ଓଡ଼ିଶାର ନୂଆ ଭବିଷ୍ୟତ। ଆସନ୍ତା ଅଗଷ୍ଟ 28 ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରାର ପଞ୍ଚମ କିସ୍ତି ବାବଦକୁ ମିଳିବ 5,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି। ଏହି ସହାୟତା ଦେବ ନୂଆ ଶକ୍ତି, ନୂଆ ଆଶା, ନୂଆ ସମ୍ଭାବନା।
1: ଜୀବିକାରୁ ସମୃଦ୍ଧିର ଯାତ୍ରା ସୁଭଦ୍ରା, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।

କାର୍ଯ୍ୟକ୍ରମରେ ଏଥର ଶିଳ୍ପୀ କ୍ରିଷ୍ଣା ପଟେଲଙ୍କ କଣ୍ଠରୁ ଜଗା ଦେଇଛି କାଏଁ ମୋହନୀରେ ଏହି ଗୀତଟି ଗୀତ ରଚନା ପ୍ରଭାକର ପାଣିଗ୍ରାହୀ।

ପ୍ରଚାରକଲୁ ଆଞ୍ଚଳିକ ଗୀତକ୍ରମରେ ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ ଶିଳ୍ପୀ କ୍ରିଷ୍ଣା ପଟେଲ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣରେ ପ୍ରଚାର କରୁଛୁ ବିଭିନ୍ନ କାର୍ଯ୍ୟକ୍ରମ ରିଲେ କରି ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପ୍ରଥମେ ଖେଳ ସମ୍ପର୍କିତ କାର୍ଯ୍ୟକ୍ରମ ସ୍ପୋର୍ଟସ୍ କାନ୍ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଏତେବେଳେ ଯାଏଁ ଶୁଣୁଥିଲେ ବିଭିନ୍ନ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ଓଡ଼ିଆରେ ନାଟକ ଭିନ୍ନ ଏକ ଦଧିଚି। ନାଟ୍ୟ ରଚନା ଓ ପ୍ରଯୋଜନା ରମାପଦ ନନ୍ଦ।

0: କାହିଁ ଏନ୍ତା ଚୁପଚାପ ବସିଛ? ଟିକେ ହସ, ମୋ ରୂପରେ ମାନ କରିଛ? ଯେତେ ମାନ କଲେ ବି ମୋର ଠାନୁ କେବେ ଦୂରେ ନାଇଁ ରହିପାର। ମୋର ଆଖି ଦୁଇଟା ସଦାବେଳେ ତମକୁ ଦେଖୁଥିବା, ଆର୍ ମୁଇଁ ବି ତମକୁ ଦେଖୁଥିମି। ଦୁହେଁ ଦୁହିଁକି ଦେଖା ଦେଖି ହଉଥିମା। ଏ କହନୁ।
1: କଂଗ୍ରାଚୁଲେସନ୍ ଡକ୍ଟର ଦାସ।
2: ଡକ୍ଟର ଦାସ, ଡକ୍ଟର ସମ୍ବିତ, କଂଗ୍ରାଚୁଲେସନ୍। ମ୍ୟାଡ଼ାମ ଆପଣଙ୍କୁ ଝିଅଟିଏ ଦେଇଛନ୍ତି।
3: ଧନ୍ୟବାଦ।
2: ମ୍ୟାଡ଼ାମଙ୍କ କଥା ପଚାରିବିନି?
3: ମୁଁ ଜାଣିଛି ଡାକ୍ତର, ଆପଣ କ'ଣ କହିବେ ମୁଁ ଜାଣିଛି। ଅଲ୍ଟ୍ରାସାଉଣ୍ଡ ରିପୋର୍ଟ ଦେଖିବା ପରଠୁ ମୁଁ ନିଜକୁ ସମ୍ପୂର୍ଣ୍ଣ କମ୍ପୋଜ୍ କରିନେଇଛି।
2: ଦ୍ୟାଟ୍ସ ଓକେ, ଠିକ୍ ଅଛି। ମୋର କହିବା କଥା, ଆପଣଙ୍କ ଝିଅ ଭାରି ସୁନ୍ଦର ହେଇଛି, ଠିକ୍ ମ୍ୟାଡ଼ାମଙ୍କ ପରି। ସେମିତି ମୁହଁ, ସେମିତି ଆଖି, ଲମ୍ବା ନାକ, ଟଣା ଟଣା ଭ୍ରୁ, ଦେଖିଲେ ମନେ ହେବ ଯେମିତି ମ୍ୟାଡ଼ାମ ପୁଣି କୁନି ଛୁଆଟି ହେଇ ଶୋଇପଡ଼ିଛନ୍ତି। ତେବେ ତେବେ ମୋର କହିବା କଥା
3: କ'ଣଟା କହିବି ଡାକ୍ତର, ମୁଁ ବା ଅଧିକା କ'ଣ ଶୁଣିବି? ସବୁ ତ ଶୁଣିସାରିଛି, ଝିଅଟିଏ ହେଇଛି, ଠିକ୍ ଛୁପରି ପାରେ
2: ନା। ମୋର କହିବା କଥା
3: ନା, ପ୍ଲିଜ୍ ଡାକ୍ତର, ମୁଁ ଆପଣଙ୍କୁ ଆଉ କିଛି କହିବାର ଅବକାଶ ଦେବିନି। ପ୍ଲିଜ୍ ମୋତେ ଆଉ ଡିଷ୍ଟର୍ବ କରନ୍ତୁ ନାହିଁ। ମୋ ଅସ୍ଥି ମଚ୍ଚାରେ ମୁଁ କେବଳ ଶୁଣିବାକୁ ଚାହେଁ ଝୁମରିର ଗୁଞ୍ଜରଣ। The only vibration that can swallow me up, nothing else.
2: ଆପଣଙ୍କର ଅନ୍ତର୍ତାହକୁ ମୁଁ ଅନୁଭବ କରୁଛି ଡକ୍ଟର ସମ୍ବିତ।
3: ନା ଡକ୍ଟର, ଆପଣ ଜାଣନ୍ତିନି ଝୁମରି ମୋ ପାଇଁ କ'ଣ। ଆଦିବାସୀ ଭୂମିଜ ଜାତିର ଝିଅଟିଏ ହେଲେ ବି ଆମ ଛୋଟ ସଂସାରକୁ ତା ହୃଦୟ ଭିତରେ ଏମିତି ଜାବୁଡ଼ି ଧରିଛି, ଆମେ ଛଟପଟ ହେଉଛୁ, ଛାଡ଼ିପାରୁନୁ। ଯେଉଁଆଡ଼େ ଦେଖିଲେ କେବଳ ତାରି ହସ, ତାହାରି ଚାହାଣି, ତା ଚାଲି, ତା ଫିସ୍ ଫିସ୍ କଥା, ସବୁ ଯେମିତି ମୋ ଅସ୍ତିତ୍ୱକୁ ଆବୁରି ବସିଛି, ସବୁ ଯେମିତି ବିସ୍ମୟ। ମାତ୍ର 2 ବର୍ଷର ବ୍ୟବଧାନ, ଆଜି ଆଉ ସେଦିନ ଭିତରେ, ସେଦିନ ଭିତରେ, ସେଦିନ ଭିତରେ।

0: ଧାରଣା ଆମର ସାକ୍ଷୀ ଏ ମୁଇଁ ଯେନ୍ତା ଇ ବୁଧନୀ ହାତର ଚକନିକେ ତୀର୍ତି ଫୁଟେଇ ଦେବି ସେ ପାଣି ଝରି କରି ତଲର ଚକନିତେ ପଡ଼ବା ଆର ହେଟା କେ ପିଇବୁ ତିନ ଥର କରି ବୁଝିଲୁ
1: ପାଣି ଢାଳିଲୁ ହଁ
0: ଫୁଟଉଛେ ତିନ ଥର ହେଲା ହେଲା ଏ ନଦୀ ଏ ନଦୀ ଇ ଡାକ୍ତର ବାବୁ ଯେନ୍ତା କଲେ ତୁଇ ଫୁଣି ହେନ୍ତା କର ହେଲା ବୁଝିଲୁ ବାବୁ ଇହାଦେ ସାରନା ରାଜା ତମର ଦୁଇ ଲୋକକେ ଗୁଟେ କରିଦେଲା ଏଥର ଯେନ୍ଟା ପୁଣି କରବ ସବୁଥି ଅଧା ଅଧା ବୁଝିଲ ମୁଖିଆ
2: ନେ
0: ଏଥର ତୁଇ ଝି ଜୁଇଁକେ ସଙ୍ଗେ ଧରିକରି ଯା
2: ହଁ ଡାକ୍ତର ବାବୁ ମୋର ଆରୁ ଚିନ୍ତା ନେଇ ନା ଏ ନନି ନନି ଏ ଡାକ୍ତର ବାବୁ ତକେ ଲାଗଲା ମନ ଦେଇ କରି ତାର ସେବା କରବୁ ନୂଆ ଘରକେ ଯାଉଛୁ ବୁଝିଲୁ ହେ ଭୂମି ଜାତର ନାଁ ରଖବୁ ମୁଇଁ ମୁଇଁ ଆର ତୋର ବଡି ମାର କେତେ ଦିନ ଖବର ନେଇ ପେବୁ କେ
3: ନାଇଁ ବୁଆ ତୁ ଏନ୍ତା କଥା ନେଇ କହ ମୁଇଁ ତତେ ଛାଡି କରି ନାଇଁ ଯାଏ
2: ଛି ନନି ଛି ହେନ୍ତା ନେଇ ହ ତୁଇ ପରେ ଆଠାନୁ ଡାକ୍ତର ବାବୁ ଘରର ଲୋକ ନେଇ କାନ ନେଇ କାନ ଯା ଯା ଖୁସି ଖୁସି ନେ ଘର ସଂସାର କର ଏ ହେ ଡାକ୍ତର ବାବୁ ମୋର ଗୋଟେ ଛୋଟ କଥା ଗୋଟେ ରଖବୁ
4: କହନ୍ତୁ ମଉସା
2: ହା ଦେ ଡାକ୍ତର ବାବୁ ଏଷ୍ଟାନୁ ମୋର ଝୁମରି ରକତ ମଉସର ଦିହିକେ ତୋର ହାତେ ଟେକି ଦେଲି ସାରନା ଧରମ ଦେବତାକେ ସାକ୍ଷୀ ରଖି ତମେ ବାବୁ ବଡ଼ ଲୋକ ଆର ବି ବଡ଼ ଘର କାମ ଥି ଲାଗବା ସେବା କରବା ତାର ଦୋଷ କେ ନେଇ ଧରବ ବାବୁ ଯେନ୍ ଦିନ ଝୁମରି ମୋର ଆଖି ବୁଝି ଦବା ତାର ଦିହିକେ ସେଠାନେ ଚାଲି ଦବ ପଛେ ହେଲେ ତାର ଅସ୍ଥିକେ ମୁଖେ ଫେରେଇ ଦବ ଡାକ୍ତର ବାବୁ ତାର ଅସ୍ଥି ଉପରେ ଆମର ଭୂମି ପଟ ପଡ଼ୁଆ ମାନଙ୍କର ଅଧିକାର ଅଛେ ଯେତେ ଦିନ ଯାଏ ସେ ନେଇ ଫେରିଛେ ମୋର ପିତୃ ପୁରୁଷ ମାନେ ହେତକି ଦିନ ପତେ ନାଇ ଖାଇ ନାଇ ପିଇ କରି ତାର ବାଟକେ ଚାହିଁ କରି ବସିଥିବେ ମୋର ଦାଦି ପୁଆ ମନକେ ଦୁଃଖ ମନା ନାଇ କରବ ବାବୁ ମୋର ଦାଦି ପୁଆ ମନକେ ଦୁଃଖ ମନା ନାଇ କରବ ଝୁମରି ଚାମା

0: ସଞ୍ଜଟାରେ ତୁ ଗଡିଆକୁ ଯାନା ବାସନ ଧୋଇବାକୁ, ଖସଡ଼ା ହେଇଛି, ପଡିଗଲେ ମୁଁ କଣ କରିବି ଯେ? କୋଉ ସେ କଥା ମାନୁଛି? ଆସିଲା ଦିନଠୁ ମୋ ହାତରୁ ଛଡେଇ ସବୁ କାମ କରୁଛି, ଚା କପଟାଏ ବି ଧୋଇବାକୁ ଦଉନି, ଆଉ ମୁଁ କଣ ଏଠି ଅଛି ବସି ବସି ଖାଇବାକୁ? ସେଦିନ ଶୁଣିଲୁନି, ଶାଗ କାଟୁ କାଟୁ ଆଙ୍ଗୁଠି କାଟି ପକେଇଲା ଯେ ପଳେ ହବ ରକତ ଗଲା, ସେଇଥିରେ ବାର କାମ କରୁଛି, ଏଗୁଡା ମୋ ଆଖିରେ ଯାଉନି।
1: ହଉ ହେଲା, ମୁଁ ତାକୁ ବୁଝେଇ କହିବି, ତୁ ବ୍ୟସ୍ତ ହୁଅନା।
0: ନାଇଁ ତୁ କହୁନୁ, ଅସଜ ମଣିଷ ଏମିତି ଖଟିଲେ ଚଳିବ ନାଇଁ, କୋଉଠି ପଡିଯିବ, ଇଏ କଣ ଖେଳ କଥା? ଦେଖ, ତୁ ଯଦି ଝୁମୁରିକୁ ଆକଟ ନ କରିବୁ, ମୁଁ ତେବେ ଶୁଭୁକୁ ନିଶ୍ଚୟ କହିବି। ହେଇଟି, ପୁଣି ଶୁଣିଲୁଣି, ସେଦିନ ଶୁଭୁକୁ କହିଲି ଯେ ଝୁମୁରିକୁ ଏତେ କାମଦାମ କରା ନା, ମତେ ଓଲଟି କହୁଛି, ଅପା ଏ ସମୟରେ ଯେତେ କାମ କରିବ ସେତେ ଦେହ ପାଇଁ ଭଲ। ତୁ କହୁନୁ ବୋ, ଛୁଆଟା ପ୍ରଥମ କରି ପିଲା ହବ, ସେ ଏମିତି ଦିନ ସାରା ଖଟି ଖଟି ହାଲିଆମାରି ଶୋଇବ, ଖିଆପିଆ ଠିକ ନାହିଁ, ତାକୁ ଖଟେଇବାକୁ ମତେ ଭଲ ଲାଗୁନି ବୋଉ।
2: ଚା ପିଅ ବୋ, ନିଅ। କାଁ ହେଲା ନାନୀ, ତମେ କାନ୍ଦୁଛ କାଁ କରି? କାଁ ହେଲା ବୋ, ନାନୀ କାନ୍ଦୁଛନ୍ କାଁ ଯେ?
1: କାଇଁ ତୁ ପଚାରୁନୁ?
2: ମୋର ଉପରେ ରାଗିଛ ନାନୀ?
0: ସେମିତି କହନା କହୁଛି, ବିଷ ଖାଇଦେବି
1: ମାରେ ଝୁମୁରେ।

0: ତୋରି ପାଇଁ ନାନି ବ୍ୟସ୍ତ, ତୋର ଅସଜ ଦିହ, ଏତେ ଖଟୁଛୁ ତାକୁ କିଛି କରେଇ ଦଉନୁ, ଏମିତିକି ମୋର ସବୁ କାମ ହାତକୁ ନେଇଛୁ, ଏଇ କଥା କହି କାନ୍ଦୁଛି।
1: ନାନି, ଆମର ଘର ଛାଡ଼ିଲା ଦିନ ଏ ଘରେ ତମେ ଆର ବୋଉ ମୋର ଲାଗି ସବୁ। ଜନମର 10 ଦିନ ଠାରୁ ମୋର ମା ନାହିଁ, ତମ ମନକେ ପାଇକରି ମୁଁ ସବୁ କିଛି ଭୁଲି ଯାଇଛି। ଏ ଘରେ ଖୋଡ଼ି ଦେଲା ଦିନୁ ମୋର ଜୀବନର ଦୁଃଖ ସୁଖ ସବୁ ତମେ। ସେ କହୁଥିଲେ ତାଙ୍କର ଜୀବନରେ ଯଦି ଭଗବାନ ବୋଲି କିଏ ଅଛି, ହେଟା ହେଲା ତମେ ଆର ବୋଉ। କହ ନାନି, କହ, ଭଗବାନକେ ସେବା କରି କରି କିଏ କ'ଣ ଦୋଷ କରିଛି? କହ ନାନି, କହ।
2: ଝୁମରି, ଝୁମରି, କାନ୍ଦନା ମା, ମୋ ଆୟୁଷ ନାହିଁ, ତୁ ଦୀର୍ଘାୟୁ ହ, ଦୀର୍ଘାୟୁ ହ।
1: ଚାଲିଅ ନାନି।

0: ଯେନ୍କି ଗାଇ ଦଉଥିଲେ ମତେ ଏହି ଗୀତ ଟିକେ ଗାଇଦିଅ, ମୁଇଁ ଶାନ୍ତିନି ଟିକେ ଶୁଇମି, ଶାନ୍ତିନି ଟିକେ
1: ଶୁଇମି, ଗାଇ ଦଉଛି ଶୋଇଯାଅ ଶୋଇଯାଅ। ଧରେ ବାଇଆ ଧୋ ଯେଉଁ କି

0: କୁହନ୍ତୁ ଡାକ୍ତର ଚୌଧୁରୀ, ୟାପରେ ମୋତେ ଆପଣ ଝୁମରିର କେଉଁ କଥା ଶୁଣିବେ?
1: ସବୁ ବୁଝୁଛି ଡକ୍ଟର ସମ୍ବିତ, ସତ୍ୟଟା ଯେତେ ଭୟଙ୍କର ହେଲେ ବି କହିବାକୁ ତ ପଡ଼ିବ।
0: କ'ଣଟା କହିବେ, କ'ଣଟା କହିବେ,
2: କ'ଣଟା କହିବେ? ଏଇଆ ନା, ଏଇଆ ନା, ରକ୍ତ ଜମାଟ ବାନ୍ଧି ପାରିଲାନି ଡ୍ୟୁ ଟୁ ଡିଆଇସି, ଏଇଆ ନା?
1: ୟେସ୍ ୟେସ୍ ଡକ୍ଟର ସମ୍ବିତ, ଡିସେମିନେଟେଡ୍ ଇଣ୍ଟ୍ରାଭାସ୍କୁଲାର କୋଆଗୁଲେସନ।
0: ଥାଉ ଡକ୍ଟର, ଥାଉ, କହିବାର ଆବଶ୍ୟକତା ନାହିଁ। ୟାପରେ ଝୁମରିକୁ ଦେଇଥିବା ମୋର ଅନେକ ଶପଥକୁ ମୋତେ ରକ୍ଷା କରିବାକୁ ପଡ଼ିବ।
1: ଚିନ୍ତା କରନ୍ତୁନି, ସବୁ ବ୍ୟବସ୍ଥା ମୁଁ କରୁଛି। ରୁହନ୍ତୁ ମାଉସୀ, ଚୁପଚାପ ବସନ୍ତୁ। ଡାକ୍ତର ଆପଣଙ୍କ ଆଖିରୁ ପଟି ଖୋଲୁଛନ୍ତି, ୟାପରେ ଆପଣ ସମସ୍ତଙ୍କୁ ଦେଖିପାରିବେ।
3: ମୋ ଘର ଲକ୍ଷ୍ମୀକୁ, ମୋ ବୋହୁକୁ, ମୋ ଝୁମୁରିକୁ। ଠିକ ଅଛି, ଠିକ ଅଛି, ଧୀରେ ମାଉସୀ, ଏକଦମ ଧୀରେ ଆଖି ଖୋଲନ୍ତୁ। ହଁ ହଁ ହଁ, ମୁଁ ସବୁ ଦେଖିପାରୁଛି। ମା ଝୁମୁରି, ମୋ ପାଖକୁ ଆ, ମୁଁ ତତେ ଭଲ କରି ଟିକେ ଦେଖେ। ମା, ଆ, ଲାଜ କରି ଲୁଚୁଛୁ, ଆମ ଧନ, ତତେ ଆଖି ପୁରେଇ ଦେଖେ।
0: ଦେବୁ, ତୋ ଲକ୍ଷ୍ମୀକୁ, ତୋ ଝୁମୁରିକୁ, ତୋ ବୋହୁକୁ କୋଳକୁ ନେବୁ।
3: ମୁଁ ପଚାରୁଛି ସବୁ, ମୋ ବୋହୁ କାହିଁ, କହ କହ, ମୋ ଝୁମୁରି କାହିଁ, କହ।
0: ତୋରି ଆଖି ଭିତରେ ରହି ତାରି ଅସ୍ଥି ମାଂସ ରକ୍ତରେ ତିଆରି ତା ନିଜ ଦେହକୁ ସେ ଦେଖୁଛିବ। ତୋରି ଆଖି ତଳେ ଭିତରେ ସେ ଆମ ସମସ୍ତଙ୍କ ପାଇଁ ବଞ୍ଚି ରହିଯିବ।
1: ଧରନ୍ତୁ ମାଉସୀ, ଝୁମୁରି ଭାଉଜ ସିନା ଭୂମିଜ ଆଦିବାସୀ ଝିଅଟି, ହେଲେ ଆମଠୁ କିଛି ବଡ଼ ହେଇଗଲେ ସେ ନିଜ ପାଇଁ କିଛି ରଖିଲେନି, ସ୍ୱାମୀ କୁଳ, ପିତୃକୁଳ ଉଭୟଙ୍କ ପାଇଁ ନିଜକୁ ବାଣ୍ଟି ହେଇଗଲେ। କେତେ ମହାନ ସେ, ତୁମ ଆଖି ଡୋଳା ଭିତରେ ମୁଁ ତାଙ୍କୁ ବାରମ୍ବାର ପ୍ରଣାମ କରୁଛି ମାଉସୀ।
0: କାନ୍ଦବୁ ଆଉ କାନ୍ଦି ସେ ଆଖିକୁ କଷ୍ଟ ଦେନା। ବୋହୁ ଦେଖ, ଝୁମୁରିର ବାପା ରତନ ମଉସା।
4: ନାଇଁ କାନ୍ଦନା ସନ୍ଧେନ, ଟୁକେଲ ମୋର କଷ୍ଟ ପାଇବା।
0: ନିଅନ୍ତୁ ମଉସା ଝୁମୁରିର ଅସ୍ଥି, ଆପଣଙ୍କ ପିତୃପୁରୁଷକୁ ଦେବେ, ସେମାନେ ଅକ୍ଷୟ ଅପିଆ ଝୁମୁରିର ବାଟ ଚାହିଁ ବସିଥିବେ, ସେମାନଙ୍କୁ ମୋର ପ୍ରଣାମ ଜଣାଇ ଦେବେ, କହିବେ ଝୁମୁରିର ଅସ୍ଥିଦାନରେ କେବଳ ଏ ବଂଶର କୂଳ ରକ୍ଷା ହେଇନି, ଏ ପୃଥିବୀର ଅନେକ ଜମାଟ ଅନ୍ଧକାର ଭିତରେ

आलोक रसी घाटिया चली समस्त कृतज्ञ कर दीजिए।

ପ୍ରଚାର କଲୁ। ଓଡ଼ିଆରେ ନାଟକ ଭିନ୍ନ ଏକ ଦଧିଚି, ନାଟ୍ୟ ରଚନା ଓ ପ୍ରଯୋଜନା ରମାପଦ ନନ୍ଦ, ସହଯୋଗିତା ଅଶୋକ କୁମାର ପାଣିଗ୍ରାହୀ ଓ ମନୋଜ କୁମାର ସାମନ୍ତରାୟ, ବିଭିନ୍ନ ଭୂମିକାରେ ଡକ୍ଟର ଚୌଧୁରୀ ମନୋଜ କୁମାର ଶର୍ମା, ରତନ ରବିନାରାୟଣ ମିଶ୍ର, ଦିଶାରୀ ସୀତାଂଶୁ ଶେଖର ମହାପାତ୍ର, ଆଇମା ସ୍ୱର୍ଣ୍ଣକାନ୍ତି ବୈକାର, ଡକ୍ଟର ଚୌଧୁରୀ ମୀନାକ୍ଷୀ ମହାପାତ୍ର, ବୋଉ କଳ୍ପନା ପାଣିଗ୍ରାହୀ, ଡକ୍ଟର ସମ୍ବିତ ଅଶୋକ କୁମାର ମିଶ୍ର ଏବଂ ଝୁମୁରି ଭୂମିକାରେ ଲୋଚନୀ ବାଗ, ଆକାଶବାଣୀ ଭବାନୀ ପାଟଣା। ଏଥର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ। ପରିବେଷଣ କରିଛନ୍ତି ଶିଳ୍ପୀ ସିଦ୍ଧେଶ୍ୱରୀ ଦେବୀ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ଠୁମରି ଖମାଜ ଓ ରାଗ ଝାଞ୍ଝଟି। ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।

ପ୍ରଚାରକଲୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ ପରିବେଷଣ କରିଥିଲେ ଶିଳ୍ପୀ ସିଦ୍ଧେଶ୍ୱରୀ ଦେବୀ। ଶିଳ୍ପୀ ପରିବେଷଣ କରିଥିଲେ ରାଗ ଠୁମ୍ରି ଖମାଜ ଏବଂ ରାଗ ଝିଞ୍ଝୋଟି। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିର ରାତି 11ଟା ହେବାକୁ ଯାଉଛି। ଏଥର ପ୍ରଚାର କରୁଛୁ ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ପ୍ରଥମ ଅଧିବେଶନ ସମ୍ପର୍କରେ। ଆସନ୍ତାକାଲି ପ୍ରଥମ ଅଧିବେଶନରେ ସକାଳ 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଉପେନ୍ଦ୍ର କୁମାର ମିଶ୍ର, ଇତିଶ୍ରୀ ବେହେରା, କାଶୀନାଥ ପୂଜା ପଣ୍ଡା, ଅର୍ଜୁନ ଚରଣ ସାମଲ ଓ ରୀତା ମିଶ୍ର। ସକାଳ 6:30 ରହିଛି ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନାରେ ସଚ୍ଚିଦାନନ୍ଦ ମଲ୍ଲିକ। ସକାଳ 6:35 ଶୁଣିପାରିବେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ। ସକାଳ 7:25 ରହିଛି ଓଡ଼ିଆରେ ଆଲୋଚନା, ଏଥିରେ ଶୁଣିବେ ଗଙ୍ଗାଧରଙ୍କ କାବ୍ୟ କବିତାରେ ଜୀବନର ମହନୀୟ ରୂପ, ଆଲୋଚକ ଡକ୍ଟର ଦାଶରଥୀ ଆଚାର୍ଯ୍ୟ। ସକାଳ 7:40 ରହିଛି ଚାଷର କଥା, ସଙ୍ଗୀତ ଲହରୀ ଶୁଣିପାରିବେ ସକାଳ 7:45, ଏଥିରେ ଶୁଣିବେ କେତୋଟି ଓଡ଼ିଆ ଆଲବମ୍ ଗୀତ, ଶିଳ୍ପୀ ହେଲେ ଝୁମ୍କି ରଥ। ସକାଳ 8:30 ରହିଛି କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି, ଏଥିରେ ଶୁଣିବେ କେତୋଟି ଭକ୍ତି ଗୀତ, ଶିଳ୍ପୀ ଝୁନୁ ରୂପେଶ ଓ ମୀରାଙ୍କ କଣ୍ଠରୁ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ ସକାଳ 8:45। କାର୍ଯ୍ୟକ୍ରମ ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ସକାଳ 9:00 ରହିଛି ହିନ୍ଦୀ କଥାଚିତ୍ରର ଗୀତ, ଓ ପରେ ପରେ 9:30 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ। ସ୍ଥାନୀୟ ଖବର ଓ ମନଛୁଆଁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ତେବେ ଶ୍ରୋତାବନ୍ଧୁ, ଏଥିଲା ଆସନ୍ତାକାଲିର ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଶ୍ରୋତାବନ୍ଧୁ, ଏବେ ତ ସମୟ ହୋଇଯାଇଛି, ଚଳିତ ଅଧିବେଶନକୁ ଏଇଠି ରଖୁଛୁ, ପୁଣି ଥରେ କାର୍ଯ୍ୟକ୍ରମ ସହ ଉପସ୍ଥିତ ହେବୁ ଆସନ୍ତାକାଲି ପ୍ରାତଃ ଠିକ୍ 5:53 ସମୟରେ। ସେତେବେଳେ ଯାଏଁ ବିଦାୟ ନେଉଛୁ। ଜୟ ହିନ୍ଦ।